ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶକାବ୍ଦ, ଶ୍ରାବଣ 18 ଦିନ 2026 ମସିହା, ଅଗଷ୍ଟ ମାସର 9 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଆଜିର ପ୍ରଥମ ଅଧିବେଶନକୁ ସ୍ୱାଗତ ଏବଂ ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗୀ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ମିନିଟ୍ 45 ସେକେଣ୍ଡ।

0: ସମସ୍ୟା ଆମ ଜୀବନକୁ ଭାଙ୍ଗିବାକୁ ଆସେ ନାହିଁ, ବରଂ ଆମ ଭିତରେ ଥିବା ଲୁକ୍କାୟିତ ଶକ୍ତି ଓ ଆତ୍ମବିଶ୍ୱାସକୁ ଜାଗ୍ରତ କରିବାକୁ ଆସି। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ, ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର।

0: to fly today, including the Indian duo. Bridge is a trick-taking card game played in partnerships. And that is the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବନ୍ଦନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ ପ୍ରଥମେ ନେଇଛୁ ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା ଲକ୍ଷ୍ମୀଧର ସାହୁ

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣନ୍ତୁ ଗୀତିକାରଙ୍କ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ବୀଣାପାଣି ପୁରୋହିତ।

ଗୀତିକାରଙ୍କ ଗୀତ ରଚନାରୁ ଆଉ ଏକ ଗୀତ ଶୁଣନ୍ତୁ, ଦ୍ୱୈତ କଣ୍ଠରୀ, ଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ବୀଣାପାଣି ପୁରୋହିତ।

ଏ ଭକ୍ତିଗୀତଟି ଶୁଣୁଥିଲେ ଶିଳ୍ପୀ ବୀଣାପାଣି ପୁରୋହିତଙ୍କ କଣ୍ଠରେ। ଗୀତ ରଚନା ବିଷ୍ଣୁପ୍ରସାଦ ପଟ୍ଟନାୟକ। ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନରେ ଅଛନ୍ତି ଭାଗୀରଥୀ ମିଶ୍ର।

ମଣିଷକୁ ଯେକୌଣସି ମୁହୂର୍ତ୍ତରେ ମୋହ ଗ୍ରାସ କରିପାରେ। ସେଇଥିପାଇଁ ବୋଧହୁଏ ଆମ ଶାସ୍ତ୍ର ଓ ପୁରାଣରେ ଅନେକ ସାଧୁ ଏବଂ ସନ୍ଥଙ୍କ କଥା କୁହାଯାଇଛି, ଯେଉଁମାନେ କି ନିଜର ଅସାବଧାନତା ହେତୁ ମୋହଗ୍ରସ୍ତ ହୋଇ ସାଧନା ପଥରୁ ସାମୟିକ ଭାବେ ବିଚ୍ୟୁତ ହୋଇଥିଲେ। ଭଗବତ ସାଧନାରେ ମୋହ ହିଁ ସବୁଠାରୁ ବଡ଼ ଶତ୍ରୁ। ଥରେ ଜଣେ ସାଧୁ ସାଧନା କରୁଥାନ୍ତି। ସାଧନାରେ ଅଗ୍ରସର ହେଉଥିବା ସମୟରେ ସେ ଅନେକ ତନ୍ତ୍ର ମନ୍ତ୍ର ଉପରେ ଦକ୍ଷତା ପାଇସାରିଥାନ୍ତି। ଏହି ଦକ୍ଷତା ତାଙ୍କ ମନରେ ସୃଷ୍ଟି କରେ ଅହଂକାର। ସେ ଭାବିବାକୁ ଆରମ୍ଭ କରିଦିଅନ୍ତି ଯେ ସେ ତାଙ୍କ କ୍ଷମତା ବଳରେ ଅନେକ କିଛି ଅସମ୍ଭବକୁ ସମ୍ଭବ କରିପାରିବେ। କିନ୍ତୁ ସାଧକ ଜଣକ ସ୍ୱଭାବ ଓ ପ୍ରକୃତି ଦୃଷ୍ଟିରୁ ଥିଲେ ଜଣେ ଭଲ ମଣିଷ। ଈଶ୍ୱର ଚାହୁଁନଥିଲେ ସେ ବାଟ ହୁଡ଼ନ୍ତୁ ବୋଲି। ତାଙ୍କୁ ଚେତେଇ ଦେବା ପାଇଁ ସନ୍ନ୍ୟାସୀ ବେଶରେ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଈଶ୍ୱର। ସାଧୁ ତାଙ୍କୁ ଅତ୍ୟନ୍ତ ଆଦର ଓ ସମ୍ମାନର ସହିତ ପାଛୁଟି ନେଇ ଆସନ ଅର୍ପଣ କଲେ। ସନ୍ନ୍ୟାସୀ ଜଣକ ସାଧୁଙ୍କୁ ତାଙ୍କ ସାଧନା ସମ୍ପର୍କରେ ପଚାରିଲେ। ସାଧକ ଆନନ୍ଦର ସହିତ ନିଜର ତନ୍ତ୍ର ଶକ୍ତି ସମ୍ପର୍କରେ ତାଙ୍କୁ କହିଲେ। ଅନେକ ବେଳ ଧରି ଦୁଇଜଣଙ୍କ ମଧ୍ୟରେ ଆଲୋଚନା ଲାଗି ରହିଲା। ସନ୍ନ୍ୟାସୀ ଜଣକ ସେହି ବାଟ ଦେଇ ଚାଲି ଯାଉଥିବା ଗୋଟିଏ ହାତୀକୁ ଦେଖାଇ ପଚାରିଲେ, ଆପଣଙ୍କ ଶକ୍ତି ବଳରେ ଆପଣ ସେହି ହାତୀଟିକୁ ନିଶ୍ଚିତ ଭାବେ ଭସ୍ମ କରିଦେଇପାରିବେ ନୁହେଁ? ପ୍ରସନ୍ନ ଚିତ୍ତରେ ସାଧୁ କହିଲେ, ହଁ, ଏଇଟା କିଛି ବଡ଼ କଥା ନୁହେଁ। କିଛି ବାଲିକୁ ମନ୍ତୁରାଇ ସେ ହାତୀ ଉପରକୁ ଫିଙ୍ଗିଦେଲେ। ହାତୀଟି ସେହି ସ୍ଥାନରେ ହିଁ ଟଳି ପଡ଼ିଲା ଯନ୍ତ୍ରଣାରେ ଛଟପଟ ହେଇ। ସନ୍ନ୍ୟାସୀ ଜଣକ ଏହି କଥା ଦେଖି କହିଲେ, ବାସ୍ତବିକ ଆପଣଙ୍କର ତନ୍ତ୍ର ଶକ୍ତି ବେଶ୍ ଶକ୍ତିଶାଳୀ। ଆପଣ ଅନାୟାସରେ ହାତୀ ଭଳି ଏକ ବିରାଟ ଜନ୍ତୁକୁ ଗୋଟିଏ ମୁହୂର୍ତ୍ତରେ ଧରାଶାୟୀ କରିଦେଲେ। ସାଧୁ ନିଜର ପ୍ରଶଂସା ଶୁଣି ଉତ୍ଫୁଲ୍ଲିତ ହୋଇଗଲେ। ସନ୍ନ୍ୟାସୀ କହିଲେ, ହାତୀକୁ ତ ଆପଣ ମାରିଦେବା ମୁଁ ସ୍ୱଚକ୍ଷୁରେ ଦେଖିଲି। ଆପଣଙ୍କ ଶକ୍ତି ବଳରେ ଆପଣ ହାତୀକୁ ଆଉ ଥରେ ଜୀବନଦାନ ଦେଇପାରିବେ? ତାକୁ ପୁଣି ଥରେ ବଞ୍ଚାଇ ପାରିବେ? ସାଧୁ କହିଲେ, ହଁ, ମୋ ଶକ୍ତି ବଳରେ ହାତୀକୁ ପୁଣି ଥରେ ବଞ୍ଚାଇ ଦେଇପାରିବି। ଏକଥା କହି ସାଧୁ ପୁଣି ଥରେ କିଛି ଧୂଳି ଉଠାଇ ନେଇ ମନ୍ତ୍ର ଉଚ୍ଚାରଣ କରି ହାତୀ ଯେଉଁଠାରେ ଟଳିପଡ଼ି ଭସ୍ମ ହୋଇଯାଇଥିଲା ସେହି ସ୍ଥାନକୁ ଫୋପାଡ଼ିଦେଲେ। ହାତୀଟି କିଛି ନ ହୋଇଥିବା ପରି ଝାଡ଼ି ଝୁଡ଼ି ପୁଣି ଠିଆ ହେଲା। ସନ୍ନ୍ୟାସୀ କହିଲେ, ଆପଣଙ୍କ ଶକ୍ତିର ଚମତ୍କାର ମୁଁ ଦେଖିଲି, ବାସ୍ତବିକ ନିହାତି ପ୍ରଶଂସନୀୟ। ଆପଣ ଯଦି କିଛି ଖରାପ ନ ଭାବନ୍ତି ତେବେ ଗୋଟିଏ ପ୍ରଶ୍ନ ପଚାରିବି। ସାଧୁ ହସି ହସି କହିଲେ, ପଚାରନ୍ତୁ, ଯାହା ସଂଶୟ ଅଛି ପଚାରନ୍ତୁ। ସନ୍ନ୍ୟାସୀ ପଚାରିଲେ, ଆପଣଙ୍କ ଶକ୍ତି ବଳରେ ଆପଣ ହାତୀଟିକୁ ଭସ୍ମ କରିଦେଲେ ଏବଂ ପୁଣି ଥରେ ତାକୁ ଜୀବନଦାନ ଦେଲେ, କୁହନ୍ତୁ ତ ଏହା ଫଳରେ କାହାର କ'ଣ ଲାଭ ହେଲା? ଆପଣ କିଛି ପାଇଲେ? ଆପଣଙ୍କୁ ଆପଣଙ୍କ ସାଧନାରେ ଏ ଅନୁଭୂତି କିଭଳି ଭାବେ ସାହାଯ୍ୟ କରିବ? ଏ କଥା ପଚାରି ସନ୍ନ୍ୟାସୀ ଉଭାନ ହୋଇଗଲେ। ସାଧୁ ଜଣକ ବୁଝିପାରିଥିଲେ ସେ ପାଇଥିବା ଶକ୍ତିର ମୂଲ୍ୟ ଏବଂ ଶକ୍ତି ପ୍ରଦର୍ଶନର ବ୍ୟର୍ଥତା ସମ୍ପର୍କରେ। ସେ ଧନ୍ୟବାଦ ଦେଇଥିଲେ ଭଗବାନଙ୍କୁ ତାଙ୍କୁ ବିପଥଗାମୀ ହେବାରୁ ରୋକି ଦେଇଥିବା ପାଇଁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଚେତନା ଚିନ୍ତନ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲଚନ୍ଦ୍ର ବେହେରା, ପ୍ରଯୋଜନା ସୁହାସ ମହାନ୍ତି।

ସୁତ ବୁଝାଇଛନ୍ତି ଯେ ପରୀକ୍ଷିତଙ୍କ ପ୍ରତି ବ୍ରହ୍ମସାପଠାରୁ ଆରମ୍ଭ କରି ଜନ୍ମେଜୟଙ୍କ ସର୍ପଯଜ୍ଞ ପର୍ଯ୍ୟନ୍ତ ସବୁ ବିଷ୍ଣୁ ମାୟା ଅଟେ। ପରମାତ୍ମାଙ୍କ ଶରଣାପନ୍ନ ହେଲେ ମାୟା ଦୂର ହୁଏ। ଅହଙ୍କାର ହିଁ ଜୀବର ଜୀବତ୍ୱ। ଏହି ଭାବ ଦୂର ହେଲେ ଜୀବ ଆତ୍ମସ୍ୱରୂପ ପ୍ରାପ୍ତ ହୁଏ, ତାହା ହିଁ ପରମପଦ। ଏହାପରେ ସୁତ ସୌନକଙ୍କ ପ୍ରଶ୍ନକ୍ରମେ ବେଦ ବିଭାଗ କଥା କହିଛନ୍ତି ଓ ଏହାର ଉପକ୍ରମ ସ୍ୱରୂପ ବର୍ଣ୍ଣମାଳା ସୃଷ୍ଟି ବର୍ଣ୍ଣନା କରିଛନ୍ତି। ଅନାହତ ନାଦରୁ ଓଙ୍କାର ପ୍ରକଟ, ଓଙ୍କାରରୁ ବର୍ଣ୍ଣମାଳାର ଉତ୍ପତ୍ତି ଏବଂ ବର୍ଣ୍ଣମାଳାରୁ ଚାରିବେଦର ସୃଷ୍ଟି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶର ସ୍ୱାଧୀନତା ସଂଗ୍ରାମର ସବୁନୁ ବଡ଼ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଆଜିର୍ ଦିନେ ମୂଲ ହୋଇଥିଲା। ଆଜିର୍ ଦିନକେ ସୁର୍ତା କରିକିରି ସାରା ଦେଶେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଉଛି। 1942 ଆଜିର୍ ଦିନେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଭାରତ ଚାର ଆନ୍ଦୋଳନ ଡାକରାତି ସାରା ଦେଶେ ବ୍ରିଟିଶ ସାମ୍ରାଜ୍ୟ ବିରୋଧ ଦେଶବାସୀ ଜୋରଦାର ଉଲଗୁଲାନ କରିଥିଲେ। ଚଲତି ବଛର ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜିଠାନୁ 17 ତାରିଖ ତକ ସାରା ରାଜ୍ୟ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ କରାଯିବା। ଭୁବନେଶ୍ୱରଠାନୁ ମୂଲ କରିକି ବ୍ଲକ ଓ ପଞ୍ଚାୟତ ସ୍ତରନ ଏହି ଅଭିଯାନକେ ସଫଳତାର ସହିତ ଆୟୋଜନ କରିବାର ଲାଗି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ଫି ଜିଲ୍ଲାକେ ଆର୍ଥିକ ସାହାଯ୍ୟ ଦିଆଯାଇଛି। ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫ ରାଜ୍ୟସ୍ତରୀୟ ତ୍ରିରଙ୍ଗା ର୍ୟାଲିର ଆୟୋଜନ କରାଯାଉଛି। ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ତ୍ରିରଙ୍ଗା ର୍ୟାଲିଥି ସବୁ ସରକାରୀ ଅଧିକାରୀ ଯୁବବର୍ଗ ସ୍ୱେଚ୍ଛାସେବୀ ସଂଗଠନ କ୍ରୀଡ଼ାବିତ୍ ଛାତ୍ରଛାତ୍ରୀ ଏନ୍ସିସି ଆଉ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ସହିତ ସାଧାରଣ ଲୋକେ ଯୋଗଦେବେ। ସେନ୍ତା ଜିଲ୍ଲା ସ୍ତର୍ଣ୍ଣଭିଲ୍ ଜିଲ୍ଲା ତ୍ରିରଙ୍ଗା ର୍ୟାଲି ଆୟୋଜନ କରାଯାଇଛି। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକେ ସଫଲ କରିବାର ଲାଗି ମିଶନ ଶକ୍ତି ବିଭାଗ ଅଧୀନତି ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ତରଫ 60 ଲକ୍ଷ ଜାତୀୟ ପତାକା ତିଆରି କରାଯାଇକରି ସବୁ ଜିଲ୍ଲାମାନଙ୍କେ ଦିଆଯିବା। ଏହି ଅବସରରେ ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆନୁ ଜେଲ୍ ଛକ ତକ ଆଜ ହରଘର ତ୍ରିରଙ୍ଗା ପଦଯାତ୍ରା ହେବା। ସକାଳର 8:30 ଶୋଭାଯାତ୍ରା ମୂଲ ହେବା। ଏଥି ଯୋଗ ଦେବାରକେ ପ୍ରଶାସନ ତରଫ ଲୋକ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀ ନ ହୋଇଥିବା ଓଡ଼ିଶାର ଦୁଇଦିନିଆ ନିବେଶ ଅଭିଯାନ ସଫଳତାର ସହିତ ଶେଷ ହୋଇଛି। ଏହି ଅଭିଯାନ ଜରିଆରେ ଓଡ଼ିଶା ଲାଗି ମୋଟ 66,392 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାର ସହିତ 54,135 ନିଯୁକ୍ତି ସୁଯୋଗ ତିଆରି ହୋଇଛି। ଦୁଇଦିନିଆ ମୋଟ 46 ଉଚ୍ଚସ୍ତରୀୟ ବୈଠକ ଆଉ 208 ଶିଳ୍ପ ଆଲୋଚନା ହୋଇଛି। ଏଥି ଓଡ଼ିଶା ଫୁଡ୍ ପ୍ରୋ 2026

ସୋସାଇଟି ଉତ୍ପାଦନ ବୟନ ଶିଳ୍ପ ଇଞ୍ଜିନିୟରିଂ ଆଲୁମିନିୟମ କ୍ଷେତ୍ର ପ୍ରମୁଖ ଶିଳ୍ପ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ନୋଏଡାନ ଥିବା ହାୟର ଉତ୍ପାଦନ କେନ୍ଦ୍ର ବିଲ୍ ପରିଦର୍ଶନ କରିକି ଇଲେକ୍ଟ୍ରୋନିକ୍ସ ଆଉ ଆନୁଷଙ୍ଗିକ ଶିଳ୍ପଥି ଓଡ଼ିଶାର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଏ ଅବସରରେ 38 ବୁଝାମଣା ପତ୍ର ବିଲ୍ ସ୍ୱାକ୍ଷରିତ ହୋଇଛି। ସାଧାରଣ ଲୋକ ତୁର୍ତ୍ତି ନ୍ୟାୟ ଦେବାର ଲକ୍ଷ୍ୟଟି ଜିଲ୍ଲା ଅଦାଲତମାନଙ୍କୁ ଥିବା ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନାକୁ ନେଇକରି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଦିନିକିଆ କର୍ମଶାଳା ହୋଇଯାଇଛି। ଏଥିସବୁ ଜିଲ୍ଲାର ସରକାରୀ ଅଧିବକ୍ତା, ଅତିରିକ୍ତ ସରକାରୀ ଅଧିବକ୍ତା ଆଉ ସହଯୋଗୀ ଓକିଲମାନେ ଯୋଗ ଦେଇଥିଲେ। କର୍ମଶାଳାର ଉଦ୍ଘାଟନୀ ସମାରୋହଠି ଯୋଗ ଦେଇକରି ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍, ରାଜ୍ୟର ସବୁ ନାଗରିକମାନଙ୍କୁ ଠିକ୍ ଆଉ ତୁର୍ତ୍ତି ନ୍ୟାୟ ଦେବାଟା ରାଜ୍ୟ ସରକାରଙ୍କ ସବୁନୁ ପହିଲା ପ୍ରାଥମିକତା ଆଏ। କର୍ମଶାଳାଠି ଜଷ୍ଟିସ୍ ଶଶିକାନ୍ତ ମିଶ୍ର, ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଆଗର ବିଚାରପତି ଦେବବ୍ରତ ଦାସ ଆଉ ଆନନ୍ଦ ଚରଣ ବେହେରା ପ୍ରମୁଖ ଯୋଗ ଦେଇକରି ଆଇନ ପ୍ରକ୍ରିୟା, ମାମଲାମାନଙ୍କର ପରିଚାଳନା ଆଉ ସିପିସି ଉପରେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପୁଲିସ୍ ତରଫ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରଠି 106 ଜଣଙ୍କନୁ ଅଧିକା ଲୋକ ରକ୍ତଦାନ କରିଛନ୍। ଶିବିରଠି 44 ଜଣ ରକ୍ତଦାନ ଲାଗି ନାଁ ପଞ୍ଜୀକରଣ କରିଥିବା ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂ ସୂଚନା ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାଠି ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ବୈଠକ ଗଲାକାଲି ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ ଟୁକେଲ ଛୁଆମାନଙ୍କର ଯତ୍ନ, ସେମାନଙ୍କର ସୁରକ୍ଷା, ଶିକ୍ଷା, କନ୍ୟାଭ୍ରୂଣ ହତ୍ୟା ରୋକବାର, ବାଲ୍ୟ ବିବାହ ନିରାକରଣ ବାଗି ଭିନ୍ ଭିନ୍ ପ୍ରସଙ୍ଗଠି ଆଲୋଚନା କରିଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ଓଡ଼ିଶା ସଚିବାଳୟ ସହାୟକ 2021 ବ୍ୟାଚ୍ର 37 ଜଣ ସେକ୍ସନ ଅଧିକାରୀଙ୍କୁ ନେଇକରି ଜିଲ୍ଲାର ଭିନ୍ ଭିନ୍ ଉନ୍ନୟନ ଯୋଜନା ଆଉ ବିଭାଗୀୟ କାମକାଜ ବାବଦେ ଗୋଟିଏ ବୈଠକ ହୋଇଯାଇଛି। ଏ ଅବସରରେ ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଆଉ ଭିନ୍ ଭିନ୍ ବିଭାଗର କାମକାଜ ଉପରେ ଆଲୋଚନା ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଅନୁପ ସିଂହଦେଓ ମେମୋରିଆଲ ଟ୍ରଷ୍ଟ ତରଫ 17 ନମ୍ଘର ଫୁଟବଲ ପ୍ରତିଯୋଗିତା ଗଲାକାଲି ମୂଲ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ଟି ବୋଡେନ୍ ଦଲ ଜୁରାବନ୍ ଦଲକେ 2-1 ଗୋଲ୍ଟି ହରାଇଛି। ଉତ୍ତର ଓଡ଼ିଶା ଆଉ ତାକେ ଲାଗିକରି ଥିବା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ହୋଇଥିବା ଘୂର୍ଣ୍ଣିବଲୟ ଲଘୁଚାପଟି ବଦଳିଛି। ଏତାର ପ୍ରଭାବଟି ଆଇବା ହପ୍ତେ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିବା, ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି ସୁନ୍ଦରଗଡ଼, ସମ୍ଭଲପୁର, ଝାରସୁଗୁଡ଼ା ଆଉ ବରଗଡ଼ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏତାର ସହିତ ବାକି ସବୁ ଜିଲ୍ଲା ନଭିଲ୍ ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼େ ଆଇବା 12 ତାରିଖ ଆଡ଼େ ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକମାନଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହାତିଆଶୁଣୀ ପଡ଼ିଆଠାରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି। ରାଜ୍ୟରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ। ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ harghartiranga.com ଅପଲୋଡ୍ କରିପାରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶାକୁ 66,392 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା 54,135 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ମୋଟ 38 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍କୋର୍ଟ 2026 ଆୟୋଜିତ ହେବା ସହ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉଦ୍ୟୋଗ ପରିଦର୍ଶନ କରିଥିଲେ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନଠାରେ ଜାତୀୟ ସମ୍ମିଳନୀ ଏବଂ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ହୋଇଯାଇଛି। ଉଦ୍ଯାପନୀ ଦିବସରେ ବିଧାନସଭାର ବାଚସ୍ପତି ଶର୍ମା ପାଢ଼ୀ ଯୋଗଦେଇ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ବୈଜ୍ଞାନିକ ପ୍ରମାଣକୁ ପ୍ରଭାବଶାଳୀ ଜନସ୍ୱାର୍ଥ କାର୍ଯ୍ୟାନ୍ୱୟନରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରଙ୍ଗବତୀ ମଞ୍ଚରେ ଆୟୋଜିତ ମାଟିର ମହକ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରତିଭାମାନଙ୍କୁ ସମ୍ବୋଧିତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ପଦ୍ମ ସମ୍ମାନ ଏବେ ଲୋକଙ୍କ ପୁରସ୍କାରରେ ପରିଣତ ହୋଇଛି। ସରକାର ଗାଁ ଗହଳିର ଲୋକକଳା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବାରେ ନିଜକୁ ସମର୍ପି ଦେଇଥିବା ପ୍ରକୃତ ସାଧକଙ୍କୁ ସମ୍ମାନିତ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲାସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି। ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଉଛି। ସକାଳ 6 ସୁଦ୍ଧା ଜଳସ୍ତର 18.07 ମିଟର ଥିବାବେଳେ ବିପଦ ସଙ୍କେତ ହେଉଛି 18.33 ମିଟର। ଜିଲ୍ଲାର ସାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ 16

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତ।

0: ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନ୍ସିପ୍ ଡିଭିଜନ୍ ଏରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ବୃନ୍ଦାବନ ବିଶ୍ୱାଳ।
2: ଫାଇଲେରିଆ ରୋଗର ଅନ୍ୟ ନାମ ଲିମ୍ଫାଟିକ୍ ଫାଇଲେରିଆସିସ୍। ଆମ ଦେଶରେ ଏହି ସଂକ୍ରାମକ ରୋଗ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ଆମ ଦେଶରେ ଦେଖାଯାଉଥିବା ରୋଗର ଶତକଡ଼ା 98% ଉଚେରିଆ ବ୍ରାଙ୍କପ୍ଟି ନାମକ ପରଜୀବୀ ଦ୍ୱାରା ସୃଷ୍ଟି ହୋଇଥାଏ ଓ ଶତକଡ଼ା 2% ବୁର୍ଜିଆ ମେଲେରିଆ ଦ୍ୱାରା ହୋଇଥାଏ। ଫାଇଲେରିଆ ରୋଗ ଭୋଗୁଥିବା ରୋଗୀକୁ କ୍ୟୁଲେକ୍ସ ମଶା ବା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଏନଫୋଲିସ୍ ମଶା ରାତିରେ କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ଏହି ରୋଗ ସୁସ୍ଥ ଲୋକ ଦେହରେ ସୃଷ୍ଟି ହୋଇଥାଏ। ରକ୍ତରେ ଫାଇଲେରିଆ ପରଜୀବୀ ଥିଲେ ମଧ୍ୟ ଅନେକ ଲୋକଙ୍କଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ, କିନ୍ତୁ ଏହି ଲୋକମାନଙ୍କୁ ମଶା କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ସମାଜରେ ଏହି ରୋଗର ସଂକ୍ରମଣ ଓ ଲକ୍ଷଣ ପ୍ରକାଶ ପାଇଥାଏ ଓ ରୋଗ ବୃଦ୍ଧି ଘଟିଥାଏ। ଏହି ରୋଗରେ ଆକ୍ରାନ୍ତ ଲୋକଙ୍କର କୋରଗାତ ଗୁଲି ବା ଲିମ୍ ଗ୍ଲାଣ୍ଡ ଫୁଲି ଦରଜ ହୋଇଥାଏ, ସେଠାରୁ ସମ୍ପୃକ୍ତ ଲିମ୍ ଚ୍ୟାନେଲ୍ ବା ଶିର ଉଷ୍ମ ଲାଗିବା, ଦରଜ ହେବା, ଲାଲ ପଡ଼ିବା, ଫୁଲି କରି ବିନ୍ଧିବା ସହିତ ଜ୍ୱର ମଧ୍ୟ ହୋଇଥାଏ। ଦେହର ବିଭିନ୍ନ ଅଂଶ ଯଥା ଗୋଡ଼ ହାତର ବିଭିନ୍ନ ଅଂଶ, ପୁରୁଷମାନଙ୍କର କୋଷ, ଶୁକ୍ରବାହୀ ନାଳି, ସ୍ତ୍ରୀଲୋକମାନଙ୍କର ଜନନେନ୍ଦ୍ରିୟର ବହିର୍ଭାଗ ଓ ସ୍ତନ ଆଦି ଫୁଲି ଦରଜ ଓ ଜ୍ୱର ହୋଇପାରେ। ଏହି ରୋଗ ପ୍ରାରମ୍ଭିକ ଅବସ୍ଥାରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ନକଲେ ଦୀର୍ଘସ୍ଥାୟୀ ବା କ୍ରନିକ୍ ଫାଇଲେରିଆରେ ପରିଣତ ହୋଇଥାଏ। ସାମୟିକ ଭାବରେ ବର୍ଷର ବିଭିନ୍ନ ସମୟରେ ବାରମ୍ବାର ଏହି ରୋଗ ଆକ୍ରମଣ କରିଥାଏ। ବାରମ୍ବାର ରୋଗ ଆକ୍ରମଣ ହେତୁ ଲିମ୍ଫାଟିକ୍ ଚ୍ୟାନେଲରେ ଲିମ୍ଫ ପ୍ରବାହ ବାଧାପ୍ରାପ୍ତ ହୋଇ ତନ୍ତୁର ଅତିଶୟ ବୃଦ୍ଧି ହୋଇ ଗୋଦର ବା ଫୁଲା ରୋଗ ଅବସ୍ଥା ସୃଷ୍ଟି ହୁଏ। ଏହି ଅବସ୍ଥା ଯୋଗୁଁ ପୁରୁଷମାନଙ୍କର କୋଷରେ ପାଣି ଜମି ହାଇଡ୍ରୋସିଲ୍ ଭଳି ରୋଗ ହୋଇଥାଏ। ବେଳେବେଳେ ପରିସ୍ରାରେ କାଇଲ୍ ପାସ୍ କରି କାଇଲୁରିଆ ମଧ୍ୟ ହୋଇ ଅସୁବିଧା ସୃଷ୍ଟି କରିଥାଏ। ଏହି ରୋଗ ଦ୍ୱାରା ଶରୀରର ଗଣ୍ଠି ସଂକ୍ରମଣ ହୋଇ ଫାଇଲେରିଆଲ ଆର୍ଥ୍ରାଇଟିସ୍ ହୋଇପାରେ। ବେଳେବେଳେ ଫାଇଲେରିଆ ସଂକ୍ରମଣ ହେତୁ ଲକ୍ଷଣ ନଥାଇ ଫାଇଲେରିଆ ପରଜୀବୀର ଆଣ୍ଟିଜେନ୍ ପ୍ରଭାବରେ ଶ୍ୱାସରୋଗ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହାକୁ ଟ୍ରପିକାଲ ଏସୋନୋଫିଲିଆ ରୋଗ କୁହାଯାଏ। ଏହି ରୋଗକୁ କିପରି ଚିହ୍ନଟ କରିବା? ରୋଗୀର ବିଭିନ୍ନ ଚିହ୍ନ ଓ ଲକ୍ଷଣ ଦେଖି ଓ ରକ୍ତ DC ପରୀକ୍ଷା ଦ୍ୱାରା ସାଧାରଣତଃ ସହଜରେ ରୋଗ ଚିହ୍ନଟ କରାଯାଇପାରେ। ଏହି ରୋଗର ଚିକିତ୍ସା ପାଇଁ DC ବଟିକା ଦିନକୁ 300 mg କରି 12 ଦିନ ବା କେତେକ କ୍ଷେତ୍ରରେ 21 ଦିନ ଖିଆଯାଇଥାଏ। ବିଭିନ୍ନ ଅଙ୍ଗର ପ୍ରଦାହ କମିବା ପାଇଁ ଆଣ୍ଟିବାୟୋଟିକ୍ ଦ୍ୱାରା ଚିକିତ୍ସା କରାଯାଏ। ପାଦ ବା ଗୋଡ଼ ଆଦିର ଫୁଲା ଅଂଶ କମିବା ପାଇଁ କ୍ରେପ୍ ବ୍ୟାଣ୍ଡେଜ୍ ବ୍ୟବହାର କରିବା ଓ ଶୋଇଲା ବେଳେ ଗୋଡ଼କୁ ତକିଆ ଆଦି ଦ୍ୱାରା ଉପରକୁ ରଖିବା ଦ୍ୱାରା ଉପକାର ମିଳିଥାଏ। ଗୋଦର ଗୋଡ଼ର ଚର୍ମର ଯତ୍ନ ଅତି ଜରୁରୀ। ଏହାକୁ ନିୟମିତ ପରିଷ୍କାର ରଖିବା, କୌଣସି ପ୍ରକାର କ୍ଷତ ହେବାକୁ ନଦେବା, ବିଭିନ୍ନ ଜୀବାଣୁ ବା ଫଙ୍ଗସ୍ ସଂକ୍ରମଣ ହେଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ। ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ଗୋଦର ଗୋଡ଼ ଚିକିତ୍ସା କରାଯାଇପାରେ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ଫାଇଲେରିଆ କଣ୍ଟ୍ରୋଲ୍ ପ୍ରୋଗ୍ରାମରେ ମାସ୍ ଡ୍ରଗ୍ ଥେରାପି ବର୍ଷରେ ଗୋଟିଏ ଦିନ ଗଲା କେତେ ବର୍ଷ ଧରି ଦିଆଯାଉଅଛି। ଏଥିରେ ଅତ୍ୟଧିକ ବୃଦ୍ଧ ଶିଶୁମାନଙ୍କୁ ଛାଡ଼ି ଅନ୍ୟମାନେ DC ଓ ଛୋଟ ଆଲବେଣ୍ଡାଜଲ ବଟିକା ଏକାଥରେ ଖାଇବା ପାଇଁ ଦିଆଯାଉଅଛି। ପରିବାରର ପ୍ରତ୍ୟେକ ଲୋକ ଏହାକୁ ଏକାଥରକେ ଖାଇବା ଆବଶ୍ୟକ। ଜନସାଧାରଣ ଏହି ଯୋଜନାରେ ଅକୁଣ୍ଠ ସହଯୋଗ କଲେ ଆସନ୍ତା କେତେ ବର୍ଷ ମଧ୍ୟରେ ଆମ ଦେଶ ଫାଇଲେରିଆ ମୁକ୍ତ ହୋଇପାରିବ। ଏହା ବ୍ୟତୀତ ମଶାବଂଶ ବୃଦ୍ଧିକୁ ରୋକିବାକୁ ଓ ମଶା କାମୁଡ଼ରୁ ନିଜକୁ ରକ୍ଷା କରିବା ପାଇଁ ସାଧାରଣ ମଶାରୀ ବା ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା, ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆଦି ପଦ୍ଧତି ଦ୍ୱାରା ଏହି ରୋଗ ସଂକ୍ରମଣର ପ୍ରାଦୁର୍ଭାବ ବିଶେଷ ଭାବରେ ନିୟନ୍ତ୍ରଣ କରାଯାଇପାରିବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ। ଆକାଶବାଣୀ କଟକ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ. ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର୍ ଘର୍ ତିରଙ୍ଗା ଅଭିଯାନ. ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା. ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା ଅନେଶତକୁ ବୃଦ୍ଧି. ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ ଏବଂ ଷୋଡ଼ଶ ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିଅନସିପ୍ ଡିଭିଜନ ଏରେ ଓଡ଼ିଶା ଚମ୍ପିଅନ୍. ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି, 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ମସିହାରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ ଭାବେ ପରିଗଣିତ ହୋଇଛି। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୂହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗାନ ବନ୍ଦେ ମାତରମର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54ଟି ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖରେ ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟରେ ଏହି ରାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ତାରିଖରୁ ଦେଶବ୍ୟାପୀ ବିଭାଜନ ସ୍ମୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍ମରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଗତକାଲି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବିଶ୍ୱ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଆଧୁନିକ ପ୍ରଯୁକ୍ତି ବିଦ୍ୟା, ଶକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସୃଷ୍ଟ ପରିସ୍ଥିତି ସମାଧାନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆଜି ପ୍ରତିବାଦକାରୀ ଛାତ୍ରଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବେ। 12:00 ଏହି ବୈଠକ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଥିବା ସରକାରୀ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧିମଣ୍ଡଳୀର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ପ୍ରତିବାଦକାରୀ ଛାତ୍ରଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗତକାଲି ରାଞ୍ଚିର ରାଜ୍ୟ ଅତିଥି ଭବନରେ ସକାରାତ୍ମକ ପରିବେଶରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ନେଇ ମନ୍ତ୍ରୀ ପରିଷଦର ସଦସ୍ୟ କହିଛନ୍ତି। ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି କାର୍ଯ୍ୟକାରୀ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ଗତକାଲି ଆଉ ଜଣଙ୍କର ମୃତ୍ୟୁ ସହ ବନ୍ୟାରେ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି। 147,000ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା

ସରକାରୀ ଭାବେ ସୂଚନା ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ମୋଟ 12 ଜିଲ୍ଲା ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଗୋଲାଘାଟ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 41 ରିଲିଫ ବଣ୍ଟନ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ପାଖାପାଖି 10,600 ହେକ୍ଟର ଜମିରେ ଫସଲ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ ରଖାଯାଇଛି। ଉଭୟ ପହଲଗାମ ଏବଂ ବାଲତାଲ ପଟରୁ ଏହି ଯାତ୍ରା ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାମବନ ଜିଲ୍ଲା ଏବଂ କାଶ୍ମୀରର କେତେକ ଅଞ୍ଚଳରେ ବର୍ଷା ତଥା ପ୍ରତିକୂଳ ପାଗ ପରିସ୍ଥିତିର ମୁକାବିଲା ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଗତକାଲି କୌଣସି ନୂତନ ତୀର୍ଥଯାତ୍ରୀ ଦଳକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦିଆଯାଇ ନାହିଁ। ଦର୍ଶନ ଶେଷ କରି ବାଲତାଲ ମୂଳ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା 1,202 ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ 28ତମ ଦଳକୁ ଜମ୍ମୁ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ନେଇ 44 ଗାଡ଼ିର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଗତକାଲି 3,336 ଜଣ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ଚଳିତ ବର୍ଷ ଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା 480,019 ପହଞ୍ଚିଛି। ଗତମାସ 3 ତାରିଖରୁ ଆରମ୍ଭ ହୋଇଥିବା 57 ଦିନ ବ୍ୟାପୀ ଏହି ଯାତ୍ରା ଆସନ୍ତା 28 ତାରିଖରେ ଛଡ଼ି ମୁବାରକ ସହ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ତୀର୍ଥପଥଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ କୂଟନୈତିକ ପ୍ରୟାସ ସ୍ୱରୂପ ତେହେରାନର ଅଙ୍ଗୀକାରବଦ୍ଧତା ଉପରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ୱେବ୍ସାଇଟ୍ରେ ପ୍ରକାଶିତ ଏକ ସାକ୍ଷାତକାରରେ ସେ କହିଛନ୍ତି, ଇରାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଆମେରିକା ସହିତ ଆଲୋଚନା କରିବା ଏବଂ ଯୁଦ୍ଧ ସମାପ୍ତ ନେଇ ବୁଝାମଣାପତ୍ର ସ୍ୱାକ୍ଷରଜନିତ ନିଷ୍ପତ୍ତିକୁ ଇରାନ ସରକାର ନିଶ୍ଚିତ କରିସାରିଛନ୍ତି। ତେବେ ଚୁକ୍ତି ଅନୁଯାୟୀ ୱାଶିଂଟନ୍ ଏହାର ଦାୟିତ୍ୱ ପୂରଣ କଲେ ଇରାନ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଘୋଷଣା କରିଛନ୍ତି। ଗତ ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ପକ୍ଷଙ୍କୁ ଆଲୋଚନା ତଥା ଏକ ସ୍ଥାୟୀ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ କରିବା ନେଇ 60 ଦିନର ସମୟସୀମା ପ୍ରଦାନ କରାଯାଇଥିଲା। H-1B ଭିସାଧାରୀ ପ୍ରବାସୀ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା 60 ଦିନର ଅବଧିକୁ ସମାପ୍ତ କରିବା ଲକ୍ଷ୍ୟ ନେଇ ଆମେରିକା ସରକାର ବିଚାର କରୁଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ବଜେଟ୍ ଦ୍ୱାରା ଏହି ପ୍ରସ୍ତାବର ସମୀକ୍ଷା କରାଯାଉଛି। ତେବେ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପଦକ୍ଷେପ H-1B ଭିସାଧାରୀ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ତୁରନ୍ତ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିପାରେ। ଏଭଳି ନିଷ୍ପତ୍ତି ଦ୍ୱାରା ସବୁଠାରୁ ଅଧିକ ପ୍ରବାସୀ ଭାରତୀୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଆମେରିକାର ଜନଗଣନା ତଥ୍ୟ ସୂଚନା ଅନୁଯାୟୀ 5.2 ନିୟୁତରୁ ଅଧିକ ଭାରତୀୟ ବଂଶୋଦ୍ଭବ ଏବେ ଆମେରିକାରେ ବସବାସ କରୁଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍ମୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇରେ ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ତାମିଲନାଡୁର କୋଏମ୍ବାଟୁଠାରେ ଅନୁଷ୍ଠିତ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିଅନ୍ସିପ୍ ଡିଭିଜନ୍ ଏରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99 ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିଅନ୍ସିପ୍ ଡିଭିଜନ୍ ଏରେ ଓଡ଼ିଶା ଚମ୍ପିଅନ୍। ସମ୍ବାଦ ଶେଷ ହେଲା।

ଏତେ ସମୟ ପର୍ଯ୍ୟନ୍ତ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ କୁନି କୁନି ପିଲାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ସରଗ ଫୁଲ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ମନୀଷା କଲିସ।

ଶୁଭ ସକାଳ ପିଲାମାନେ, ଘଣ୍ଟାକୁ ଦେଖିଲ ସମୟ ହୋଇଗଲାଣି ପରା। ତାହେଲେ ଆରମ୍ଭ କରିବା ତୁମମାନଙ୍କର କାର୍ଯ୍ୟକ୍ରମ ସରଗ ଫୁଲ। ମୁଁ ତୁମମାନଙ୍କର ସହିତ ଅଛି ତୁମମାନଙ୍କର ମନୀଷା ଆପା। ନମସ୍କାର।

0: ପିଲାମାନେ, ଆଜି ହେଉଛି ଅଗଷ୍ଟ ମାସର 9 ତାରିଖ ଏବଂ ଆଜି ହେଉଛି ଆନ୍ତର୍ଜାତୀୟ ଆଦିବାସୀ ଦିବସ। ଆଜି ଆମ ସହିତ ଅଛନ୍ତି ତୁମମାନଙ୍କର ବଡ଼ ଦିଦି କିରଣ ବାଗ, ଯିଏକି ଶାସ୍ତ୍ରୀଜୀ ହାୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଚାଲ ପିଲାମାନେ, ଆମେ ତାଙ୍କ ସହିତ ଏହି ଆନ୍ତର୍ଜାତୀୟ ଆଦିବାସୀ ଦିବସ ଉପଲକ୍ଷେ କିଛି ଜାଣିବା।
1: ନମସ୍କାର ପିଲାମାନେ, ଆନ୍ତର୍ଜାତୀୟ ଆଦିବାସୀ ସାରା ବିଶ୍ୱରେ ଆଦିବାସୀ ଲୋକଙ୍କୁ ପ୍ରୋତ୍ସାହନ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ସ୍ତରରେ ପ୍ରତିବର୍ଷ ଅଗଷ୍ଟ ମାସ 9 ତାରିଖକୁ ଆନ୍ତର୍ଜାତୀୟ ଆଦିବାସୀ ଦିବସ ରୂପେ ପାଳନ କରାଯାଉଛି। ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ବିଷୟ ପରିବେଶ ସୁରକ୍ଷାରେ ଏହି ସ୍ୱଦେଶୀ ଲୋକଙ୍କ ଉପଲବ୍ଧି ଓ ଅବଦାନକୁ ମାନ୍ୟତା ଦେବା ଆନ୍ତର୍ଜାତୀୟ ଆଦିବାସୀ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଜନଜାତିଙ୍କ ପ୍ରଥମ ଆନ୍ତର୍ଜାତୀୟ ଦଶନ୍ଧି 1995ରୁ 2004 ମଧ୍ୟରେ ଅଗଷ୍ଟ ମାସ 9 ତାରିଖକୁ ପ୍ରତିବର୍ଷ ଆନ୍ତର୍ଜାତୀୟ ଆଦିବାସୀ ଦିବସ ରୂପେ ପାଳନ କରିବା ପାଇଁ ଡିସେମ୍ବର 1994 ମସିହାରେ ଜାତିସଂଘର ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ଆଦିବାସୀ ଲୋକଙ୍କ ଉପରେ ଏହି ସନ୍ଦେଶକୁ ସାରା ବିଶ୍ୱରେ ପ୍ରସାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶର ଲୋକମାନଙ୍କୁ ଆନ୍ତର୍ଜାତୀୟ ଆଦିବାସୀ ଦିବସରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଇଥାଏ। ଶୈକ୍ଷିକ ଫୋରମ, ବିଭିନ୍ନ ଶ୍ରେଣୀଗୃହ ଗତିବିଧି ମାଧ୍ୟମରେ ଆଦିବାସୀ ଲୋକଙ୍କୁ ଜାଣିବା ପାଇଁ ଏହି ଦିନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ। ଆଦିବାସୀ ଲୋକଙ୍କ ଜୀବନଶୈଳୀ ଉପରେ ଜାଣିବା ଏବଂ ସେମାନଙ୍କ ସହିତ ମିଶି ଭ୍ରାତୃତ୍ୱ ବନ୍ଧନରେ ବାନ୍ଧିବା ଉଦ୍ଦେଶ୍ୟରେ ଏହି ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନକୁ ବିଶ୍ୱରେ ସବୁ ଦେଶ ସ୍ୱାଗତ କରୁଛନ୍ତି ଏବଂ ଏହି ଦିବସ ପାଳନ ଅବସରରେ ଯୋଗଦେଇ ବିଶ୍ୱରେ ଶାନ୍ତିର ବାତାବରଣକୁ ବଜାୟ ରଖିବାରେ ନିଜକୁ ନିୟୋଜିତ କରୁଛନ୍ତି। ଧନ୍ୟବାଦ।
0: ଶୁଣିଲ ତ ପିଲାମାନେ, ଆନ୍ତର୍ଜାତୀୟ ଆଦିବାସୀ ଦିବସ ଉପରେ କିଛି ବାର୍ତ୍ତା। ଏହି ବିଶ୍ୱ ଆଦିବାସୀ ଦିବସଟି ପ୍ରତିବର୍ଷ ଅଗଷ୍ଟ 9 ତାରିଖରେ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରାଯାଏ। ଏହି ଦିବସଟି ବିଶ୍ୱବ୍ୟାପୀ ଆଦିବାସୀଙ୍କର ଅଧିକାର ଏବଂ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା ଅଛି, ରୀତି ଅଛି, ନୀତି ଅଛି ଏବଂ ପରମ୍ପରା ଅନନ୍ୟ ଏବଂ ମୂଲ୍ୟବାନ ଅଟେ। ସେମାନେ ବିଶ୍ୱର ଜୈବ ବିବିଧତା, ପାରମ୍ପରିକ ଜ୍ଞାନ ଏବଂ ସାଂସ୍କୃତିକ ବିବିଧତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ସେମାନେ ସାଧାରଣତଃ ପ୍ରକୃତିପ୍ରେମୀ ଓ ସେମାନଙ୍କୁ ପରିବେଶର ରକ୍ଷାକର୍ତ୍ତା ମଧ୍ୟ କୁହାଯାଏ।

ଶିଶୁମାନେ ହେଲେ ଯେକୌଣସି ଦେଶ ଓ ଜାତିର ଭବିଷ୍ୟତ। ଜଣେ ସୁସ୍ଥ ଶିଶୁ ହିଁ ଆଗାମୀ ଦିନର ପ୍ରକୃତ ସମ୍ପଦ। ତେବେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ସୁନ୍ଦର କରିବା ପାଇଁ ଉପଯୁକ୍ତ ଖାଦ୍ୟ ଦରକାର, କିନ୍ତୁ ଆଜିକାଲି ଖାଦ୍ୟକୁ ସୁସ୍ୱାଦ, ସୁନ୍ଦର ଓ ସୁଗନ୍ଧଯୁକ୍ତ କରିବା ପାଇଁ କେତେକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଏ। ଯଦି ଆମେ ଏହାକୁ ପରୋକ୍ଷ ଭାବରେ କହିବା, ତେବେ ଏହିସବୁ ଖାଦ୍ୟ ପିଲାମାନଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ପିଲାମାନେ, ଆଜି ଆମେ କେତେକ କ୍ଷତିକାରକ ଖାଦ୍ୟ ବିଷୟରେ ଜାଣିବା, ଶୁଣିବା, କଥା ହେବା। ପିଲାମାନେ, ଆଜି ଆମ ସହିତ ଅଛନ୍ତି ତୁମମାନଙ୍କର ବଡ଼ ଭାଇ ରବୀନ୍ଦ୍ର ପ୍ରଧାନୀ, ଯିଏକି ଜଣେ ବିଜ୍ଞାନ ଶିକ୍ଷକ ଏବଂ

0: DPSS ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ଚାଲ ପିଲାମାନେ ତାଙ୍କଠାରୁ ଆମେ ଶୁଣିବା ଖାଦ୍ୟରେ ବିଷ ବା ମିଠା ଜହର ବିଷୟରେ।
1: ଶିଶୁମାନେ ଯେକୌଣସି ଦେଶ ଓ ଜାତିର ଭବିଷ୍ୟତ, ସୁସ୍ଥ ଶିଶୁ ହିଁ ଆଗାମୀ ଦିନର ପ୍ରକୃତ ସମ୍ପଦ। ତେବେ ଆମ ଦେଶରେ ଶିଶୁମାନେ ସମ୍ପ୍ରତି ପ୍ରକୃତ ସ୍ୱାସ୍ଥ୍ୟବାନ କି? ଆମ ଦେଶରେ ବିଗତ କିଛି ବର୍ଷ ହେଲା ଶିଶୁମାନଙ୍କ ପ୍ରିୟ ଖାଦ୍ୟ ହେଉଥିବା ନୁଡଲ୍ସର କୁପ୍ରଭାବ ବିଷୟରେ ସମସ୍ତେ ଜାଣନ୍ତି। 1983 ଆମ ଦେଶରେ ମ୍ୟାଗି ନୁଡଲ୍ସର ଆରମ୍ଭ ହୋଇଥିଲା। 2015 ଜୁନ୍ରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଉକ୍ତ ନୁଡଲ୍ସ ବିକ୍ରିକୁ ନିଷିଦ୍ଧ କରିଥିଲେ। ଏଥିରେ ଅଧିକ ଲୋକ ଓ ସ୍ୱାଦକୁ ବଢ଼ାଇବା ପାଇଁ କ୍ଷତିକାରକ ମୋନୋସୋଡ଼ିୟମ୍ ଗ୍ଲୁଟାମେଟ୍ ଥିଲା। ଫଳସ୍ୱରୂପ ବଜାରରୁ ଏଗୁଡ଼ିକୁ ଫେରାଇ ନିଆଯାଇଥିଲା ଏବଂ କମ୍ପାନୀ ପାର୍ ଗ୍ଲୁଟାମେଟ୍ ମୁକ୍ତ ମ୍ୟାଗି ନୁଡଲ୍ସ ବଜାରରେ ଉପଲବ୍ଧ କରାଇଥିଲେ। ପୁନର୍ବାର 2024 ପ୍ରିୟ ଶିଶୁ ଖାଦ୍ୟ ସେରେଲାକକୁ ନେଇ ଏହି କମ୍ପାନୀ ପୁନର୍ବାର ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଏଥିରେ ଥିବା ମାତ୍ରାଧିକ ମିଠାପଣ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ବିକାଶରେ ପ୍ରତିକୂଳ ପ୍ରଭାବ ପକାଇଛି। ଅଭିଭାବକମାନେ ମିଥ୍ୟା ପ୍ରଚାରର ଶିକାର ହୋଇ ନିଜ ସନ୍ତାନକୁ ଅଧିକ ବୁଦ୍ଧିଆ ଓ ବଳବାନ କରିବା ପାଇଁ ଅନ୍ଧ ଭାବେ ପ୍ରୟୋଗ କରୁଥିବା ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟର କୁପରିମାଣ ବିଷୟରେ ଏହି ଏବେ ବୋଧହୁଏ ସମସ୍ତେ ଅଳ୍ପ ବହୁତ ଜାଣନ୍ତି। 2024 ପ୍ରସିଦ୍ଧ ବ୍ରିଟିଶ କମ୍ପାନୀ କାଡ଼ବରିର ବର୍ଣ୍ଣବେଟାକୁ ନେଇ ମଧ୍ୟ ଅନୁରୂପ ବିବାଦ ସୃଷ୍ଟି ହୋଇଥିଲା। ଏସବୁ ପାନୀୟରେ ମଧ୍ୟ ମିଠାପଣ ଅଧିକ ଥିବାରୁ ପିଲାମାନଙ୍କ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ପରୋକ୍ଷରେ ଶିଶୁମାନଙ୍କର ଏହା ବିଶେଷ କ୍ଷତି କରିଥାଏ। ଅତ୍ୟଧିକ ମିଠାର ଶିଶୁମାନଙ୍କ ଉପରେ କୁପ୍ରଭାବ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ କରିଥିବା ମାନଦଣ୍ଡ ଅନୁଯାୟୀ ଗୋଟିଏ ଛୋଟ ଶିଶୁର ଜନ୍ମର 6 ପର୍ଯ୍ୟନ୍ତ ସ୍ତନ୍ୟପାନ କରିବା ଜରୁରୀ। 6 ପରେ 2 ପର୍ଯ୍ୟନ୍ତ ଶିଶୁଟିଏ ଲୁଣ ଓ ଚିନିମୁକ୍ତ ଖାଦ୍ୟ ଦିନକୁ 8-12 ଥର ପର୍ଯ୍ୟନ୍ତ ଭୋଜନ କରିବା ଆବଶ୍ୟକ। କିଛି ବିଶେଷଜ୍ଞ ମତ ଦିଅନ୍ତି ଶିଶୁକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟ ପ୍ରତିଦିନ ଦେବା ଆବଶ୍ୟକ। କଠିନ ଖାଦ୍ୟ ଫଳ ସିଝା ଦୋରନ୍ଧ ଭାତ ଭଳି ପଦାର୍ଥ ଦିଆଯାଇଥାଏ। ପିଲାଙ୍କୁ 24 ହେବା ପର୍ଯ୍ୟନ୍ତ କୌଣସି ପ୍ରକାରର ଚିନି ଖାଦ୍ୟ ଦେବା ଅନୁଚିତ, କାରଣ ଶିଶୁମାନେ ଏହି ସମୟରେ ଅଧିକ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରିଥାନ୍ତି। ଖାଦ୍ୟରେ ଅତ୍ୟଧିକ ମିଠାପଣ କେବଳ ଅଧିକ କ୍ୟାଲୋରି ପ୍ରଦାନ କରିଥିବାରୁ ଏହା ଶିଶୁଟିର ଶରୀରରେ ବିକାଶର ଉପଯୋଗ ହୋଇପାରେ ନାହିଁ। ଏହାର ଫଳସ୍ୱରୂପ ଶିଶୁଟିର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ। ବିଶେଷଜ୍ଞଙ୍କ ମତରେ ଶିଶୁଟିର ମସ୍ତିଷ୍କ ବିକାଶରେ ଚିନି ଏକ ବଡ଼ ପ୍ରତିବନ୍ଧକ। ଏହା ଶିଶୁଟିର ମନେ ରଖିବା, ବିଚାର କରିବା, ବୁଦ୍ଧିମତା ପ୍ରୟୋଗରେ ବାଧକ। ଏହା ଛଡ଼ା ଶିଶୁଟି ଆବଶ୍ୟକତାରୁ ଅଧିକ ମୋଟା ହୋଇଯାଏ, ତା'ର ଡାଇବେଟିକ୍ 2 ଓ ହୃଦଜନିତ ସମସ୍ୟା ଦେଖାଦିଏ। ଏଥିରେ ସ୍ପଷ୍ଟ ଯେ ଭାରତୀୟ ବଜାରରେ ଉପଲବ୍ଧ ଯାବତୀୟ ଶିଶୁ ଖାଦ୍ୟ ଏବଂ ଶିଶୁ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ସବୁ ମିଠା ଜହର ବ୍ୟତୀତ ଆଉ କିଛି ହୋଇନପାରେ। ନିକଟରେ ଦେଶରେ ସବୁଠାରୁ ଲୋକପ୍ରିୟ ମାଲ୍ଟେଡ୍ ପାନୀୟରେ ଅଧିକ ଚିନି ମାତ୍ରାକୁ ନେଇ ବିବାଦ ସୃଷ୍ଟି ହୋଇଛି। କମ୍ପାନୀ ତରଫରୁ ଏହାକୁ ପ୍ରତିବାଦ କରାଯାଇଥିଲେ ମଧ୍ୟ ସମ୍ପ୍ରତି ସରକାର ବନ୍ ଭିଟାକୁ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ତାଲିକାରୁ ବାହାର କରିଦେଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସୁପାରିଶ କ୍ରମେ ଅନେକ ପ୍ରକାର ଚକୋଲେଟ୍, ବିସ୍କୁଟ୍ ଇତ୍ୟାଦିର ପ୍ରଚାର ମଧ୍ୟ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି। ଶିଶୁମାନଙ୍କ ପାଇଁ ସବୁଠାରୁ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ହେଉଛି ଶୁଦ୍ଧ ପାଣି ଓ ଗାଈ କ୍ଷୀର। ପାଣି ଶରୀରକୁ ଜଳୀୟ ଅଂଶ ପ୍ରଦାନ କରୁଥିବା ବେଳେ କ୍ଷୀର କ୍ୟାଲସିୟମ, ଭିଟାମିନ୍ ଡି, ଏ ଓ ପ୍ରୋଟିନ୍ ଏବଂ ଜିଙ୍କ ଭଳି ଅନେକ ପୋଷଣ ତତ୍ତ୍ୱ ପ୍ରଦାନ କରିଥାଏ, ଯାହା ଶିଶୁର ବିକାଶରେ ସହାୟକ ହୋଇଥାଏ। ଆଜିକାଲି ବଜାରରେ ଉପଲବ୍ଧ ବିଭିନ୍ନ ପାନୀୟ ପକେଟରେ ଫଳରସ, ମୃଦୁ ପାନୀୟ ଇତ୍ୟାଦିରେ ଚିନି ଅଂଶ ରହୁଥିବାରୁ ଏହା ସାଂଘାତିକ ରୋଗର ପିଲାମାନଙ୍କୁ ଆକ୍ରାନ୍ତ କରିଥାଏ। ଶିଶୁଟିକୁ 6 ହେବା ପରେ କଠିନ ଖାଦ୍ୟରେ ଫଳ ସିଝା, ପରିବା ସିଝା, ଦୋରାନ୍ଧ ଭାତ ଭଳି ପଦାର୍ଥ ଭାରତୀୟ ଶିଶୁଙ୍କ ପ୍ରମୁଖ ଖାଦ୍ୟ ରୂପେ ପ୍ରଚଳିତ ହୋଇଆସୁଛି। IMS ଆଇନ ଅଧୀନରେ ଶିଶୁ ଖାଦ୍ୟର ଉତ୍ପାଦନ, ଯୋଗାଣ ଓ ପରିବେଷଣ ଆଇନ 1992 ଓ ଏହାର ସଂଶୋଧିତ ନିୟମ 2003 ଲାଗୁ ହୋଇଛି। କେରଳ ରାଜଗୀର ଡାକ୍ତରଖାନାର ବିଶେଷଜ୍ଞମାନେ ବିଶ୍ଳେଷଣ କରି ଦେଖାଇଛନ୍ତି ଯେ ବଜାରରେ ଉପଲବ୍ଧ ପ୍ରାୟ 36 ପ୍ରକାରର ବିଭିନ୍ନ ବ୍ରାଣ୍ଡର ପ୍ରୋଟିନ୍ ପାଉଡର ମଧ୍ୟରୁ 70% ପାଉଡରର ଗୁଣବତ୍ତା ନିମ୍ନମାନର। ଅନେକ କମ୍ପାନୀର ଉତ୍ପାଦକରେ ସାଂଘାତିକ ଆର୍ସେନିକ୍ ଲିଡ୍ ଭଳି ଭାରୀ ଧାତୁ ଓ କୀଟନାଶକ ଅବଶେଷ ମିଳିଛି। ଏହାଛଡ଼ା ଅନେକ ବିଷାକ୍ତ ଦ୍ରବ୍ୟ ମଧ୍ୟ ରହିଛି। 2006 ଗଠିତ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ସ୍ୱୀକାର କରିଛି ଯେ ଅନେକ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ପ୍ରଚାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଖାଉଥିବା ବେଳେ ତାଙ୍କ ପ୍ରସ୍ତୁତ ପାନୀୟ ଗୁଡ଼ିକରେ ସେହିପରି କିଛି ପୌଷ୍ଟିକ ଗୁଣ ନାହିଁ, ବରଂ

0: ପାଟି ସ୍ୱାଦ ପାଇଁ ଚିନିର ମାତ୍ରା ଅଧିକ ରହିଥିବାରୁ ପିଲାମାନେ ମେଦବହୁଳତାର ସହ ହୃଦରୋଗ, ମଧୁମେହ ଭଳି ଅନେକ ମାରାତ୍ମକ ରୋଗର ଶିକାର ହେବା ଆଶଙ୍କା ବଢ଼ିଯାଇଛି। ପ୍ରକାର ପୌଷ୍ଟିକ ଓ ଶକ୍ତିବର୍ଦ୍ଧକ ପାନୀୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଚିକିତ୍ସକଙ୍କ ପରାମର୍ଶ କ୍ରମେ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଏହା ଦିଆଯାଇପାରେ, କିନ୍ତୁ ଗଣମାଧ୍ୟମରେ ବହୁଳ ପ୍ରଚାର ହେତୁ ଏହାର ପ୍ରୟୋଗ ବଢ଼ି ବଢ଼ି ଚାଲିଛି। ବଡ଼ ବଡ଼ ସେଲିବ୍ରିଟି ମୋଟା ପଇସା ନେଇ ଏହାର ପ୍ରଚାର କରୁଥିବାରୁ ଜନସାଧାରଣ ଅନ୍ଧ ଭାବରେ ଏହାର ବ୍ୟବହାର କରିଚାଲିଛନ୍ତି। 2019 ଅନୁଯାୟୀ ପ୍ରତ୍ୟେକ ବିକ୍ରେତା ତାଙ୍କର ଉତ୍ପାଦଗୁଡ଼ିକୁ ବିକିବା ସମୟରେ କୌଣସି ମିଥ୍ୟା ତଥ୍ୟ ପ୍ରଚାର କରିବା ହିଁ ଉପଭୋକ୍ତାଙ୍କ ଅଧିକାରରେ ଉଲ୍ଲଂଘନ ବୋଲି କୁହାଯାଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ଯେ ଖାଦ୍ୟ ଓ ପାନୀୟ ଗୁଡ଼ିକର ଅଯଥା ପ୍ରଚାର କରାଯାଇପାରିବ ନାହିଁ, ବିଶେଷ କରି ଶିଶୁ ଖାଦ୍ୟଗୁଡ଼ିକୁ ଏଥିରୁ ବାଦ୍ ଦେବା ଅତ୍ୟନ୍ତ ଜରୁରୀ। ଶିଶୁର ଅଧିକାରଗୁଡ଼ିକ ମଧ୍ୟରେ ସୁରକ୍ଷିତ ଖାଦ୍ୟ ପ୍ରମୁଖ। ଭାରତବର୍ଷରେ ସବୁ ସ୍ତରରେ ଶିଶୁମାନଙ୍କୁ ଭବିଷ୍ୟତର ସୁସ୍ଥ ନାଗରିକ ରୂପେ ଗଢ଼ିବା ପାଇଁ ପ୍ରୟାସ ହେବା ଜରୁରୀ ନୁହେଁ କି?
1: ଶୁଣିଲ ତ ପିଲାମାନେ, ବଡ଼ ଭାଇ ରବୀନ୍ଦ୍ର ପ୍ରଧାନୀଙ୍କ ଠାରୁ ଖାଦ୍ୟରେ ବିଷ ବା ମିଠା ଜହର ବିଷୟରେ। ତେବେ ପିଲାମାନେ, ଏହିସବୁ ରାସାୟନିକ ପଦାର୍ଥଗୁଡ଼ିକର ଖାଦ୍ୟ ଗୁଣ କିଛି ନଥାଏ, ମାତ୍ର ଖାଦ୍ୟ ପ୍ରସ୍ତୁତରେ ଏଗୁଡ଼ିକୁ ବ୍ୟବହାର କରାଯାଇଥାଏ। ଏଗୁଡ଼ିକ ଅତ୍ୟନ୍ତ କ୍ଷତିକାରକ ଏବଂ ନିଷେଧ ହେବା ଆବଶ୍ୟକ। ପିଲାମାନେ, ଆମେ ମିଠା ଜହର ବା ଖାଦ୍ୟରେ ବିଷ ବିଷୟରେ ଅନେକ ବିଷୟ ଜାଣିଲେ, ତେବେ ଆସ ପିଲାମାନେ ଏକ ମନଛୁଆ ଗୀତଟି ଶୁଣିବା।

ଜାଣିଛ ପିଲାମାନେ, ଆମ ଜଗତରେ ଅନେକ ଜୀବଜନ୍ତୁ ଅଛନ୍ତି, କିନ୍ତୁ ସବୁଠାରୁ ଖୁସି ଜୀବ କିଏ ଜାଣିଛ? ଏହି ଜୀବଟିର ମୁହଁ ଏମିତି ଯେ ଦେଖିବେ ଖୁସି ହୋଇଯିବେ। ଅସଲରେ ତାର ମୁହଁଟି ଭାରି ହସକୁରା। କୁଆକା ନାମକ ଏହି ଜୀବକୁ ଦେଖିଲେ ଲାଗେ ସେ ଯେମିତି ହସୁଛି। ତା ମୁହଁର ଗଠନ ସେହିପରି ହୋଇଥିଲେ ମଧ୍ୟ ଏଭଳି ମନମୋହ ହସଭଙ୍ଗୀ ଯୋଗୁଁ କୁଆକାକୁ ବିଶ୍ୱର ସବୁଠାରୁ ଖୁସି ଜୀବ ବୋଲି କୁହାଯାଏ। କୁଆକା ପଶ୍ଚିମ ଅଷ୍ଟ୍ରେଲିଆର ସନ୍ତସନ୍ତିଆ ଏବଂ ଜଙ୍ଗଲିଆ ଅଞ୍ଚଳରେ ଦେଖିବାକୁ ମିଳେ। ଏହା ମୂଷା ଭଳି ଦେଖାଯାଉଥିଲେ ମଧ୍ୟ ଆକୃତିରେ ବିଲେଇ ପରି ବଡ଼। କୁଆକା କଙ୍ଗାରୁ ପରି ନିଜ ପେଟରେ ଥିବା ଥଳିରେ ଶାବକକୁ ରଖୁଥିବାରୁ ମାର୍ସୁପିଏଲ୍ସ ଶ୍ରେଣୀଭୁକ୍ତ କରାଯାଇଛି। ଦୂର ଦୂରାନ୍ତରୁ ପର୍ଯ୍ୟଟକ କୁଆକାକୁ ଦେଖିବା ପାଇଁ ଆସୁଥିବା ବେଳେ କୁଆକା ମଧ୍ୟ ସେଲ୍ଫି ଉଠାଇବାକୁ ପସନ୍ଦ କରୁଥିବା ଦେଖାଯାଏ। ସେମାନେ ପର୍ଯ୍ୟଟକଙ୍କ ସହ ଖୁବ୍ ଆରାମରେ ଫଟୋ ଉଠାନ୍ତି। ସାଧାରଣତଃ ନିଜ ପରିବାର ସହ ବା ଦଳରେ ରହିବାକୁ କୁଆକା ପସନ୍ଦ କରୁଥିବା ବେଳେ ରାତିରେ ବାହାରକୁ ବାହାରନ୍ତି। ରଟ୍ ନେଷ୍ଟ ଦ୍ୱୀପରେ ବି ଯଥେଷ୍ଟ ସଂଖ୍ୟାରେ କୁଆକା ଦେଖିବାକୁ ମିଳେ। ଜାଣିଲ ତ ପିଲାମାନେ, ଆମ ସଂସାର ସବୁଠାରୁ ଖୁସି ଜୀବର ନାଁ ହେଲା କୁଆକା।

ପିଲାମାନେ ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରୁଛୁ। ତୁମମାନଙ୍କୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ପତ୍ର ମାଧ୍ୟମରେ ନିଜ ମତାମତ ଲେଖି ଜଣାଇବାକୁ ଅନୁରୋଧ। ଆମ ନମ୍ବରଟି ହେଲା 8895994143। ଆଉ ଥରେ କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। କାର୍ଯ୍ୟକ୍ରମଟିକୁ ଏଠି ଶେଷ କରୁଛୁ, ଏଥର ବିଦାୟ ନେବି। ରହୁଛି ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଅପା। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲି କୁନି କୁନି ପିଲାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ସରଗ ଫୁଲ। ପ୍ରଯୋଜନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନାରେ ମନୀଷା କଲେସ। ଶ୍ରୋତାବନ୍ଧୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ଡାଉନଲୋଡ଼ କରି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳକୁ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘର ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମ

ପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ, ଅସୁବିଧା, ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 8 ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

ଏକ ମହତ୍ ଅନୁଭବର ଶକ୍ତିଶାଳୀ ସ୍ଫୁରଣ। ଶୁଷ୍କ ଜ୍ଞାନାର୍ଜନ, ପାଣ୍ଡିତ୍ୟ ପ୍ରଦର୍ଶନ, ଗ୍ରନ୍ଥ ଅଧ୍ୟୟନ ବା ତତ୍ତ୍ୱ ବିଶ୍ଳେଷଣ ନୁହେଁ। ଜଣେ ମଣିଷର ଅନୁଭବ କରିବାର ଶକ୍ତି ହିଁ ତାର ମନୁଷ୍ୟତ୍ୱକୁ ଚିହ୍ନାଇ ଦିଏ। ଭୀମ ଭୋଇଙ୍କ ଆନୁଷ୍ଠାନିକ ଶିକ୍ଷା ଦୀକ୍ଷା ନଥିଲା, ଅଥଚ ଅନୁଭବ ଶକ୍ତିର ତୀବ୍ରତା ବିଶ୍ୱ ପ୍ରାଣ ସହ ତାଙ୍କୁ ସଂଯୁକ୍ତ କରିଦେଇଥିଲା ଅତି ଗଭୀର ଭାବରେ। ନିଜକୁ ଏକ କ୍ଷୁଦ୍ର, ବିଚ୍ଛିନ୍ନ ଓ ଭିନ୍ନ ସତ୍ତା ବୋଲି ସେ ଅନୁଭବ କରିପାରିନଥିଲେ। ଅନ୍ୟ ସମସ୍ତେ ତାଙ୍କ ଭିତରେ ଅନ୍ତର୍ଭୁକ୍ତ ହୋଇ ରହିଛନ୍ତି ଓ ସେ ଅତ୍ୟନ୍ତ ଘନିଷ୍ଠ ଭାବରେ ସମସ୍ତଙ୍କ ସହିତ ଏକାତ୍ମ ହୋଇ ରହିଛନ୍ତି। ଏ ଉପଲବ୍ଧି ହିଁ ତାଙ୍କୁ ପ୍ରକୃତ ସନ୍ଥରେ ପରିଣତ କରିଥିଲା।

ସ୍ପର୍ଶ କଲେ କବିଙ୍କ ଆବେଗମୟ ସତ୍ତାଟିକୁ ଛୁଇଁବାର ଅନୁଭବରେ ପାଠକ ପ୍ରାଣ ଶିହରିତ ହୋଇଉଠେ। ତାଙ୍କ ରସୃଦଗ୍ଧ ହୃଦୟର ସକଳ କାରୁଣ୍ୟ ପାଠକ ହୃଦୟକୁ ସଞ୍ଚରି ଆସିପାରେ, ଯଦି ପାଠକର ହୃଦୟ ହୋଇଥାଏ ଅତ୍ୟନ୍ତ କୋମଳ ଓ ଗ୍ରହଣଶୀଳ। ଅରୂପ ଅନାଦିଙ୍କ ପ୍ରତି ତାଙ୍କର ଆକୁଳ ଆବେଦନ ବଡ଼ ଅନ୍ତଃସ୍ପର୍ଶୀ। ସେ ହିଁ ତ ପିତା ମାତା, ସେ ହିଁ ତ ବନ୍ଧୁ, ସେ ହିଁ ତ ପ୍ରଭୁ ଓ ଇଷ୍ଟଦାତା। ତାଙ୍କର ସହାୟତା ବିନା ମଣିଷର ଦୁର୍ଗତି କିଏ ବା ଦୂର କରିପାରେ? ଭୀମ ଭୋଇ ସେଇଥିପାଇଁ ନିଜକୁ ସମର୍ପି ଦେଇଛନ୍ତି ସେଇ ବ୍ରହ୍ମାଣ୍ଡ କର୍ତ୍ତାଙ୍କ ଦୟା ନିକଟରେ। ସେ ହିଁ ତ ସାର ଅବତାର, ବ୍ରହ୍ମାଣ୍ଡ ଠାକୁର, ସକଳ ଜୀବଙ୍କ କର୍ତ୍ତା। ତେଣୁ ସକଳ ଜୀବଙ୍କ ସହିତ ଅଭିନ୍ନତା ଅନୁଭବ କରିଛନ୍ତି ଭୀମ ଭୋଇ ଅତ୍ୟନ୍ତ ନିବିଡ଼ ଭାବରେ। ଜଗତ ଓ ଜୀବନର ସୁଖ ଦୁଃଖ ଉର୍ଦ୍ଧ୍ୱରେ ସ୍ଥିତପ୍ରଜ୍ଞ ସେ ରହିପାରିନାହାନ୍ତି। ଅନ୍ୟର ଦୁଃଖ ସହିବାର ଶକ୍ତି ତାଙ୍କର ନଥାଏ ବୋଲି ଜୀବନ କାନ୍ଦି ଉଠୁଥାଏ ପ୍ରତି ମୁହୂର୍ତ୍ତରେ। ଶୀତ ପ୍ରାୟ ତାଙ୍କର ଦେହ ଥରି ଉଠୁଥାଏ, ଘାଣ୍ଟି ହୁଏ ଖାଲି ହୃଦୟ କନ୍ଦର। ଆପଣାର ପ୍ରତିଟି ଲୋମକୂପରେ ଜଗତର ଯନ୍ତ୍ରଣାକୁ ଅନୁଭବ କରିବାର ଶକ୍ତି ଯାହାର ଅଛି, ତାର ପ୍ରତିଟି ସୂକ୍ଷ୍ମତନ୍ତ୍ରୀ କେତେ ସ୍ପର୍ଶକାତର ଓ ସହାନୁଭୂତିଶୀଳ ହୋଇଥିବ ତାହା ଅବର୍ଣ୍ଣନୀୟ।

ସଂସାରର ଅଳିକତାରୁ ମୁକ୍ତ ନହେଲେ ଜଣେ ମହାନନ୍ଦର ଉପଲବ୍ଧି କରିପାରିବ ନାହିଁ। ସଂସାରର ଅବାଞ୍ଛିତ କୋଳାହଳରୁ ଉର୍ଦ୍ଧ୍ୱକୁ ଉତ୍ତୋଳିତ ହୋଇଯିବା ପାଇଁ ଆବଶ୍ୟକ ଗୁରୁ ବ୍ରହ୍ମଙ୍କ ଆଶିଷ। ହୃଦୟର ନିଭୃତ କେନ୍ଦ୍ରରେ ଧ୍ୟାନସ୍ଥ ହେଲେ ଜୀବନର ରହସ୍ୟ ଉନ୍ମୋଚିତ ହୋଇଯାଏ। ନିଷ୍କାମ ମନରେ ଓ ନିଶ୍ଚଳ ଭାବରେ ଧ୍ୟାନ ନିବିଷ୍ଟ ହେବା ପାଇଁ ଭୀମ ଭୋଇଙ୍କ ପ୍ରେରଣା କି ଶକ୍ତିଶାଳୀ। ପ୍ରକୃତରେ ବିଶ୍ୱ ବ୍ରହ୍ମାଣ୍ଡରେ ଶ୍ରୀ ଗୁରୁଙ୍କ ପ୍ରତି ନିଜ ଅନ୍ତରକୁ ଉନ୍ମୁକ୍ତ କରିଦେବା ହିଁ ଶ୍ରେଷ୍ଠ ସଫଳତା। ଅଲେଖ ପୁରୁଷଙ୍କ କରୁଣାର ସ୍ପର୍ଶ ମାନବ ଜନ୍ମକୁ କରିଦିଏ ସାର୍ଥକ। ଏ ଜୀବନର ଅର୍ଥହୀନ ନାନା ଉପଚାରରୁ ମୁକ୍ତି ପାଇଁ ଜଣେ ପରମାଲୋକରେ ଉଦ୍ଭାସିତ କରିଦେଇପାରେ ନିଜ ହୃଦୟକୁ, ଯଦି ଯାହା କିଛି ସାର ଓ ଅର୍ଥମୟ ତା ପ୍ରତି ସେ ଉନ୍ମୁଖ ରହିପାରେ। ସତ୍ୟ ଓ ଧର୍ମ ପ୍ରତି ବ୍ୟାକୁଳତା ବଢ଼ିଲେ ଅସାର ଓ ନିରର୍ଥକ ସବୁ ଆଚାର ବିଚାରକୁ ମଣିଷ ଦୂରେଇ ଦେଇପାରିବ। ପରମ ଶକ୍ତିର ଉତ୍ସରୁ କ୍ଷରିତ ହୋଇଆସେ ଅମୃତର ଧାରା। ଯିଏ ସକଳ ସଂକୀର୍ଣ୍ଣତାରୁ ନିଜକୁ ମୁକ୍ତ କରିଦିଏ ସିଏ ହିଁ ପୁଣି ଶୁଣିପାରେ ଅସୀମର ଆହ୍ୱାନ। ମହିମାମୟଙ୍କ ସହିତ ଯୁକ୍ତ ହେବାର ଅଭିଳାଷ ଉଦ୍ବେଳିତ ହେଲେ ଯୋଗୀ ଲାଭ କରେ ପରମ ସମ୍ପଦ। ଯୁଗ ଯୁଗ ଧରି ଯେଉଁ ସତ୍ୟ ସଂଗୁପ୍ତ ହୋଇ ରହିଥିଲା ତାର ଆଲୋକ ଯୋଗୀ ଆତ୍ମାକୁ ଜ୍ଞାନଦୀପ୍ତ କରିଦେଇପାରେ। ହୃଦୟ ପଦ୍ମରେ ମହିମା ସାଗରଙ୍କୁ ନିଷ୍କାମ ଭାବରେ ଭଜନ କରିବା ଦ୍ୱାରା ମନରେ ଭରିଯିବ ପରମ ତୃପ୍ତି। ସୌଭାଗ୍ୟ ବଳରେ ହିଁ ପିଣ୍ଡ ଓ ବ୍ରହ୍ମାଣ୍ଡରେ ମହିମା ସାଗରଙ୍କ ବ୍ୟାପ୍ତିକୁ ଅନୁଭବ କରାଯାଇପାରେ।

ସନ୍ଥ ଭୀମ ଭୋଇଙ୍କ ଆତ୍ମା ଅନ୍ୟାୟ ଓ ଅନୀତି ଆଚାର ଦେଖି ଦଗ୍ଧୀଭୂତ ହୋଇଛି। ଭୟଭୀତ ହୋଇ ମର୍ତ୍ତମଣ୍ଡଳରେ କାଳ କାଟିବା ତାଙ୍କ ପାଇଁ ହୋଇଛି ଅତ୍ୟନ୍ତ ବେଦନାଦାୟକ। ନିଜକୁ ସେ ମନେ କରିଛନ୍ତି ନିତାନ୍ତ ଅସହାୟ। ତାଙ୍କର କବିତ୍ୱ ତାଙ୍କୁ ସାରା ସଂସାର ପାଇଁ ଦୁଃଖ ଭୋଗିବା ଶିଖାଇଛି। ସେଥିପାଇଁ ସକଳ ଅବାଞ୍ଛନୀୟ ରୀତିରୁ ଜଗତକୁ ମୁକ୍ତ କରିବା ପାଇଁ ସେ ମାନବ ସମାଜ ଆଗରେ ଖୋଲି ଦେଇଛନ୍ତି ନିଜର ହୃଦୟ। କବିଙ୍କର ଦରଦୀ ପ୍ରାଣର ବ୍ୟଥା ହୃଦଙ୍ଗମ କରିବା ପାଇଁ ହୁଏତ ଜଗତ ସକ୍ଷମ ହୋଇନପାରେ। କବି ଆତ୍ମାର ନିକଟବର୍ତ୍ତୀ ନହେଲେ ତାଙ୍କ ଅନ୍ତରାତ୍ମାର ଦହନକୁ ଅନୁଭବ କରିବା କ'ଣ ସହଜ? ପ୍ରତିଟି ମଣିଷ ସହିତ ତାଙ୍କର ଅନ୍ତର୍ମନର ସମ୍ବନ୍ଧ କି ନିବିଡ଼। ଗୁରୁ ଶିଷ୍ୟ ଭିତରେ ସେ ତ ଭେଦାଭେଦ ଦେଖନ୍ତି ନାହିଁ। ଭକ୍ତ ଓ ଭଗବାନଙ୍କୁ ଏକ ଅଙ୍ଗ ବୋଲି ସେ ଅନୁଭବ କରନ୍ତି। ଯିଏ ଗୁରୁ ଶିଷ୍ୟ ଭକ୍ତ ଭଗବାନର ଅଭିନ୍ନତା କଳ୍ପନା କରିପାରନ୍ତି ନାହିଁ ସିଏ ମହତ୍ ଓ ଶ୍ରେଷ୍ଠ ଉପଲବ୍ଧିରେ ଚିରକାଳ ବଞ୍ଚିତ। 56 କୋଟି ପ୍ରାଣୀଙ୍କ ଭିତରେ ନିତ୍ୟ ନିଜକୁ ଅନୁଭବ କରିବାର ସାମର୍ଥ୍ୟ ଥିଲା କବିଙ୍କର। ସ୍ୱାମୀ ବିବେକାନନ୍ଦ କହିଛନ୍ତି, ପ୍ରେମରେ ଇନ୍ଦ୍ରିୟଗୁଡ଼ିକ ଅତିଶ ଉନ୍ନତ ହୁଅନ୍ତି। ସମସ୍ତଙ୍କ ଭିତରେ ଆପଣାକୁ ଦେଖିବା ଓ ଆପଣାର ଅନ୍ତର ଭିତରେ ସମସ୍ତଙ୍କୁ ଅନୁଭବ କରିବାର ଶକ୍ତି ପ୍ରେମର ଏକ ସୁଗଭୀର ଅନୁଭୂତି ବ୍ୟତୀତ ଅନ୍ୟ କିଛି ହୋଇନପାରେ। ଭଲ ପାଇବାର ଅନୁଭବରେ ଯାହାର ଇନ୍ଦ୍ରିୟ ସବୁ ଥରି ଉଠନ୍ତି ତାରି ମୁହଁରେ ହିଁ ଏପରି ବାକ୍ୟ ସ୍ଫୁରିତ ହୁଏ। ଏହି ଚମତ୍କାର ଜଗତ ଓ ଅନୁପମ ଜୀବନକୁ ଶ୍ରଦ୍ଧାରେ କୋଳେଇ ନେବା ହିଁ ତ କବି ଅନ୍ତରର ଧର୍ମ। ଭୀମ ଭୋଇଙ୍କ ପ୍ରାଣରେ ଜୀବନ ପ୍ରୀତିର ଏ ମହକ ଭରି ରହିଥିଲା ପରିପୂର୍ଣ୍ଣ ହୋଇ। ଭୀମ ଭୋଇ ପ୍ରେମରେ ଘାରି ବିଦାରୀ ହେଉଥିବା ଏକ ସଜଳ ଆତ୍ମା।

ମଣିଷର ଅନ୍ତର୍ଚେତନାକୁ ଜାଗ୍ରତ କରିଦେବାରେ ସନ୍ଥ କବି ଭୀମ ଭୋଇଙ୍କ ବ୍ୟାକୁଳତା ଅତ୍ୟନ୍ତ ଗଭୀର। ନିଜ ଅନ୍ତରାତ୍ମାରେ ଯେଉଁ ନିଗୁଢ଼ ସତ୍ୟ ସେ ଅନୁଭବ କରିଛନ୍ତି, ତାହାକୁ ହିଁ ପ୍ରଭାବଶାଳୀ ଭାବରେ ପ୍ରକାଶ କରିଛନ୍ତି ଆପଣାର ରଚନାବଳୀରେ। ସତ୍ୟୋପଲବ୍ଧିରେ ଯାହାର ହୃଦୟ ଆଲୋକିତ, ତାହାର ଭାଷା ଓ ଛନ୍ଦ ମଣିଷକୁ ଦେଇପାରେ ଶାଶ୍ୱତ ଜୀବନର ସନ୍ଧାନ। ଭୀମ ଭୋଇଙ୍କ ରଚନାବଳୀ ସେହି ପରମ ସତ୍ୟ ଓ କଲ୍ୟାଣର ବର୍ଣ୍ଣନାରେ ଭାସ୍ୱର ହୋଇଉଠିଛି। ଶୂନ୍ୟ ପୁରୁଷ, ଅନାଦି ଅନନ୍ତ, ନିରବୟବ ନିତ୍ୟାନନ୍ଦ ସ୍ୱରୂପଙ୍କୁ ଉପଲବ୍ଧି କରିବାରେ ତାଙ୍କର ଜୀବନ ହୋଇଛି ସାର୍ଥକତା ବିମଣ୍ଡିତ। ଗୁରୁ ପୟରକୁ ଧ୍ୟାନ କରି ପରମ ସତ୍ୟର ସ୍ୱର ସେ ଶୁଣିପାରିଛନ୍ତି ନିବିଷ୍ଟ ଚିତ୍ତରେ। ସେଇଥିପାଇଁ ସେହି ଅନନ୍ତ ଅସୀମ ନିରାକାରଙ୍କ ପ୍ରତି ମାନବୀୟ ଚେତନାକୁ ଉନ୍ମୁଖ କରିବା ଲାଗି ସେ ଶୁଣାଇଛନ୍ତି ଦିବ୍ୟ ସନ୍ଦେଶ।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗୀ FM ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ନ୍ୟୁସନ୍ ଏଆର୍ ଆପ୍ ମାଧ୍ୟମରେ।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା ପ୍ରଯୋଜନା ସଚିତାନନ୍ଦ ମଲ୍ଲିକ ଉପସ୍ଥାପନରେ ଅଳକା ନାୟକ।

ଜୀବନରେ ଯେଉଁ କେତୋଟି ହାତ ଗଣତି ସୁଖ ହାତ ପାନ୍ତାରେ ଥାଏ, ଯାହା ସିଧାସଳଖ ହୃଦୟକୁ ଦ୍ରବୀଭୂତ କରିଦେଇ ପାର୍ଥିବ ପୃଥିବୀରୁ ନେଇ ଅପାର୍ଥିବ ଜଗତରେ ପହଞ୍ଚାଇ ଦେଇପାରେ, ଯେକୌଣସି ଭାରାକ୍ରାନ୍ତ ମନକୁ ଶାନ୍ତ କରିଦେଇପାରେ, ତାହା ନିଶ୍ଚିତ ଭାବରେ ଗୀତ। କାରଣ ଗୀତରୁ ଅଲଗା କରି ଜୀବନକୁ ଚିହ୍ନି ହୁଏ ନାହିଁ। ଦୁଃଖରେ ହେଉ କି ସୁଖରେ ହେଉ, ଉନ୍ମାଦରେ ହେଉ କି ଉଲ୍ଲାସରେ ହେଉ, ପ୍ରେମରେ ହେଉ କି ପ୍ରତାରଣାରେ ହେଉ, ଚିହ୍ନା ଗୀତର ସ୍ୱରଟିଏ ସମସ୍ତଙ୍କର ମନେ ପଡ଼ିଯାଏ। ଅନେକ ସମୟରେ ଏମିତି ବି ଲାଗେ ସତେ ଯେମିତି ଦୁଃଖ ସୁଖ ପାଇଁ ଗୀତଗୁଡ଼ିକ ଖଞ୍ଜା ହୋଇଛନ୍ତି ଆଗରୁ। ସେଥିପାଇଁ ତ ସମୟ ମିଳିଲେ ମନ ହୁଏ ମନ ପସନ୍ଦର ଗୀତଟିଏ ଶୁଣିବା ପାଇଁ। ଶ୍ରୋତାବନ୍ଧୁ, ତାହେଲେ ଆସନ୍ତୁ ଜୀବନର ସବୁ ବ୍ୟସ୍ତତାକୁ ପଛରେ ପକାଇ କିଛି ସମୟ ପାଇଁ ହେଉ ପଛେ କିଛି ମନଖୋଲା କଥା ହେବା, ଆଉ ଶୁଣିବା ଆପଣମାନଙ୍କର ମନପସନ୍ଦର ଗୀତ। ହେଲୋ ଆକାଶ।

0: ଏହି ଭବାନୀପାଟଣାର ଏହି ସଙ୍ଗୀତମୟ ପରିଧିକୁ ଆପଣମାନଙ୍କୁ ସାଦର ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ, ନମସ୍କାର। ହ୍ୟାଲୋ,
1: ହ୍ୟାଲୋ ଶୁଭଦଳା ମ୍ୟାଡମ୍, ନମସ୍କାର।
0: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
1: ମୁଁ ରେଡିଓ ସମ୍ରାଟ ମୁନା ପଣ୍ଡା, କୋଟିଲ କନକପୁର ଜଳସିଂହପୁର କହୁଥିଲି।
0: କେମିତି ଅଛନ୍ତି ଆପଣ?
1: ମୁଁ ତ ସବୁବେଳେ ବିନ୍ଦାସର ଅଛି, ଆଶା ଅଛି ମା ଶାଳାଙ୍କ ଆଶୀର୍ବାଦ, ଆପଣ ବିନ୍ଦାସ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ମା ଶାଳା ଆପଣଙ୍କୁ ଘଣ୍ଟ ଗୋଟେ ରଖିଥାନ୍ତୁ, ଏତିକି ମା କାହାକୁ ପାଠ ନା। ଆପଣ ବୋଧେ ଅଳକା ମ୍ୟାଡମ୍ କହୁଛନ୍ତି?
0: ହଁ, ମୁଁ ଅଳକା କହୁଥିଲି।

0: ସବୁବେଳେ ବିନ୍ଦାସର ଅଛି, ଆଶା ଅଛି ମା ଶାଳାଙ୍କ ଆଶୀର୍ବାଦ ଆପଣ ବିନ୍ଦାସ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ମା ଶାଳା ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ, ଏତିକି ମା କାହାକୁ ପ୍ରାର୍ଥନା। ଆପଣ ବୋଧେ ଅଳକା ମ୍ୟାଡମ କହୁଛନ୍ତି?
1: ହଁ ମୁଁ ଅଳକା କହୁଥିଲି।
0: ଯାହା ହଉ ଆପଣ ସବୁ ଯେବେ ବି ଲଗେଇଛି ସେତେବେଳେ ଲାଗିଯାଏ, ବହୁତ ଆଜି କଲ୍ କରିଥିଲି। ଦେଖନ୍ତୁ ଏମିତି ସୁଯୋଗ ସୌଭାଗ୍ୟ ଯାହାକି ମୁଁ ଯେବେ ବି 4-5 ବର୍ଷ ଲଗାଏ ଆପଣଙ୍କ ସାଙ୍ଗରେ ପ୍ରଥମ କଥାବାର୍ତ୍ତା ହେବେ।
1: ମତେ ବି ବହୁତ ଖୁସି ଲାଗେ ଆପଣଙ୍କ ସହିତ ଯେତେବେଳେ ମୁଁ କଥା ହୁଏ, କାରଣ ଆପଣ ଜୀବନକୁ ସକାରାତ୍ମକ ଭାବରେ ଦିଅନ୍ତି ସେଇଥିପାଇଁ।
0: ଆଉ ଗୋଟେ ଦେଖନ୍ତୁ ମ୍ୟାଡମ, ଆପଣ ମତେ ବେଶୀ ଆପଣଙ୍କ ଯୋଉ ଖୋଲା ଦରକାର କରନ୍ତି, ଆପଣଙ୍କର ଯୋଉ ଆସିକି ଯୋଉ ପ୍ରୋଗ୍ରାମ ଟା ମତେ ଏତେ ଖୁସି ଲାଗେ, କାରଣ ଆପଣ କାହାଣୀ ସାଙ୍ଗରେ ତା ସହିତ ଗୀତ ମ୍ୟାଚିଂ କରି ପକାନ୍ତା, ସୁନ୍ଦର ସୁନ୍ଦର କାହାଣୀ ନେଇକି ଯୋଉ ଗୀତ ପକାନ୍ତା ବହୁତ ଖୁସି ଲାଗେ ତା ଶୁଣିବାକୁ, ସେଥିରେ କିଛି ଶିଖିବାକୁ ବହୁତ ମିଳେ।
1: ବହୁତ ବହୁତ ଧନ୍ୟବାଦ
0: ନମିତା ମ୍ୟାଡମ, ମତେ ବହୁତ ଭଲ ଲାଗେ, ସମସ୍ତେ କରୁଛନ୍ତି କିନ୍ତୁ ଆପଣ ଦି ଜଣ ଟିକେ ନିଆରା ଲାଗେ। ଆଉ
1: ବହୁତ ଧନ୍ୟବାଦ ମୁନା ଭାଇ, ଯେ ଆପଣଙ୍କୁ ମୁଁ ଯୋଉ କାର୍ଯ୍ୟକ୍ରମ କରେ ଆପଣଙ୍କୁ ଭଲ ଲାଗେ।
0: ଖୋଲା ଦରକାର ଯେମିତି ହେଲେ ଶୁଣି ପ୍ରତ୍ୟେକ ଦିନ ଶୁଣି ବହୁତ ଭଲ ଲାଗେ ଆପଣଙ୍କ ପ୍ରୋଗ୍ରାମ
1: ଖୁସି ଲାଗିଲା। ଆଗକୁ ଚେଷ୍ଟା କରିବି ଯେ ମୁଁ ଆହୁରି ଭଲ ପ୍ରୋଗ୍ରାମ କରିବି, ଆପଣ ଆହୁରି ଖୁସି ହେବେ।
0: ଭଲ ପ୍ରୋଗ୍ରାମ କରୁଛନ୍ତି, ଆପଣଙ୍କ ପ୍ରୋଗ୍ରାମ ଟା ମୁଁ କେବେ ବାହାରି ପାରିବିନି, ମୁଁ ବହୁତ ଖୋଜେ ଆପଣଙ୍କ କୋଉଠି ଭୁଲ ଟିକେ ଦେଖିଲେ ମୁଁ ଆପଣଙ୍କୁ ଜଣେଇବି, କିନ୍ତୁ ଆପଣଙ୍କ ଭୁଲ ଟିକେ ମୁଁ ପାଉନି ଆଜି ପର୍ଯ୍ୟନ୍ତ, ଏତେ ସୁନ୍ଦର ଭାବେ ଉପସ୍ଥାପନା କରୁଛନ୍ତି।
1: ଆଉ କୁହନ୍ତୁ ଆପଣଙ୍କ ଅଞ୍ଚଳରେ ହାଲଚାଲ କେମିତି, ବର୍ଷା କେମିତି ହଉଛି?
0: ଦେଖନ୍ତୁ ମ୍ୟାଡମ ଆମ ଅଞ୍ଚଳରେ ହାଲଚାଲ ଟା ବହୁତ ଭଲ ଅଛି, ଭଲ କହିଲେ କାହିଁକି ମୁଁ ସବୁବେଳେ ପଜିଟିଭ ନାଏ, ବର୍ଷା ବି ଠିକ ଠାକ ହେଇଛି, 8-10 ଦିନ ନଥିଲା, କାଲି ରାତିରେ ପ୍ରବଳ ବର୍ଷା ହେଇଛି, ଆଉ ଏ ବର୍ଷ ବର୍ଷରେ ତଳି ଫଳି ଟିକେ ଧୋଇ ଯାଇଛି, ବାହାରୁ ଏକଲା ଟିକେ ଖାଇଯାଇଛି, କିନ୍ତୁ ସବୁ ଠିକ ଠାକ ହାଲଚାଲ ବହୁତ ଭଲ ଅଛି। ଆଉ
1: ଆପଣଙ୍କ ଗାଁରେ ବନ୍ୟାର ପ୍ରୋବ୍ଲେମ ନାହିଁ ତ?
0: ନାଇଁ ଆମ ଗାଁରେ ପାଖାପାଖି ଆସିକି 44 ବର୍ଷ ହେଲା ବନ୍ୟା ପ୍ରୋବ୍ଲେମ ନାହିଁ, ବୟସ ମଶା ଯୋଉ ବନ୍ୟା ହେଇଥିଲା ସେଠି ତା ବାଟେ ଜଣେ ମନ୍ତ୍ରୀ ଥିଲେ ନା ନେବିନି, ସେ ବହୁତ ସୁନ୍ଦର ବନ୍ଧଟା ଏଭଳି ଆଗେ ବନ୍ଧ ତିଆରି କରିଦେଇଛି ତାକି ଦୀର୍ଘ 42-43 ବର୍ଷ ହେଲା ମୁଁ ବନ୍ୟା ଦେଖିନି।
1: କାହିଁକି ନା ଆପଣ ବି ଶୁଣୁଥିବେ ଜାଣୁଥିବେ, ମାନେ ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁତ ଅସୁବିଧାରେ ସମ୍ମୁଖୀନ ହଉଛନ୍ତି ଲୋକ ବନ୍ୟା ପାଇଁ, ଆଉ ଆପଣଙ୍କର ଅଞ୍ଚଳରେ ବନ୍ୟା ହଉନି ଜାଣିକି ଖୁସି ଲାଗିଲା, ଆମେ ଅପେକ୍ଷାକୃତ ଉଚ୍ଚ ଜାଗାରେ ଅଛୁ
0: କିନ୍ତୁ ଆମ ଆଖପାଖ ଅଞ୍ଚଳ ରହୁଛି ତଥା ଦୁଃଖ ଲାଗୁଛି, କିନ୍ତୁ ବନ୍ୟା ଆସିଲେ କିଛି ସମୟ ଦୁଃଖ ଦିଏ କିନ୍ତୁ ତା ବାଦେ ସୁଖ ଦିଏ, କାହିଁକିନା ଏମିତି 10-15 ଥର ବନ୍ୟା ହେଲେ ମାଟି ବି ଉର୍ବର ହେଇଯାଏ, କାହିଁକିନା ସବୁଆଡୁ ପାଣି ଆସି ଧୋଇ ହେଇଯାଏ, ଆଉ ଉର୍ବରତା ବି ଭଲ ଫସଲ ବି ଅମଳ ହୁଏ, କିନ୍ତୁ ଆମେ ଟିକେ ସତର୍କ ସଚେତନ ରହିବା। ଆଉ
1: ନିହାତି କାହିଁକି ବନ୍ୟା ତ ଆସିବ ପାଣି ଛାଡ଼ିଯିବ, କିନ୍ତୁ ତା ପରବର୍ତ୍ତୀ ସଚେତନତା ବହୁତ ଜରୁରୀ, ଏଇ ଯେମିତି ମାନେ ପିଇବା ପାଣିଠୁ ଆରମ୍ଭ କରିକିନା ବିଭିନ୍ନ ପ୍ରକାର ସରୀସୃପ ଘର ଭିତରକୁ ପଶି ଆସନ୍ତି, ତ ସେସବୁ ବିଷୟରେ ସାବଧାନତା ଅବଲମ୍ବନ କରିବେ। ମୁଁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛି, ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
0: ଆପଣ ଦେଇଥାନ୍ତୁ ସାଜନ ଫିଲ୍ମର ଯେକୌଣସି ଗୀତ ଆପଣଙ୍କ ପସନ୍ଦରେ ଦେଇଦେବେ, ଆଉ ଗୀତଟା ଡେଡିକେଟ୍ କରିଦେବେ ନାଗୁ ପାତ୍ର, ମଞ୍ଜୁ ପାତ୍ର, ରୂପେଶ ପ୍ରିନ୍ସ ଏବଂ ବୃଷଭ ଭାଇ, ଚିତ୍ରରଞ୍ଜନ ସାର, ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସାର, ତାପରେ ଆଉ ଯେତେ ଶ୍ରୋତା ଭାଇ ଭଉଣୀ ଦେଲେ ସମସ୍ତଙ୍କୁ, ଆଉ ବିଶେଷ କରି ବୌଦ୍ଧ ଜିଲ୍ଲାର ଚୁଲବୁଲି ରଶ୍ମିତା ଭୋଇଙ୍କୁ। ଆଉ
1: ଠିକ ଅଛି, ତାହେଲେ ଆପଣଙ୍କର ଅନୁରୋଧର ଗୀତ ଶୁଣି ନିଅନ୍ତୁ, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଆଉ ରହୁଛି ମାଙ୍କ ଆଗେ ପ୍ରାର୍ଥନା କରୁଛି, ଆପଣ ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରନ୍ତୁ, ବିଶେଷ କରି ଆପଣଙ୍କୁ ଘଣ୍ଟ ଗୋଟେ ରଖିଥାନ୍ତି, ଆପଣ ସୁସ୍ଥ ରହିଲା ପ୍ରୋଗ୍ରାମ ଏତିକି ମାଗଣାରେ ପ୍ରାର୍ଥନା କରି ରହୁଛି, ନମସ୍କାର।

0: हेलो
1: हेलो। हाँ
0: हेलो, आपणकर परिचय दियंतु।
1: मैडम,
0: नमस्कार।
1: वासुदेव मेहर, पत्रापाली, जिला बलांगीर रु कहुचे। गोटे
0: वासुदेव भाई, बहुत दिन परे कथा हेली, केंती अछंती आपण?
1: मास परे मैडम।
0: बहुत दिन परे, सेटा माने मासटे परे कोन? मते लागुछ मु आहुरी पूर्वरु टिके आपणक सहित कथा हेथिली।
1: नाही, मासे हेइछि मु कथा हेइथिले।
0: ठीक अछि, केंती अछंती आपण कहंतु।
1: ସେମିତି କହିବା ଗଲେ ଟିକେ ଭଲ ନାହିଁ ମ୍ୟାଡମ, ଟିକେ ଜ୍ୱର ହେଇଯାଉଛି। ଘରେ ଆମ ଘରେ ସମସ୍ତଙ୍କୁ ଟିକେ ଜ୍ୱର ହଉଛି।
0: ପାଣିପାଗ ଏବେ ବଦଳୁଛି, କେତେବେଳେ ଗରମ ତ କେତେବେଳେ ବହୁତ ବର୍ଷା, ନିଶ୍ଚିତ ଭାବରେ
1: ନିହାତି
0: ଦେହ
1: ମ୍ୟାଡମ,
0: ଖରାପ ହବ।
1: ନିହାତି।
0: ଏବେ ଆପଣ କେମିତି, ଜ୍ୱର ଛାଡ଼ିଲାଣି?
1: ହଁ, ମୋର ଜ୍ୱର ଛାଡ଼ିଲାଣି ଏବେ।
0: ହଁ ହଁ, ଆଉ ଜ୍ୱର ଯେହେତୁ ଏବେ ହେଇଥିଲା, ଆପଣଙ୍କର କାମ କେମିତି ଚାଲିଛି ବୋଲି ପଚାରିବି, ତ ଆପଣ କଣ ଉତ୍ତର ଦେବେ ମୁଁ ସେଟା ଜାଣିନି, କିନ୍ତୁ ଆପଣଙ୍କର ଦେହ ଯେହେତୁ ଭଲ ନଥିଲା।
1: କାମ ତ ଏ ଯାଏ ବନ୍ଦ ଅଛି, କାମ ଆରମ୍ଭ କରିନି, ଗୋଟେ ସପ୍ତାହ ହେଇଗଲାଣି ମୁଁ କାମକୁ ଯାଇନି।
0: ଆଉ ଚାଷବାସ ସବୁ ଠିକ୍ ଠାକ୍ ଚାଲିଛି?
1: ହଁ, ଚାଷ ବର୍ଷ ଠିକ୍ ଠାକ୍ ଚାଲିଛି। ବର୍ଷା ତ ଏଥର ବହୁତ ଭଲ ବର୍ଷା ଅଛି, ସବୁଟା ପଲା ରୁଆରୁ ସବୁ ଝକାଝକ ଚାଲିଛି।
0: ଏଥର ବର୍ଷା ବି ଭଲ।

0: ହଉଛି ମଝିରେ ମଝିରେ ଅବଶ୍ୟ ଖରା ଗୁଳୁଗୁଳି ବି ଦରକାର, ସେଇଟା ଭଲ ଚାଷ ହେବା ପାଇଁ ଖରା ବି ଦରକାର।
1: ହଁ ହଁ ନିହାତି ନିହାତି ଖରା ବି ଦରକାର, ବର୍ଷା ବି ଦରକାର।
0: ଯଦି ପୁରା ଲଗାଇ ବର୍ଷା ହେବ ତାହେଲେ ଯୋଉ ଗଛ ତଳି ସବୁ ଲଗେଇଥିବେ ଆପଣ ଧାନ ତଳି ଯାକ ସେଟା ପୋକ ଖାଇଯାଏ, ବର୍ଷା ଖରା ବି ଦରକାର।
1: ନିହାତି ନିହାତି ନିହାତି।
0: ଆଉ ଆପଣ ଜଲ୍ଦି ସୁସ୍ଥ ହେଇଯାଆନ୍ତୁ, ଯୋଉ ଟିକେ ଅଧା ଅଛି ଆପଣଙ୍କ ପରିବାରର ସମସ୍ତେ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ, ଏଇ କାମନା କରିବେ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ।
1: ବିଲବାଲେରେ ଗୋଟେ ଦେଇଦେବେ ଯେ କୌଣସି ଗୀତ।
0: ଠିକ ଅଛି, ତାହେଲେ ଆପଣଙ୍କ ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ମ୍ୟାଡମ।
0: ନମସ୍କାର।

0: ହଁ ନାନୀ,
1: ଏମିତି ବି ଆପଣ ବହୁତ ବିଜି ଆପଣଙ୍କ ହୋଟେଲକୁ ନେଇକି, ଏମିତି ବି ଆପଣ ବହୁତ ବ୍ୟସ୍ତ ଥାନ୍ତି। ଆଉ ଆପଣଙ୍କର ହୋଟେଲ, ଆପଣଙ୍କର ଚାଷ, ଆପଣଙ୍କର ରେଡିଓ ପ୍ରତି ଭଲ ପାଇବା, ତା ସହିତ ଆପଣଙ୍କର ଗୀତ ଶୁଣିବା, ସବୁକିଛି ଏକା ସାଙ୍ଗରେ ଚାଲିଥାଏ। ନାଇଁ ମୁଁ ଅଳକା କହୁଥିଲି। ଆଉ କୋଉ ଗୀତ ଶୁଣିବେ କୁହନ୍ତୁ। ଠିକ ଅଛି, ତାହେଲେ ଆପଣଙ୍କ ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ନାନୀ, ରହିଲି, ନମସ୍କାର, ଜୟ ଜଗନ୍ନାଥ।

0: ହ୍ୟାଲୋ,
1: ହ୍ୟାଲୋ।
0: କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଜ୍ଞା, ମୁଇଁ ମୁରଲୀ ମେହର କହୁଥିଲି, ଗାଁ ପଟକୁଲ ଜିଲ୍ଲା ବରଗଡ଼ରୁ।
0: କେମିତି ଅଛନ୍ତି ଆପଣ?
1: ଆଜ୍ଞା, ବହୁତ ଭଲ ଅଛି। ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ସବୁ ବହୁତ ଭଲରେ ଅଛୁ।
1: ଆଜ୍ଞା,
0: ଆଉ ଆପଣଙ୍କର କାମ ଦାମ କେମିତି ଚାଲିଛି ଏବେ?
1: ହଁ, ଠିକ ଚାଲିଛି ଆଜ୍ଞା। ବର୍ତ୍ତମାନ
0: ଆଉ ଚାଷବାସ?
1: ଚାଷବାସ ନା କରୁ ଆଜ୍ଞା, ଟିକେ ଅଛି ଜମିନ ବୋଲେ ଭାଇ କରୁଛି, ଅଡା କରିବାକି ଅଛି।
0: ବେଶୀ ବୁଣା ବୁଣି ଏକା କରନ୍ତି ଆପଣ?
1: ଆଜ୍ଞା ଆଜ୍ଞା।
0: ଆଉ ସବୁ ୟା ଭିତରେ କିଏ କାମ ଚାଲିଛି ଆପଣଙ୍କର? ଶାଢୀ କୋଉ ଟାଇପ୍ ର ଶାଢୀ ବୁଣୁଛନ୍ତି?
1: ଶାଢୀ ବୁଣା ଚାଲିଛି ଆଜ୍ଞା।
0: ହଁ, ସେଟା ତ କହୁଛି, କୋଉ ଟାଇପ୍ ର ଶାଢୀ ଏବେ ବୁଣା ଚାଲିଛି?
1: ଏଇଟା ଆମ ଗୋଟେ ପେପର ଧଡ଼ି ର ଗୋଟେ ଡିଜାଇନ ଦିଆ ହଉଛି, ବାବୁ ବୁଣୁଛି ଆମ ପୁଅ, ଆଉ ମୁଁ ତାହେଲେ ବୁଣୁଛି ତାହେଲେ ମାଛ ଧଡ଼ିର ଗୋଟେ ବୁଣୁଛି, ଡବଲ ଧଡ଼ିର।
0: ଆଉ ଗୋଟେ ଶାଢୀ ମାନେ ପ୍ରସ୍ତୁତ କରିବା ଲାଗି ଆପଣଙ୍କୁ କେତେ ଦିନ ଲାଗିଥାଏ?
1: ବୁଣିବା ପାଇଁ ପ୍ରାୟ 3-4 ଦିନ ଭିତରେ ଲାଗେ।
0: ବହୁତ ଜଲ୍ଦି ହେଇଯାଏ ତାହେଲେ?
1: ହଁ ଆଜ୍ଞା।
0: ହଁ, ଆପଣ ମାନେ ବହୁତ ଏକ୍ସପର୍ଟ ଥିବେ, ସେଥିଲାଗି ବହୁତ ଜଲ୍ଦି କରିଦଉଛନ୍ତି।
1: ହଁ ଆଜ୍ଞା। ନାଇଁ, ଶାଢୀ ତାହେଲେ ସୁଧା ଜାଣିକି ତାହେଲେ ହେସି, ଶାଢୀ ପତଳା ସୁଧା ଟିକେ ସମୟ ହେସି, 3-4 ଦିନ ଲାଗି ଆସି, ଆଉ ମୋଟା ସୁଧାରେ ଟିକେ କମ୍ ଲାଗ୍ସି, ତାମାନେ 2-2.5 ଦିନ ଲାଗ୍ସି।
0: ଆଉ ଏବେ ତ ସମ୍ବଲପୁରୀ ଶାଢୀର ବହୁତ ଡିମାଣ୍ଡ।
1: ଆଜ୍ଞା,
0: ଡ୍ରେସ୍ କୁହନ୍ତୁ, ଶାଢୀ କୁହନ୍ତୁ, ସବୁ ପ୍ରକାର ମାନେ ଯେତେ ଆପଣ ବୁଣିଲେ ବି ସେତେ ଡିମାଣ୍ଡ ବଢୁଛି ଲୋକଙ୍କର। ଆପଣଙ୍କ ପାଖକୁ କୋଉ ଟାଇପ୍ ର ମାନେ ଅର୍ଡରଟା ବେଶୀ ଆସି, କୋଉ ଟାଇପ୍ ର ଶାଢୀ ବୁଣିବା ପାଇଁ?
1: ଆମ ତାହେଲେ ଯେନ୍ତା କଷ୍ଟଲି ଶାଢୀ ଟିକେ ତାହେଲେ ଆସି, ଅର୍ଡର ଟିକେ ଆସି, ଆଉ କଷ୍ଟଲି ସବୁ ଦୋକାନ ମାନଙ୍କୁ ଦେଶ। ଆଜ୍ଞା,
0: ହଁ ହଁ, ଆଜି ପର୍ଯ୍ୟନ୍ତ ଯେତେ ଶାଢୀ ବୁଣିଛନ୍ତି ଆପଣ, ସବୁଠାରୁ କଷ୍ଟ କେତେ ପର୍ଯ୍ୟନ୍ତ ଆପଣ ବୁଣିଛନ୍ତି?
1: ମୁଇଁ ତାହେଲେ ଯେନ୍ତା ତାମାନେ ବେପାରୀକୁ ଦଉଛି ପ୍ରାୟ 8.5-9 ହଜାର ଭିତରେ ଦଉଛି, ଆଉ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଶାଢୀ ଦୁଇଟା ବୁଣିଥିଲି, ସେଟା ପଠେଇଥିଲି, ସେଟା ଭବିଷ୍ୟତରେ ନା ହେଇପାରିଲା, ସେଟା ତ ସେଟା ତାମାନେ ପେଣ୍ଡିଂ ରହିଗଲା, ଫେରି ହେଲା ସେଟା, ନା ରାଜ୍ୟସ୍ତରୀୟ ଲାଗି ଗୋଟେ ଶାଢୀ 2 ଥର ପଠେଇଥିଲି
0: ଆପଣ ବୁଣିଥିଲେ। ଆଗକୁ ଚେଷ୍ଟା ଜାରି ରଖନ୍ତୁ, କାରଣ ନିଶ୍ଚିତ ଭାବରେ ସମ୍ବଲପୁରୀ ଶାଢୀର ଡିମାଣ୍ଡ କେବେ ବି କମିବନି, ଆଜି ନହେଲେ କାଲି। ଆଉ ଏବେ ତ ମାନେ ଆପଣ ଦେଖନ୍ତୁ, ପ୍ରତି ଫଙ୍କସନ ଯେକୌଣସି ଜାଗାରେ ଦେଖନ୍ତୁ, ସମ୍ବଲପୁରୀ ଶାଢୀର ଡିମାଣ୍ଡ ପୁରା, ଆଉ ବୋଧେ କେବେ କମିବ ବି ନାହିଁ। ଆଉ ଆପଣମାନଙ୍କର ସେଥିରେ ମାନେ କେତେ ଧୈର୍ଯ୍ୟ, କେତେ କୁଶଳତା ସେଠି ଭରି ରହିଛି, ଜଣେ ଅନୁଭବୀ ବି ହିଁ କହିପାରିବ। ଆପଣ ଯୋଉ ବସୁଛନ୍ତି, ଘଣ୍ଟା ଘଣ୍ଟା ବସୁଛନ୍ତି, ଗୋଟେ ଡିଜାଇନ୍ କରିବା କଣ ଏତେ ସହଜ କି? ଯିଏ ବୁଣେ ସିଏ ଜାଣେ। ଯେ କୋଉ ଗୀତ ଶୁଣିବେ କୁହନ୍ତୁ?
1: ଆଜି ଗୋଟେ ଗୀତ ଶୁଣିବା, ଆମର ଓଡିଆ ଚଳଚ୍ଚିତ୍ର ଗୀତଟେ ଶୁଣମା, ସବୁ ମାୟାରେ ମାୟା କଥା ଗୀତଟେ।
0: ଠିକ ଅଛି, ତାହେଲେ ଆପଣଙ୍କର ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର।

0: ଆଉ ସମସ୍ତଙ୍କ ଭିତରେ ବହୁତ ଭଲ ପାଇବା ଥିବ ନିଶ୍ଚିତ ଭାବରେ, କାରଣ ଯେକୌଣସି ବି ଆପଣଙ୍କର ଶ୍ରୋତା ମଣ୍ଡଳୀରୁ ଯିଏ ଯାହାର ବି ଫୋନ ଲାଗେ ସେ ସମସ୍ତଙ୍କ ନାଁକୁ ଧରନ୍ତି।
1: ନିଶ୍ଚୟ ଆଜ୍ଞା, ଆଉ ଆମେ ଦେଖୁନ ଗୋଟେ ଶ୍ରୋତା ପରିବାରଟେ ଅଛୁ, ଆମ ପରିବାର ଭିତରେ ଭାଇ ଭାଇ ବୋଲି ଅଛୁ, ଆଉ ଇ ପରିଚୟଟା ସୃଷ୍ଟି କରବାର ଲାଗି ଆଜ୍ଞା ଇଦିନ ମାଧ୍ୟମ ଅଛି ଆକାଶବାଣୀ, ଏ ଆକାଶବାଣୀ କି ଆମେ କେବେ ଭୁଲି ନାଇଁ ପାରୁ। ଆଜ୍ଞା,
0: ମୁଁ ଜଷ୍ଟ କହିବା ପାଇଁ ଚାହୁଁଥିଲି ଯେ ଆକାଶବାଣୀ ଭଳିଆ ମାଧ୍ୟମରେ ଆପଣ କେତେ ସୁନ୍ଦର ମାନେ ବନ୍ଧୁ ପାଇଛନ୍ତି, ଆଉ ଆପଣମାନଙ୍କର ଏଇ ବନ୍ଧୁତ୍ୱ ଏମିତି ଜାରି ରହୁ, ଆଉ ଆକାଶବାଣୀ ଆପଣଙ୍କୁ ଏମିତି ସାହାଯ୍ୟ କରୁଥାଉ।
1: ଆଜ୍ଞା,
0: ଆଉ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ।
1: ଆଜି ଯେହେତୁ ଦେଖୁନ ଏଇଟା ତ ଶ୍ରାବଣ ମାସ ଚାଲିଛି, ଶ୍ରାବଣ ମାସରେ ଗୋଟେ ହିନ୍ଦୀ ଚଳଚ୍ଚିତ୍ର ଗୀତଟେ ଶୁଣୁ ଆଜ୍ଞା,
0: ମାନେ ଶ୍ରାବଣକୁ ନେଇକି ନା ଗୀତଟିଏ।
1: ହଁ ଆଜ୍ଞା, ଆମର ତାହେଲେ ଆମର ଆଇ ମିଲନ କି ରାତ ଦେଇଦେବେ ଆଜ୍ଞା, ଶ୍ରାବଣ କା ମହିନା ଆୟା ହେ ଘଟା ପି।
0: ଠିକ ଅଛି, ତାହେଲେ ଆଇ ମିଲନ କି ରାତ୍ର ଏଇ ଗୀତଟି ଶୁଣି ନିଅନ୍ତୁ, ଫୋନ କରିଥିବାରୁ ବହୁତ।
1: ଆଜ୍ଞା, ଆଉ ଟିକେ ଡେଡିକେଟ କରମା।
0: ହଁ ହଁ, କରି ଦିଅନ୍ତୁ
1: ମ୍ୟାଡମ। ପ୍ରଥମେ ଗୀତଟା ଆପଣଙ୍କୁ ବହୁତ ବହୁତ ସ୍ପେଶାଲ ଡେଡିକେଟ ହେ।
0: ଧନ୍ୟବାଦ
1: ଧନ୍ୟବାଦ। ତା ସାଙ୍ଗେ ଶ୍ରୋତାଙ୍କ ନାଁ ଟିକେ ନେମା, ଆମର କଲାହାଣ୍ଡିରୁ ମୂଲ କର୍ମା, ଚିତ୍ରସେନ ସବର ଦାଦା, କ୍ଷମା ସାଗର ସାହୁ ଦାଦା, ଆମର ମନୋଜ ପଟେଲ ଭାଇ, ନାଗୁ ପାତ୍ର, କ୍ଷମା ସାଗର ସାହୁ, ଆମର ସୀମାଞ୍ଚଳ ସବର ବୃଷଭ ଗହିର, ଆମର ହେଲେ ହରେଶ କୁମାର ପୁରୁଆ, ଯଶନ୍ତ ପେକ, କରମସାନୀ ସାହୁ, ଚେତନ ପଟେଲ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଦେବରାଜ ମେହର, ସତ୍ୟଭା ମେହର, ଲିଙ୍ଗରାଜ ମେହର, ଜୟଗୋପାଲ ବେହେରା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସସ୍ମିତା ରଥ, ସୋନ ପ୍ରଭାକର, ଜିଘା ପାଲ, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ଆନନ୍ଦ ମେହର, ନାରାୟଣ ମେହର, ନାରାୟଣ ପ୍ରଧାନ, ଲକ୍ଷ୍ମୀନାରାୟଣ ବାଘ, ମୋନା ପଣ୍ଡା, ଶାନ୍ତନୁ ପଣ୍ଡା, ଆହୁରି ଯେତିକି ବି ଶୁଣୁଛନ୍ ଆଜ୍ଞା ଭବାନୀ
0: ପାଟନାଥ। ଶ୍ରୋତା ଭାଇ ଭଉଣୀଙ୍କ ନା?
1: ହଁ ଆଜ୍ଞା, ପୁରା ମୋର ସେଟା ଆମର ପୁରା ମେମୋରିରେ ଭରି ହେଇଛି ଆଜ୍ଞା, ଭୁଲି ନାହିଁ।
0: ଆପଣ ମାନେ ଯୋଉ କଣ୍ଟିନ୍ୟୁଅସଲି କହିଲେ ମୁଁ ସେଠୁ ଜାଣିଗଲି ଯେ ଆପଣଙ୍କର ମେମୋରିରେ ହିଁ ଭରି ଯାଇଥିବ, ଯୋଉଠି ସ୍ମୃତିରେ ରହିଯାଏ, ଯୋଉଠି ହୃଦୟରେ ରହିଯାଏ ସେ ନାଁ କେବେ ଭୁଲି ହୁଏନି।
1: ଆଜ୍ଞା ଆଜ୍ଞା,
0: ତାହେଲେ ଶୁଣିବା, ବହୁତ ସୁନ୍ଦର ଗୀତଟେ ଅନୁରୋଧ କରିଛନ୍ତି, ସେଇଟା ମାନେ ଯେହେତୁ ମତେ ବି ଡେଡିକେଟ କରିଛନ୍ତି, ମୁଁ ବି ଶୁଣିବି, ଆପଣମାନେ ବି ଶୁଣିବେ, ଆପଣ ସବୁ ଶ୍ରୋତା ଭାଇ ଭଉଣୀ ମାନେ ବି ଶୁଣିବେ। ତାହେଲେ ଫୋନ କରିଥିବା ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।

0: हेलो
1: हेलो,
0: पापा नमस्कार।
1: नमस्कार।
0: कुमारी दीक्षा गोपाल ग्राम सिनापड़ा पुष्पला थाना दरबार जिला कालाहांडी रु कहथिलि।
1: ଦେଖା ଭଉଣୀ କେମିତି ଅଛନ୍ତି ଆପଣ?
0: ମୁଁ ପୁରା ଭଲ ଅଛି ଅପା, ଆପଣ ମାନେ କେମିତି ଅଛନ୍ତି? ଆମର କର୍ମକର୍ତ୍ତା ମାନେ କେମିତି ଅଛନ୍ତି? ଆମର ସତୀ ଦାଦା କେମିତି ଅଛନ୍ତି?
1: ସମସ୍ତେ ବହୁତ ଭଲରେ ଅଛୁ
0: ଅପା। ମୁଁ କର୍ମକର୍ତ୍ତାଙ୍କୁ, ସତୀ ଦାଦାଙ୍କୁ, ଆପଣଙ୍କୁ, ଆମେ ସମସ୍ତଙ୍କୁ ମୁଁ ନମସ୍କାର ଜଣାଉଛି ଅପା, ଆଉ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏଇ ବୋଲବମ୍ ଉପଲକ୍ଷେ।
1: ଆମର ବି ପ୍ରତି ନମସ୍କାର ଜାଣିବେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ। ଆଉ କୁହନ୍ତୁ କଣ ସବୁ ଚାଲିଛି ଏବେ ଆପଣଙ୍କର ଅଞ୍ଚଳର ହାଲଚାଲ? ଦୀକ୍ଷା ଭଉଣୀ ତ ବହୁତ କିଛି କରନ୍ତି।
0: ଆମ ଅଞ୍ଚଳର ହାଲଚାଲ ଏବେ ଠିକ ଚାଲିଛି ଅପା, ଆଉ ଯୋଉ ଏବେ ତ ବର୍ତ୍ତମାନ ଏବେ ବୋଲବମ୍ ଚାଲିଛି ଅପା, ଆମ ଗାଁରେ ବୈଠକ ଚାଲିଛି, ଆଉ ପାରାୟଣ ହେଉଛି, ଆଉ ସେଥିରେ କିଛି ଭକ୍ତି ସଙ୍ଗୀତ ଏବେ ସବୁ ଚାଲିଛି ଅପା।
1: ଆପଣଙ୍କ ପାଖରେ ମନ୍ଦିର ଅଛି, ଶିବ ମନ୍ଦିର?
0: ହଁ, ଆମର ଏଇ ପର୍ଲା ପାଖରେ ଆମର ମନ୍ଦିର ଅଛି।
1: ମାନେ କେତେ ବର୍ଷର ନା ଏବେ ନୂଆ ତିଆରି ହେଇଛି?
0: ନାଇଁ ନାଇଁ, ପୁରୁଣା ପୁରୁଣା ହେଇଗଲେଣି ସେ ଶିବ ମନ୍ଦିର।
1: ବହୁତ ପୁରୁଣା ମନ୍ଦିର ତାହେଲେ।
0: ହଁ
1: ଆପଣ ଯାଆନ୍ତି?
0: ହଁ ମୁଁ ଯାଏ ଅପା, ଆଉ ଆମର ଭରପୁରରେ ମଧ୍ୟ ଏବେ ବର୍ତ୍ତମାନ ବହୁତ ବର୍ଷ ହେଲାଣି ଯେ ଚାଲିଛି ଶିବ ମନ୍ଦିରଟା।
1: ଆଉ ଏବେ ତ ଚାଲିଛି ଶ୍ରାବଣ ମାସ, ସବୁ ଶିବ ମନ୍ଦିରରେ ଭିଡ, ଆଉ ଠାକୁରଙ୍କର ଆରାଧନା ଅର୍ଚ୍ଚନା ପାଇଁ ସବୁ ମନ୍ଦିରରେ ଏବେ ଭିଡ ଅଛି।
0: ହଁ ଅପା,
1: କୋଉ ଗୀତ ଶୁଣିବେ କୁହନ୍ତୁ?
0: ମୁଁ ସେଇ ଯୋଉ ବୋଲବମ୍ ମାସଟା ହେଇଛି ନା, ସେଇ ମାସ ଉପଲକ୍ଷେ ଗୋଟେ ଶିବ ଭଜନ ହେଲେ ବହୁତ ଭଲ ହୁଅନ୍ତା।
1: ଓଡିଆ କଥା ଚିତ୍ରରୁ ଯେକୌଣସି ଶିବ ବନ୍ଦନା ଗୋଟେ ଆପଣଙ୍କୁ ଶୁଣେଇ ଦଉଛି।
0: ହଁ ଅପା,
1: ତାହେଲେ ଦୀକ୍ଷା ଭଉଣୀ ଫୋନ କରିଦେ।
0: ଆଉ ଏ ଗୀତଟାକୁ ଆମର ଯେତେ ଭବାନୀପାଟଣା କର୍ମକର୍ତ୍ତା ଆଉ ଶୁଣୁଥିବା ରେଡିଓ ଶ୍ରୋତା ଆଉ ଆପଣଙ୍କୁ ଆଉ ଆମର ଶଶୀ ଦାଦାଙ୍କୁ ଡେଡିକେଟ୍ କରିଦେବେ।
1: ଧନ୍ୟବାଦ, ଆଉ ଫୋନ କରିଥିବାରୁ ବି ଆହୁରି ବହୁତ ବହୁତ ଧନ୍ୟବାଦ।
0: ହଁ ଅପା।

ଆଜି ତ ସମୟ ହୋଇଗଲାଣି। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହି କାମନା ସହିତ ବିଦାୟ ନେଉଛି। ଆଜିର ହେଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମକୁ ସମ୍ପାଦନା ଓ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନାରେ ଥିଲି ଅଳକା ନାୟକ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନରେ ଥିଲେ ଅଳକା ନାୟକ।

ଆକାଶବାଣୀ ଭବାନୀ ପାଟଣା ସମୟ ସକାଳ 10:00 ହେବାକୁ ଯାଉଛି। ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

ସୁମଧୁର ଝଙ୍କାରୀ ଗୁଞ୍ଜରୀ କଗନ ପବିତ୍ର ଶ୍ରାବଣୀ ମନ ଆରାଧନ ଅବିରାମ ବର୍ଷା ଚଳି ଧୋଇଯାଏ ପାପ ହର ହର ମହାଦେବୀ ହରେ ସବୁ ତାପ। ଶୁଭ ସକାଳ, ନମସ୍କାର ଶ୍ରୋତା ବନ୍ଧୁ, ସୁସ୍ୱାଗତ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ପରିସରକୁ। ମୁଁ ଅଛି ଆପଣଙ୍କ ସହ ବନଶ୍ରୀ ଦାସ।

ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ କାମିକା ଏକାଦଶୀ ତିଥି ଦିନ 11:05 ପର୍ଯ୍ୟନ୍ତ ଏହି ଏକାଦଶୀ ତିଥି ରହିଛି। ଦିନଟିର ଆରମ୍ଭ ଓ ରାତ୍ରିର ସମାପ୍ତି ଓ ପୁଣି ଆଗାମୀ ଦିନର ସ୍ୱପ୍ନିଳ ସୂର୍ଯ୍ୟୋଦୟକୁ ଶାନ୍ତିମୟ ସୁଖମୟ ସଭିଏ ଚାହାନ୍ତି। ଏହା ହିଁ ସଭିଙ୍କ

ପାଇଁ କାମନା। ଶ୍ରାବଣ ମାସ ହିନ୍ଦୁ ଧର୍ମର ଅତ୍ୟନ୍ତ ପବିତ୍ର ଓ ଶୁଭ ମାସମାନଙ୍କ ମଧ୍ୟରୁ ଗୋଟିଏ। ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ବୋଲି ବିଶ୍ୱାସ କରାଯାଏ। ଜପ, ତପ, ଦାନ, ଧ୍ୟାନ ଓ ସତ୍କର୍ମ ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ବର୍ଷା ଋତୁରେ ପ୍ରକୃତି ସବୁଜ ଶ୍ୟାମଳ ରୂପ ଧାରଣ କରି ଓ ମନକୁ ଅପୂର୍ବ ଶାନ୍ତି ପ୍ରଦାନ କରିଥାଏ। ଶ୍ରାବଣ ମାସ କେବଳ ବ୍ରତ ଓ ପୂଜାର ମାସ ନୁହେଁ, ବରଂ ଭକ୍ତି, ସଂଯମ, ସେବା, ଦାନ ଓ ଆତ୍ମଶୁଦ୍ଧିର ସମୟ। ଏହି ମାସ ଆମକୁ ଅନେକ କିଛି ଶିଖାଏ କିପରି ଏହି ଧର୍ମକୁ, ପ୍ରକୃତିକୁ, ମାନବିକ ମୂଲ୍ୟବୋଧ ପ୍ରତି ଅଧିକ ସଚେତନ କିପରି କରିବା। ଏବେ ଚତୁର୍ଥିକ ଶିବମୟ ହୋଇଯାଇଛି, ଆସନ୍ତୁ ଶୁଣିନେବା ଦେବଦେବ ଶିବଙ୍କୁ ସ୍ମରଣ କରି ସେହି ଭୋଳାଙ୍କ ମହିମା ଭିତରେ ବୁଡ଼ିଯିବା ଟିକେ ସମୟ ପାଇଁ।

0: ଶ୍ରୋତାବନ୍ଧୁ, ବର୍ଷା ଋତୁ ଚାଲିଛି, ଚାରିଆଡ଼ ଜଳମୟ, ନଦୀ ନାଳ ପୋଖରୀ ଜଳପୂର୍ଣ୍ଣ, ଜଳପ୍ରପାତ ଗୁଡ଼ିକ ମଧ୍ୟ ଉଗ୍ର ହୋଇଛନ୍ତି। କଳାହାଣ୍ଡି ଜଳପ୍ରପାତ କଥା ଯଦି କହିବି, ସେଥିମଧ୍ୟରୁ ଫୁର୍ଲିଝରନ୍, ରାବଣଧାର, ଡୋକ୍ରି ଚଞ୍ଚରା ଆଦି ମୁଖ୍ୟ। ପ୍ରକୃତିର ଏହି ଆକର୍ଷଣୀୟ ରୂପ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ, କିନ୍ତୁ ବର୍ଷା ସମୟରେ ଏଠାକାର ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଥାଏ। ପାଣିର ବେଶ, ତାର ଦିଗ ଏତେ ତୀବ୍ର ଥାଏ ଯେ କୌଣସି ଜିନିଷ ପଡ଼ୁ ପଡ଼ୁ ନିମିଷକେ ନେଇଯାଏ, ସମୟ ମଧ୍ୟ ଲାଗେନି। ତେଣୁ ଏପରି ସ୍ଥାନମାନଙ୍କୁ ଯିବା ନାହିଁ। ନିରନ୍ତର ବର୍ଷା ଓ ଶିଉଳି ଜମିବା ହେତୁ ଜଳପ୍ରପାତ ଆଖପାଖ ପଥରଗୁଡ଼ିକ ଚାଲିବା ସମୟରେ ଦେଖିକି ଚାଲିବା, କାହିଁକିନା ସେଗୁଡ଼ିକ ରାସ୍ତାଗୁଡ଼ିକ ଅତ୍ୟନ୍ତ ଖସଡ଼ା ହୋଇଥାଏ। ସାମାନ୍ୟ ଅସାବଧାନତା ଯୋଗୁଁ ଗୋଡ଼ ଖସି ଗମ୍ଭୀର ଦୁର୍ଘଟଣା ଘଟଣା ଘଟିବାର ଆଶଙ୍କା ଥାଏ। ଜଳପ୍ରପାତ ତଳେ ଥିବା ଗଣ୍ଡଗୁଡ଼ିକରେ ପାଣିର ଗଭୀରତା ଓ ଘୂର୍ଣ୍ଣି ସ୍ରୋତ ବୃଦ୍ଧି ପାଏ। ତେଣୁ ଶ୍ରୋତାବନ୍ଧୁ, ଏହି ବର୍ଷା ଦିନରେ ଗାଧୋଇବା କିମ୍ବା ସେଲ୍ଫି ନେବା ପାଇଁ ଆଦୌ ଯାଆନ୍ତୁ ନାହିଁ। ନିର୍ଦ୍ଧାରିତ ଭ୍ୟୁ ପଏଣ୍ଟ କିମ୍ବା ସୁରକ୍ଷା ପ୍ରାଚୀର ପଛରେ ରହି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ। ବର୍ଷା ମାସ ଯେତେ ସୁବିଧା ହେଲେ ମଧ୍ୟ କିଛି କିଛି ଅସୁବିଧା ରହେ। ଯେମିତି ଟିକେ ଆଗରୁ କହିଲି, ଶ୍ରାବଣ ମାସର ଏହି ପବିତ୍ର ସମୟରେ ବୋଲବୁମ୍ ଯାତ୍ରା କରୁଥିବା କାଉଡ଼ିଆ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ନିଜ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସଚେତନ ରହିବା ଅତ୍ୟନ୍ତ ଜରୁରୀ। ଦୀର୍ଘ ପଦଯାତ୍ରା ଓ ବର୍ଷା ସମୟରେ କୌଣସି ଅସୁବିଧାରୁ ବଞ୍ଚିବା ପାଇଁ କିଛି କିଛି ଗୁରୁତ୍ୱପୂର୍ଣ୍ଣ ସତର୍କତା ନେବାକୁ ବାଧ୍ୟ ଆମେ। ଯେମିତି ପଦଯାତ୍ରା ସମୟରେ କେବଳ ଫୁଟାଯାଇଥିବା ଛଣା ଥିବା ପାଣି ତ ମିଳିବନି, ତଥାପି ଯେଉଁଠି ଭଲ ପାଣି ଆମେ ପିଇବା ଏବଂ ଶୁଖିଲା ଖାଦ୍ୟ ମଧ୍ୟ ନିଜ ସାଙ୍ଗରେ ନେଇକି ଯିବା। ଯଦି ଦୀର୍ଘ ଚାଲିବା ଦ୍ୱାରା ଶରୀରରୁ ଜଳ ଅଂଶ କମିଯାଏ, ସାଙ୍ଗରେ ORS, ଗ୍ଲୁକୋଜ୍ କିମ୍ବା ଲେମ୍ବୁ ପାଣି ମଧ୍ୟ ରଖନ୍ତୁ। ଶ୍ରୋତାବନ୍ଧୁ, ଏହିସବୁ ଜିନିଷ ଅଳ୍ପ ଅଳ୍ପ ଆମେ ଯଦି ଦେଖିଦେବା, ତେବେ ନିଶ୍ଚିତ ଭାବରେ ଆମେ କୌଣସି କଷ୍ଟ ପାଇବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ। ତେବେ ରାସ୍ତାରେ ଯଦି ଯାଉଛନ୍ତି, ତେବେ ଗୋଟିଏ ପାଖ ଦେଖି ଚାଲନ୍ତୁନି, ରାସ୍ତାର ଯିବା ସମୟରେ ଦୁଇ ପାଖ ଦେଖିକି ଚାଲନ୍ତୁ। ଟ୍ରାଫିକ୍ ନିୟମକୁ ମାନିବାକୁ ତ ପଡ଼ିବ। ଦଳବଦ୍ଧ ହୋଇ ଯାଉଥିବା ସମୟରେ ମଝିରେ ଗହଳି କରନ୍ତୁ ନାହିଁ। କିଛି କିଛି ଜିନିଷ ଦେଖିଲେ ସବୁକିଛି ସୁବିଧା ଆପେ ଆପେ ହୋଇଯିବ। ତେବେ ଶୁଣିନେବା ଆଉ ଏକ ସୁନ୍ଦର ଗୀତ। ଏଇ ରିମ୍ଝିମ୍ ରିମ୍ଝିମ୍ ଝରୁଛି ଯେଉଁ ବର୍ଷା, ସବୁ ସଜବାଜ ହୋଇ ବସୁନ୍ଧରାକୁ ସୁନ୍ଦର ସୁନ୍ଦର କରିବା ପାଇଁ ସେହି ପ୍ରକୃତି ରାଣୀ ସବୁବେଳେ ସଜବାଜ।
1: Strepsils, giving voice to India for over 40 at their original best. Just pure pills, pure voices.

ପୁଣି ଥରେ ସ୍ୱାଗତ ଶ୍ରୋତା ବନ୍ଧୁ। ପ୍ରକୃତି, ସଂସ୍କୃତି ଆଉ ସରଳତାର ଏକ ଅନନ୍ୟ ସଙ୍ଗମ ହେଉଛି ଆଦିବାସୀଙ୍କ ଜୀବନ। ଆଦିବାସୀ ସମାଜ କେବଳ ଏକ ଗୋଷ୍ଠୀ ନୁହେଁ, ସେମାନେ ହେଉଛନ୍ତି ଆମ ପୃଥିବୀ ଓ ମାଟିର ପ୍ରକୃତ ଜଗୁଆଳି। ଆଦିବାସୀମାନଙ୍କ ପାଇଁ ଜଙ୍ଗଲ କେବଳ ଜୀବିକାର ମାଧ୍ୟମ ନୁହେଁ, ଏହା ସେମାନଙ୍କର ମା। ସେମାନେ ଗଛ, ପାହାଡ଼, ନଦୀ ଓ ମାଟିକୁ ଦେବତା ଭାବରେ ପୂଜା କରନ୍ତି। ଆଜିର ଦିନଟି ମନେ ପକାଏ ବିଶ୍ୱ ଆଦିବାସୀ ଦିବସ ଭାବରେ। ଏହି ଦିବସ ଆମକୁ ଆଜି ଆଦିବାସୀ ସମ୍ପ୍ରଦାୟଙ୍କ ସଂସ୍କୃତି, ପରମ୍ପରା, ଭାଷା ଓ ଅଧିକାରର ସୁରକ୍ଷା ପାଇଁ ସଚେତନ ହେବାର ବାର୍ତ୍ତା ଦେଇଥାଏ। ଆଦିବାସୀ ସମାଜରେ ମୋର ବୋଲି କିଛି ନଥାଏ, ସବୁକିଛି ଆମର। ଦୁଃଖ ହେଉ କି ସୁଖ, ସମଗ୍ର ଗାଁ ଏକାଠି ହୋଇ ସାମ୍ନା କରନ୍ତି। ପ୍ରାକୃତିକ ଖାଦ୍ୟ, କନ୍ଦମୂଳ, ଶାକସବ୍ଜି, ମାଣ୍ଡିଆ ଓ ଦେଶୀ ଖାଦ୍ୟ ସେମାନଙ୍କୁ ସୁସ୍ଥ ଓ ନିରୋଗ ରଖିଥାଏ। ପର୍ବପର୍ବାଣୀ ହେଉ କି ଖୁସିର ମୁହୂର୍ତ୍ତ, ମାଦଳର ତାଳରେ ଆଦିବାସୀ ନୃତ୍ୟ ସେମାନଙ୍କ ସଂସ୍କୃତିର ପ୍ରାଣ। ଶ୍ରୋତାବନ୍ଧୁ, ବର୍ତ୍ତମାନର ଆଧୁନିକତାରେ ଆଧୁନିକତା ଓ ଶିଳ୍ପାୟନ ଯୋଗୁଁ ଆଦିବାସୀ ଜୀବନ ଅନେକ ସମସ୍ୟାର ସାମ୍ନା କରୁଛି। ଜଙ୍ଗଲ ଓ ପାହାଡ଼ର କ୍ଷୟ ଯୋଗୁଁ ସେମାନେ ନିଜର ମୂଳ ବାସସ୍ଥାନକୁ ହରାଉଛନ୍ତି। ଅତି ଦୁଃଖଦ ବିଷୟ, ଆଧୁନିକ ପ୍ରଭାବ ଯୋଗୁଁ ସେମାନଙ୍କର ପ୍ରାଚୀନ ଭାଷା, ସଙ୍ଗୀତ, ଚିକିତ୍ସା ପଦ୍ଧତି ଧୀରେ ଧୀରେ ହଜିବାକୁ ବସିଲାଣି। ଦୁର୍ଗମ ଅଞ୍ଚଳରେ ରହୁଥିବାରୁ ସଠିକ୍ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରୋଜଗାରର ସୁଯୋଗ ପାଇବାରେ ସେମାନେ ପଛରେ ରହିଯାଇଛନ୍ତି। ଜଙ୍ଗଲ ବଞ୍ଚିଲେ ଆଦିବାସୀ ବଞ୍ଚିବେ, ଆଉ ଆଦିବାସୀ ବଞ୍ଚିଲେ ହିଁ ଆମର ପ୍ରକୃତି ସୁରକ୍ଷିତ ରହିବ। ପୁଣି ଥରେ ବିଶ୍ୱ ଆଦିବାସୀ ଦିବସକୁ ଏକ ପ୍ରେମଭରା ସ୍ୱାଗତ।

ଶ୍ରୋତାବନ୍ଧୁ, ଧୀରେ ଧୀରେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆସୁଛି, ଖାଦ୍ୟପେୟ ସହ ଆଚାର ବ୍ୟବହାର ପର୍ଯ୍ୟନ୍ତ। ତଥାପି ଏ ସଂସାର ଚାଲିଛି, ଚାଲୁଥିବ ମଧ୍ୟ, ଆଗରୁ ଚାଲୁଥିଲା। ଜୀବନର ଅର୍ଜିତ ପୁଞ୍ଜି ନିଜ ସନ୍ତାନ ଓ ପରିବାର, ତାହା ଯଦି ଅସଜଡ଼ା ହୋଇଗଲା ତେବେ ଅର୍ଜିତ ଧନ ମୂଲ୍ୟହୀନ। ତେଣୁ ତ କୁହାଯାଏ, ପିଲାମାନଙ୍କୁ ଉତ୍ତମ ସଂସ୍କାର ଦେବାର କେନ୍ଦ୍ର ରୂପେ ଗ୍ରହଣ କରାଯାଇଛି ପରିବାରକୁ। କେହି କେହି ମତ ଦିଅନ୍ତି, ଉତ୍ତମ ସଂସ୍କାରିତ ଶିଶୁ ମଧ୍ୟ ମନ୍ଦ ସାଙ୍ଗ ସହ ମିଶି ବିଗିଡ଼ିଯାଏ। ଏ କଥା ସମ୍ପୂର୍ଣ୍ଣ ସତ। କିନ୍ତୁ ଯେଉଁ ସଂସ୍କାର ଘରୁ ପରିବାରଙ୍କ ଠାରୁ ମିଳିଥାଏ, ତାହା ତାର ଜୀବନରେ

ତିଧ୍ୱନିତ ହୁଏ। ଗୋଟିଏ ଦିନ ନିଶ୍ଚିତ ଭାବରେ ବିଗିଡ଼ି ଯାଇଥିବା ଶିଶୁ ବୁଝିପାରିଲେ ଫେରି ଆସିବ ଭଲ ରାସ୍ତାକୁ, କିନ୍ତୁ ସଂସ୍କାରହୀନ ଶିଶୁ କୁପଥଗାମୀ ଜାଣି ଜାଣି ହୋଇଥାଏ ଓ ସାଙ୍ଗରେ ଅନେକଙ୍କୁ ତାର କୁପ୍ରଭାବ ପକାଏ। ହୁଏତ ପରିବର୍ତ୍ତନ ହୋଇପାରେ, କିନ୍ତୁ ବହୁତ କମ୍ ଜଣଙ୍କଠାରେ ଏହି ଗୁଣ ରହିଛି। ନିଜ ପିଲାମାନଙ୍କଠାରେ ଅନାବଶ୍ୟକ ଚାପ ପକାନ୍ତୁ ନାହିଁ, ଏଥିପ୍ରତି ଧ୍ୟାନ ଦେବେ ଏବଂ ଜବରଦସ୍ତି କରନ୍ତୁ ନାହିଁ କୌଣସି ବିଷୟକୁ ନେଇ। ଶାନ୍ତିରେ ସରଳତା ସହ ବୁଝାନ୍ତୁ ସେମାନଙ୍କୁ, ଆଦେଶ ଦିଅନ୍ତୁ ନାହିଁ ଏପରି କରେ ସେପରି କର, ଏମିତି କିଛି କଥା ମଧ୍ୟ କୁହନ୍ତୁ ନାହିଁ। କାରଣ ଯେତେବେଳେ ବି କେହି କହିଥାଏ ଏପରି କର ସେପରି କର, ସେତେବେଳେ ଶୁଣୁଥିବା ବ୍ୟକ୍ତି ଭିତରେ ସ୍ୱତଃ ଏହି ଧ୍ୱନି ଉତ୍ପନ୍ନ ହୋଇଥାଏ ଯେ ମୁଁ ଏପରି କରିପାରିବି, କହିପାରିବି, ମୁଁ ଏମିତି କରିଛି, ତୁମେ ବି କର। ବୁଝାଇବା ଓ ପରାମର୍ଶ ଦେବା, ସେଇଟି ହିଁ ଶତ ପ୍ରତିଶତ ଫଳାଫଳ ହୋଇପାରିବ। ଯଦି ପିଲାମାନେ ମାତାପିତାଙ୍କୁ କଳହ କିମ୍ବା ପରସ୍ପର ଦୁର୍ବଚନ କରିବାର ଦେଖନ୍ତି, ସେମାନଙ୍କ ମନରେ ବିକଶିତ ହୁଏ ସେହିଭଳି ଭାବ। ଉପଦେଶ କିମ୍ବା ପରାମର୍ଶ ଦେଲେ ମଧ୍ୟ ଫଳପ୍ରଦ ହେବ ନାହିଁ, ତେଣୁ ତ କୁହାଯାଏ ପିଲାମାନଙ୍କୁ ବଦଳାଇବାର ଅଛି ତ ନିଜକୁ ବଦଳାଅ। ଶ୍ରୋତାବନ୍ଧୁ, ଆଜିର ଦିନ ଆସନ୍ତାକାଲି ନଥିବ, କେବଳ ମନେ ପଡ଼ୁଥିବ ବାରମ୍ବାର ସେହି ପୁରୁଣା କଥାଗୁଡ଼ିକ, ଯେଉଁ କଥାଗୁଡ଼ିକ ବିତିଯାଇଛି, ଯେଉଁ କଥାଗୁଡ଼ିକ ଆମେ କହିଛୁ। ତେଣୁ ବର୍ତ୍ତମାନ ସମୟକୁ ନେଇ ଆମେ ଯେଉଁ ପଦକ୍ଷେପ ନେବା, ଆମ ପିଲାମାନଙ୍କୁ ନେଉ ହେଉ କିମ୍ବା ବନ୍ଧୁବାନ୍ଧବଙ୍କ ମଧ୍ୟ ହେଉ, ତାହା ଏବେଠୁ ହିଁ ଆମେ ନିଜ ନିଜକୁ ସଜାଡ଼ି ଦେବାଟା ସବୁଠୁ ଭଲ ପଦକ୍ଷେପ। ତେବେ ନେଇଯିବା ଆଉ ଏକ ସୁନ୍ଦର ସଙ୍ଗୀତମୟ ବିରତି।

ଆଜିଠାରୁ ଦେଶବ୍ୟାପୀ ହର୍ ଘର୍ ତିରଙ୍ଗାର ଅଭିଯାନ ଆରମ୍ଭ ହୋଇଛି। ଚଳିତ ବର୍ଷର ଅଭିଯାନ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ସ୍ମରଣୋତ୍ସବକୁ ସମର୍ପିତ କରାଯାଇଛି। ଏହି ନୂତନ ବିଶ୍ୱସ୍ତରୀୟ ପଦକ୍ଷେପ ମାଧ୍ୟମରେ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ସୂର୍ଯ୍ୟୋଦୟ ସହ କ୍ରମାନ୍ୱୟରେ ତିରଙ୍ଗା ଉତ୍ତୋଳନ କରାଯାଉଛି। ରାଜ୍ୟସାରା ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ସାଧାରଣ ନାଗରିକଙ୍କ ଦ୍ୱାରା ତିରଙ୍ଗା ଯାତ୍ରା, ସାଇକେଲ ରାଲି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତେବେ ଶ୍ରୋତାବନ୍ଧୁ, ପ୍ରତ୍ୟେକ ନାଗରିକ ନିଜ ଘରେ ତିରଙ୍ଗା ଉତ୍ତୋଳନ କରି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ। ପୂର୍ବରୁ ସାଧାରଣ ନାଗରିକଙ୍କ ନିଜ ଘରେ ପତାକା ଉତ୍ତୋଳନ କରିବାର ନିୟମ ଶିଥିଳ ଥିଲା, କିନ୍ତୁ ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଜାତୀୟ ପର୍ବ ସହିତ ସିଧାସଳଖ ଯୋଡ଼ି ପାରୁଛନ୍ତି। ତେବେ ପତାକା ଯେପରି ଚିରି ଯାଇନଥିବ, ମଇଳା ହୋଇନଥିବ କିମ୍ବା ତଳେ ନ ପଡ଼ିବ ସେଥିପ୍ରତି ଆମେ ଧ୍ୟାନ ଦେବା। ଘରୋଇ ସ୍ଥାନରେ ଦିନ ରାତି ଦୁଇଟି ଯାକ ସମୟରେ ପତାକା ଲଗାଇ ରଖାଯାଇପାରିବ, କିନ୍ତୁ ପତାକା ସବୁବେଳେ ସମ୍ପୂର୍ଣ୍ଣ ପ୍ରସାରିତ ଓ ସମ୍ମାନର ସହ ରହିବା ଆବଶ୍ୟକ। ହଁ ଶ୍ରୋତା ବନ୍ଧୁ, ବେଳେବେଳେ ଆମେ ପତାକାକୁ ଲଗାଇଲା ବେଳେ ଓଲଟା ରଖିଦେଉ, ସେଥିପ୍ରତି ଆମେ ଧ୍ୟାନ ଦେବା। କେଶରୀ ରଙ୍ଗ ସବୁବେଳେ ଉପର ଭାଗରେ ରହିବା ଉଚିତ। ଅଭିଯାନ ଶେଷ ହେବା ପରେ ପତାକାକୁ ଆଦର ଓ ସମ୍ମାନର ସହିତ ଭାଙ୍ଗି ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ। ହଁ ଶ୍ରୋତାବନ୍ଧୁ, ଆପଣ ଯଦି ନିଜ ଘରେ ତିରଙ୍ଗା ଲଗାଇ ଗୋଟେ ସେଲ୍ଫି ମଧ୍ୟ ନେଇପାରିଲେ ଖୁବ୍ ସୁନ୍ଦର, ଆଉ ତାକୁ ଆପଣ ଅପଲୋଡ଼ କରି ନିଜ ଡିଜିଟାଲ ସାର୍ଟିଫିକେଟରେ ମଧ୍ୟ ରଖିପାରିବେ, ଡିଜିଟାଲରେ ବ୍ୟବହାର କରିପାରିବେ, ସେୟାର ମଧ୍ୟ କରିପାରିବେ। ତେବେ ଆଜିର ଏ ସୁନ୍ଦର ଦିବସ ଯେତେବେଳେ 9 ଅଗଷ୍ଟରୁ ଆରମ୍ଭ ହୋଇଛି ହର୍ ଘର୍ ତିରଙ୍ଗା, ଆପଣମାନେ ମଧ୍ୟ ଏଇ ତିରଙ୍ଗା ପତାକାକୁ ସମ୍ମାନ କରନ୍ତୁ, ନିଜ ଘରେ ମଧ୍ୟ ଲଗାନ୍ତୁ, କିନ୍ତୁ ତା ପ୍ରତି ଉଚିତ ସମ୍ମାନ ସହ ଆପଣ ବ୍ୟବହାର କରିବା ପାଇଁ ଅନୁରୋଧ ରହିଲା।

ଶ୍ରୋତାବନ୍ଧୁ, ଇତିହାସ ପୃଷ୍ଠାରୁ କିଛି ନେଇ ଆସିଛି ଆଜିର ଦିନ। ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଥିଲା। ବମ୍ବେର ଗୋଆଲିଆ ଟ୍ୟାଙ୍କ ମଇଦାନରୁ ମହାତ୍ମା ଗାନ୍ଧୀ କର ବା ମରର ଐତିହାସିକ ଆହ୍ୱାନ ଦେଇଥିଲେ। ଏହାପରେ ସାରା ଦେଶରେ ସ୍ୱାଧୀନତାର ଲହରୀ ବ୍ୟାପି ଯାଇଥିଲା। ଅନେକ ନେତା କାରାବରଣ କରିଥିଲେ, ତଥାପି ଜନତାଙ୍କ ମନୋବଳ ଭାଙ୍ଗିନଥିଲା। ଏ କର ମର ଏହି ଆନ୍ଦୋଳନକୁ ଇଂରାଜୀରେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବୋଲି କୁହାଯାଏ, ଭାରତ ଛାଡ଼ ଆନ୍ଦୋଳନ। ଓଡ଼ିଶାର ଅନେକ ସ୍ୱାଧୀନତା ସଂଗ୍ରାମୀ ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ତେବେ ଆଜିର ଦିବସକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ଆମେ ସମସ୍ତଙ୍କ ପାଖରେ ଏହି ବାର୍ତ୍ତାଟି ପହଞ୍ଚିଛି, ଅଗଷ୍ଟ କ୍ରାନ୍ତି ଦିବସ। ତେବେ ଶ୍ରୋତାବନ୍ଧୁ, ଅଗଷ୍ଟ କ୍ରାନ୍ତି ଦିବସର କିଛି ବିଶେଷତ୍ୱ ଥିଲା। କୌଣସି ବଡ଼ ନେତା ବାହାରି ନଥିଲେ। ମଧ୍ୟ ଦେଶ ଏହି ଦେଶରୁ କୋଣ ଅନୁକୋଣରୁ ସାଧାରଣ ଜନତା, ଛାତ୍ର, ମହିଳା, କୃଷକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ ଆସିଥିଲେ। ମହାରାଷ୍ଟ୍ରର ସାତାରା, ବିହାରର ମୁଙ୍ଗେର, ଉତ୍ତରପ୍ରଦେଶର ବାଲିଆ, ବେଙ୍ଗାଲୁରୁ ତାମୁଲକଠାରେ କିଛି ସମୟ ପାଇଁ ଇଂରେଜ ଶାସନକୁ ମାତ ଦେଇ ନିଜସ୍ୱ ପ୍ରତି ସରକାର ଗଠନ କରାଯାଇଥିଲା। ହଁ ଶ୍ରୋତାବନ୍ଧୁ, କୋରାପୁଟର ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ମାଥାଲିଠାରେ ଆନ୍ଦୋଳନ ହୋଇଥିଲା, ଯାହା ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଫାଶୀ ଦିଆଯାଇଥିଲା। ସେମିତି 1942 ସେପ୍ଟେମ୍ବର 28 ଭଦ୍ରକର ଇରମଠାରେ ଏକାଠି ହୋଇଥିବା ଶାନ୍ତିପୂର୍ଣ୍ଣ ଜନସମାବେଶ ଉପରେ ପୁଲିସ ଗୁଳିଚାଳନା କରିଥିଲା, ଯେଉଁଥିରେ 28 ଶହୀଦ ହୋଇଯାଇଥିଲେ। ତେବେ ଏହାକୁ ଓଡ଼ିଶାର ଚାଲିୱାନାୱାଲ ବାଗ ମଧ୍ୟ କୁହାଯାଏ। ତେବେ ଶ୍ରୋତାବନ୍ଧୁ, ଅଗଷ୍ଟ କ୍ରାନ୍ତି ଇଂରେଜ ସରକାରଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଥିଲା ଯେ ଭାରତୀୟମାନେ ଆଉ ଗୁଲାମୀ ସହିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଆନ୍ଦୋଳନ ହିଁ ଭାରତରୁ ବ୍ରିଟିଶ ଶାସନର ଶେଷ ମୂଳଦୁଆ ପକାଇଥିଲା, ଯାହାଫଳରେ 1947 ଆମ ଦେଶ ସ୍ୱାଧୀନ ପାଇଥିଲା। ତେବେ ପୁଣି ଥରେ ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ଦିବସକୁ ଆପଣ ସମସ୍ତଙ୍କୁ ଖୋଲା ଝରକା ପରିବାର ତରଫରୁ ସ୍ୱାଗତ ଏବଂ ଅଭିନନ୍ଦନ।

0: ଇତିହାସରୁ ଆଉ କିଛି ନେଇ ଆସିଛି, ଶୁଣନ୍ତୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସୀମା ପରେ 1945 ମସିହାରେ ଆଜିର ଦିନରେ ନାଗାସାକି ସହର ଉପରେ ଦ୍ୱିତୀୟ ପରମାଣୁ ବୋମା ପକାଇଥିଲା, ଯାହାଦ୍ୱାରା ଅପୂରଣୀୟ କ୍ଷତି ଘଟିଥିଲା। ଆଜିର ଦିନରେ ସିଙ୍ଗାପୁର ମାଲେସିଆରୁ ଅଲଗା ହୋଇ ଏକ ସାର୍ବଭୌମ ସ୍ୱାଧୀନ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କରିଥିଲା ଏହା ସିଙ୍ଗାପୁରର ଜାତୀୟ ଦିବସ। 1892 ମସିହା ଆଜିର ଦିନରେ ଗ୍ରନ୍ଥାଗାର ବିଜ୍ଞାନର ଜନକ ଡକ୍ଟର ଏସ୍ ଆର୍ ରଙ୍ଗନାଥନଙ୍କ ଜନ୍ମ। 1909 ମସିହା ଆଜିର ଦିନରେ ପ୍ରସିଦ୍ଧ କନ୍ନଡ଼ ସାହିତ୍ୟିକ ତଥା ଜ୍ଞାନପୀଠ ପୁରସ୍କାର ବିଜେତା ଭି କେ ଗୋକାଙ୍କ ଜନ୍ମ। 1972 ମସିହାରେ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ କ୍ରାନ୍ତିକାରୀ ପଣ୍ଡିତ ପରମାନନ୍ଦଙ୍କ ପରଲୋକ। ଶ୍ରୋତାବନ୍ଧୁ, ଏଥର ନେଇଯିବା ଏକ ବିଜ୍ଞାପନ ବିରତି।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଓର ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ ଓର ଭାରତ କି ସେନା କୁ ସମର୍ପିତ ୟେ ମେରା ଗୀତ ଭାରତୀୟ ସେନା ଯୋ ତିନୋ ସେନାଓଙ୍କୁ ସମର୍ପିତ ହେ ହର ଦେଶବାସୀ କୁ ସମର୍ପିତ ହେ ତଥା ଭାରତ କେ ହର ସୈନିକ କୁ ସମର୍ପିତ ହେ ପ୍ୟାରାମିଲିଟ୍ରୀ କେ ଅର୍ଦ୍ଧ ସୈନିକ ବଲୋଁ କେ ହର ସୈନିକ କୁ ସମର୍ପିତ ହେ ରକ୍ଷା ମନ୍ତ୍ରାଳୟ ସେ ଲେକର ଦେଶ କେ ଏକ ଏକ ନାଗରିକ କୁ ୟେ ଗୀତ ସମର୍ପିତ ହେ ହମାରେ ଦେଶ କି ଭାବନାଓ କେ ଅନୁରୂପ ହମାରି ଭାରତ କି ସେନାଓ କେ ଗୌରବ କା ଗାନ ଓର ସ୍ତୁତି ହି ୟେ ଗୀତ ହେ ରଗ ରଗ ମେ ଜୋଶ ଭର ଦେନେ ଵାଲା ୟେ ଗୀତ ହମାରେ ହର ଭାରତୀୟ କୁ ସମର୍ପିତ କରତା ହୁଁ ମୈଁ ହୁଁ ଆପକା କୈଳାଶ ଖେର।
2: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଶ୍ରୋତା ବନ୍ଧୁ, ସ୍ଥାନୀୟ ଖବରରୁ କିଛି ନେଇ ଆସିଛି, ଶୁଣନ୍ତୁ। ଆମ ଓଡ଼ିଶା ସମ୍ବାଦ କଳାହାଣ୍ଡି GNM କଲେଜ ଅଫ୍ ନର୍ସିଂ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ଇରିଗେସନ୍ କଲୋନୀରେ ଆସନ୍ତା ଅଗଷ୍ଟ 18 ଯୁବ ସ୍ୱାଭିମାନ ଦିବସ ଅବସରରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ KG PG ମାଗଣା ପାଠପଢ଼ା ନିମନ୍ତେ ଘୋଷଣା କରିଥିଲେ। ଏଥିଯୋଗୁଁ ଜିଲ୍ଲାର ପ୍ରାୟ 34 ଯୁକ୍ତ 2 ଓ ଯୁକ୍ତ 3 ବ୍ଲକ୍ ଗ୍ରାଣ୍ଟ ଓ ଗ୍ରାଣ୍ଟ ଇନ୍ ଏଡ୍ ଘରୋଇ କଲେଜଗୁଡ଼ିକରେ ଅଡ଼ୁଆ ପରିସ୍ଥିତି। ଗତ 2 ମାସ ହେଲା କଳାହାଣ୍ଡି ଜିଲ୍ଲାର 662 ବର୍ଗ, 448 ବର୍ଗ, ଉଭୟ ଯୁକ୍ତ 2 ଓ ଯୁକ୍ତ 3 ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା ପାଇନାହାନ୍ତି। ନାମଲେଖା ଫିରୁ ଆଦାୟ ହେଉଥିବା ଅର୍ଥରେ ଦରମାଠାରୁ ଆରମ୍ଭ କରି ବିଦ୍ୟୁତ୍ ଖର୍ଚ୍ଚ ପର୍ଯ୍ୟନ୍ତ ଭରଣା କରାଯାଉଛି। କଳାହାଣ୍ଡି ଛାତ୍ର ସଂଘର ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ଜିଲ୍ଲା କମିଟି ଘୋଷଣା ହୋଇଛି। ଏଥିରେ ଉମାକାନ୍ତ ନିଆଲ ଜିଲ୍ଲା ସଭାପତି, ଅନୁଭବ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଓ ସିଦ୍ଧାର୍ଥ ନାୟକ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ଚିଠି ନମ୍ବର 10050/2026 ଏକ 16-ଜଣିଆ କମିଟି ଗଠନ କରିଛନ୍ତି। ପୂର୍ବରୁ ଧର୍ମଗଡ଼ ବିଧାୟକ ଜିଲ୍ଲା ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟ ସଦସ୍ୟ ଭାବେ ଜିଲ୍ଲା

ନା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନର କାର୍ଯ୍ୟାନ୍ୱୟନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ ବ୍ଲକଗ୍ରସ୍ତ କରିଛନ୍ତି। ଆଉ କିଛି ସ୍ଥାନୀୟ ଖବରକୁ ନେଇ ପୁଣି ଫେରିଆସିବି। ଶୁଣିନେବା ଆଉ ଏକ ସୁନ୍ଦର ମନଛୁଆଁ ଗୀତ।

ଶ୍ରୋତା ବନ୍ଧୁ ଆଉ କିଛି ଶୁଣି ନିଅନ୍ତୁ ସ୍ଥାନୀୟ ଖବରରୁ। କୌଣସି କାରଣରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଟିଏ ଯଦି ସଶରୀରରେ ଗାଁ ଫେରି ନପାରେ, ମୃତ୍ୟୁ ପରେ ବି ଶବ ବି ଆସିନପାରେ, ତେବେ ତା'ଠାରୁ ବଳି ଦୁଃଖ କ'ଣ ହୋଇପାରେ? ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ। କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅନୁଜବାହାଲ ଗ୍ରାମରେ ବେଣୁଧର ସାହୁଙ୍କ ପୁଅ ସୀମାଞ୍ଚଳ ସାହୁ ଆଜିକୁ ପ୍ରାୟ 6 ମାସ ତଳେ ଦାଦନ ଖଟିବାକୁ ଯାଇଥିଲେ, ଆଉ ସେ ଫେରି ନାହାନ୍ତି। କୋକସରା ବ୍ଲକ ଆମ୍ପାଣିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଜ୍ଞାନବିଜ୍ଞାନ ମେଳାର ଉଦ୍ଘାଟନୀ ସମୟରେ ବଡ଼ପଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ହାଇସ୍କୁଲ ଗାଇନଗୁଡ଼ାର ବିଜ୍ଞାନ ଶିକ୍ଷକ କପଡ଼େନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ବିକାଶ କାର୍ଯ୍ୟ ଓ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀନ୍ୟ ମହା ଅଭିଯାନର କାର୍ଯ୍ୟାନୁଷ୍ଠାନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆମ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗସ୍ତ କରିଛନ୍ତି। ଶ୍ରୋତାବନ୍ଧୁ, ସୂଚନା ସ୍ଥାନୀୟ ଖବରରୁ ଏତିକି। ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ମତାମତ ଅପେକ୍ଷାରେ ରହିଲୁ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ ନମ୍ବର ହେଲା 7661। ହ୍ୱାଟ୍ସଆପ୍ରେ ଆମକୁ ପଠାଇ ପାରିବେ 8895994143। ତେବେ ଆସନ୍ତାକାଲି ପୁଣି ନୂତନ ସଂସ୍କରଣ ସହ ଠିକ୍ ଏହି ସମୟରେ ପହଞ୍ଚିଯିବୁ। ତେବେ ଆଜି କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଉପସ୍ଥାପନରେ ଥିଲି ମୁଁ ବନଶ୍ରୀ ଦାସ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 11:11। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବିଜୟ କୁମାର ଦାସ, ରିକ୍ତରାଗ ପାତ୍ର, ଅନୁରାଗ ପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଓ ସୁରେଶ ଚନ୍ଦ୍ର ମିଶ୍ର। ଚାଷର କଥା ଶୁଣିବେ ଦିନ 1:10। ଦିନ 1:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ର ଗୀତ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ଶ୍ରୋତାବନ୍ଧୁ, ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଭବାନୀପାଟଣା, ଏଇଠି ରଖୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବୁ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ଦିନ 12:30। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ବିଜୟ କୁମାର ପାଣିଗ୍ରାହୀ ମାଳତୀ ପଣ୍ଡାଙ୍କ ଗୀତ ରଚନା।

ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଶିଳ୍ପୀ ଅନୁରାଗ ପାତ୍ର। ଶିଳ୍ପୀ ଗାଇଛନ୍ତି ସୁଷମା ଦାସଙ୍କ ଗୀତ ରଚନା।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଶିଳ୍ପୀମାନେ ଥିଲେ ବିଜୟ କୁମାର ପାଣିଗ୍ରାହୀ, ମନୋଜ କୁମାର ଦାସ, ଅନୁରାଗ ପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁରେଶ ଚନ୍ଦ୍ର ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ, ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: Meteorological Department. In China, Shanghai's two airports cancelled more than 1,300 flights, and authorities relocated over 3 lakh people in surrounding regions as the country prepares for Typhoon Dolphin. The outer bands of the storm hit northern Taiwan yesterday, including the capital Taipei, bringing rain. Some Taiwanese airlines also cancelled their flights to China. The Indian Meteorological Department, IMD, has issued an orange colour warning for heavy to very heavy rainfall over Uttarakhand and Chhattisgarh for the day. Heavy rainfall is also expected over Rajasthan, Himachal Pradesh, Madhya Pradesh, Chhattisgarh, Jharkhand, Uttar Pradesh, Assam and Meghalaya till tomorrow. India's medal tally rises to 3 at the World Athletics Under-20 Championship in the United States. Basant Kumar Meghwal wins a silver today in the high jump event. And that is the end of this news bulletin.
1: आकाशवाणी भवानीपाटना शुणंतु चासर कथा
2: आमे जेनसी चास करले भी धान चास नहीं करले आमर बरस जाकर खर्चा बर्चा बाहर करबाटा मुश्किल ही जैसी इटा तो आमे सबे जानिछु हेले ए चास नु भल अमल पाइबार लागि हेले मोदलुन शेष तक इतार जतन करवाके पड़वा जेनता कि तली रूपा रूपी काम ए काम हला धान चासर लागि मूल काम तो एबे ई धान तली रुआ बाबदने टिके अधिक जानी रखिथिमा जेनटा कि आमके आगके चास कामने साहाज्य करबा आमे तो सबे जानिछु रुआ धान थुआ बोली बेले रूपा धान करिछु बेले अमल भल हेबा बोली आमे जानिथिसु हेले भल करी रूपा रूपी नै करले आमे अधिक अमल नै करि पारु तो धान तली के तलीपटिनु नै करी मूल जमीने लगाबार लागि आमके आगनु गुटे योजना करबाके पड़बा तली पकाबार दिन ठानु सबुदिन धान गछर लागि जरूरी दिन है काका जे कि तलीर पतर संख्या बढ़वार सने चेरर भी एका सने बढ़वारटा चलथिसी हेले इ समयटा भी भिने भिने किस्मर बिहन लागि भिने भिने अछि जेनता कि ढीप जमीन लागि 120 नु 125 दिनिया किस्मर बिहन मझियाली जमीन लागि 140 नु 145 दिनिया किस्मर बिहन खाल जमीन लागि 150 नु 165 दिनिया किस्मर बिहन के तली पकै थिसु ହେଥିଲାଗି ଅଲଗା ଅଲଗା ବିହନ ମାନଙ୍କର ଲାଗି ତଲି ଲଗାବାର ସମୟମାନେ ବି ଅଲଗ ଅଲଗ ହେଇଥିସି ଧାନ ତଲିକେ ଆମେ ଯେତେବେଳେ ଘିଚିଥିସୁଁ ତାର ଚେର୍ମାନେ ଛିଡ଼ିଥିସି ଯେନ୍ଟାକେ ଝଟକା ଲାଗିଥିସି ବୋଲସନ୍ ତ ଯେନ୍ ତଲି ଯେତେ ଅଧିକ ଦିନର ହେଇଥିବା ସେତେ ଅଟକା ଠେସ୍ ପହଞ୍ଚିବା ଚେର୍କେ ତଲିକେ ଘିଚିକରି ମୂଲ ଜମିନେ ଲଗାଲେ ସେ ଜମିର ମାଟର ଅମଲ ଭାଗ ଖାଏଦ ଭାଗ ଆରୁ ପାନ୍ ଭାଗ ପୁରାପୁରି ଅଲଗା ହେଇଯାଇସି ଯେଥିର୍ଲାଗି ଅଧିକ ଦିନିଆ ତଲିମାନେ ବଢ଼ବାର୍ ଲାଗି ବେଶୀ ସମୟ ଲାଗ୍ସି ଆରୁ କମ୍ ଦିନର ତଲିମାନେ ଜଲ୍ଦି ଚେର୍ ଗଢ଼େଇ ପାର୍ସନ୍ ଆର୍ ଗଛ୍ ବି ଜଲ୍ଦି ଖାଏଦ ନେଇପାର୍ସି ଆର୍ ଭଲ୍ କରି ମଜବୁତ୍ ହେଇକରି ବଢ଼ିପାର୍ସି ତଲି ମୂଲ ଜମିନେ ଯେତ୍କି ଜଲ୍ଦି ଚେର୍ ଗଢ଼ାବା ସେତ୍କି ଜଲ୍ଦି ଖାଏଦ ପାଏନ୍ ଆରୁ ସାର୍ ମନ୍କେ ନେଇପାର୍ବା ଆରୁ ଭଲ୍ କରି ବଢ଼ିପାର୍ବାର୍ ସନେ ପିଲ୍ ବି ଖୁବ୍ ଖୁବ୍ ବାହାର୍ବା ତଲିର୍ ବା କଲାବେଲ୍କେ ଆମ୍କେ ଅଧିକ ଧ୍ୟାନ୍ ଦେବାକେ ପଡ଼୍ବା ଯେ ତଲିମାନ୍କେ କେତେ କେତେ ଦୂରେନେ ଲଗାମା ଧାନ୍ ଗଛର୍ ଥୋଡ଼ ଅବସ୍ଥାନୁ ଧାନ ଗଛେ ଫୁଲ୍ ଧରବାର୍ ତକ 35 ଦିନ ଲାଗିଥିସି ଆରୁ ଧାନ ଫୁଲ୍ ଉଡ଼ାଲା ବେଲ୍ଠାନୁ ଧାନ ପାଚବାର୍ ତକ୍କେ 30 ଦିନ ଲାଗିଥିସି ବେଲେ ଥୋଡ଼ ଅବସ୍ଥାନୁ ଧାନ ପାଚବାର୍ ତକ୍କେ 65 ଦିନ ଲାଗିଥିସି ଏ 65 ଦିନ ପ୍ରାୟ ସବୁ ପ୍ରକାର ଧାନ ବେଲେ ବଡ଼ ଧାନ ସାନ୍ ଧାନ ଆରୁ ମଝାଲି ଧାନ ଲାଗି ସମାନ ସମୟ ଲାଗିଥିସି ରୂପା କରବାର ଗୋଟେ ଦୁଇ ହପ୍ତା ଭିତରେ ନେ ଗୋଟେ ପିଲ୍ ବାହାରସି ତେନ୍କେ ଗୋଟେ ହପ୍ତାକେ ହପ୍ତା ପିଲ୍ ସଂଖ୍ୟା ବଢ଼ତେଲ ଯାଏସି ଆରୁ 6 ହପ୍ତା ବେଲ୍କେ ଖୁବ୍ ଗୁଡ଼ା ପିଲ୍ ବଢ଼ିଯାଏସି ତେନ୍କେ 7-8 ହପ୍ତା ବେଲ୍କେ ପିଲ୍ ବାହାରବାରଟା ବନ୍ଦ ହେଇଯାଏସି ହେଥିର୍ଲାଗି ଆମେ ଯଦି କମ୍ ଦିନର ତଲି ଲଗେଇଥିମା ବେଲେ 6 ହପ୍ତା ଭିତରେ ଖୁବ୍ ଗୁଡ଼ା ପିଲ୍ ବାହାରି ପାର୍ବା ଏବେ ଆମେ ଜାନ୍ମା କେତେ ପତ୍ରିଆ ତଲି ଲଗାଲେ ଅତକା ପିଲ୍ ବାହାରବା ଛୋଟ ଧାନ କିସମ ଯେନ୍ଟା ମାନେ 120 ନୁ 125 ଦିନ ଭିତରେ ଅମଲ ହେସି ତାର 15-18 ଦିନିଆ ତଲିକେ ରୂପା କର୍ମା ବେଲେ ଖୁବ୍ ଭଲ୍ କରି ବଢ଼ିପାର୍ସି ମଝିଆଲି କିସମର ଧାନ ଯେନ୍ଟା ମାନେ 135 ନୁ 145 ଦିନ ଭିତରେ ଅମଲ ହେସି ଇତାର 18-20 ଦିନିଆ ତଲିକେ ଆମେ ମୂଲ ଜମିନେ ଲଗାମା ବେଲେ ଅଧିକ ପିଲ୍ ଦେସି ବଡ଼ ଧାନ ମାନେ ଯେନ୍ଟା 150 ନୁ 165 ଦିନ ଭିତରେ ହେଇଯାଏସି ତାର ତଲିକେ 25-30 ଦିନ ଲେଖା ହେଇଥିଲେ ବି ତଲିକେ ମୂଲ ଜମିନେ ଲଗାଲେ ବି ଚଲ୍ବା ଇଟା ତ ଗଲା କେତେ ଦିନର ତଲିମାନ୍କେ ମୂଲ ଜମିନେ ଲଗାଲେ ପିଲ୍ ଅତକା ଆସିକରି ଅମଲ ବି ଅଧିକ ହେବା ଏବେ ଜାଣି ରଖମା ତଲିମାନ୍କେ ରୁପ୍ଲା ବେଲେ କେତେ କେତେ ଦୂରିଆନେ ଲଗାଲେ ପିଲ୍ମାନେ ଖୁବ୍ ଖୁବ୍ ପିଲ୍କିବା ଛୋଟ ଧାନ ହେଇଥିଲେ ଧାଡ଼ି ଧାଡ଼ି ଭିତରେ ନେ ଭିତେକ ଲେଖା ଛଡ଼ାନେ ଲଗାମା ଆରୁ ବୁଦାକେ ବୁଦା ଭିତେକ କି ନେ ହେଲେ ଭିତେକେ 2-3 ଆଙ୍ଗୁଲ

0: କମିଲେ ବି ଚଲ୍ବା। ମଝିଆଲିଆରୁ ବଡ଼ ଧାନ ହେଇଥିଲେ ବୁଦାକେ ବୁଦା ଭିତେକାରୁ ଧାଡ଼ିକେ ଧାଡ଼ି ଭିତରେ ଗୋଟେ ଭିତାନୁ ଚାର ପାଞ୍ଚ ଆଙ୍ଗୁଲ ଛଡ଼ା ଛଡ଼ା ନେ ଲଗାମା ବେଲେ ବି ଖୁବ୍ ଖୁବ୍ ପିଲ୍ ଆବା ଆରୁ ଅମଲ ବି ବଢ଼୍ବା। ଗୋଟେ ବୁଦାନେ ଆମେ ବେଶୀ ସେ ବେଶୀ ଦୁଇ ନୁ ତିନିଟା ପରା ତଲି ରୂପି ଦେଲେ ଗଛ ଭଲ୍ କରି ବଢ଼ି ପାର୍ସି। ଏବେ ଆମେ ଜାଣି ରଖମା ଧାନ ତଲି କେତେ ପତ୍ରିଆ ହେଇଥିଲେ ତଲି ରୂପିଲେ ପିଲ୍ ବେଶୀ ବେଶୀ ବାହାର୍ସି ଆରୁ ଗଛ ବି ମଜବୁତ ହେଇପାର୍ସି। ତଲି ତିନ ଚାର ପତ୍ରିଆ ହେଇଥିଲା ବେଲ୍କେ ତଲି ରୂପା କଲେ ସବୁଠାନୁ ବଢ଼ିଆ, କାଁ କାଜେ କି ଇ ସମୟାନେ ଚେର ଭଲ୍ କରି ଗଢ଼େଇ ପାର୍ସି, ଗଛ ବି ଜଲ୍ଦି ବଞ୍ଚିଥିସି, ପିଲ୍ ବି ଖୁବ୍ ଖୁବ୍ ଦେସି ଆର୍ ଅମଲ ବି ଅତକା ହେସି।
1: ଶୁଣୁଥିଲେ ଚାଷର କଥା।

0: 1, 2, 3, 4.
1: ଶୁଣ, ଚା ନିଅ। ଆରେ ଚା ନିଅ ମ।
2: ଦେଲ।
1: କଣ ଏମିତି ଗଣି ପକଉଛ ଯେ?
2: ଆରେ ଖବରକାଗଜର ଚାରି ପୃଷ୍ଠା ଓଲଟେଇଲେଣି, ସ୍ଥାନୀୟ ଖବର ଗୋଟେ ବି ନାହିଁ।
1: ଓହୋ, ଆରେ ବାବା ଏତେ କାହିଁକି? ଆମ ରେଡିଓଟା ଅନ୍ କଲନି? ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ବା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 ରୁ 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ ଖୋଲା।

ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟୋ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ବୁଲୁ ମିଶ୍ର।

ଏଥର କଣ୍ଠଦାନ କରିଛନ୍ତି ମିଟୁ ମହାକୁଳ। ନରେନ୍ଦ୍ର ବେହେରାଙ୍କ ଗୀତ ରଚନା, ସଙ୍ଗୀତ ବୋଲୁ ବିତନ।

ପ୍ରଚାର କଲୁ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅବସରରେ ଦେଶବ୍ୟାପୀ ଆୟୋଜନ କରାଯିବ ବନ୍ଦେ ମାତରମ୍ ସାମୂହିକ ଗାନ। ନାଗରିକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଦେଶର 4 ହାଇକୋର୍ଟ ପାଇଁ ନିଯୁକ୍ତ ହେଲେ 30 ବିଚାରପତି ଏବଂ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିଆ। ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୂହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200 ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ ର୍ୟାଲି। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54 ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋର ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରେ ଏହି ର୍ୟାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ଦେଶବ୍ୟାପୀ ବିଭାଜନ ସ୍ମୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍ମରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପନିବେଶବାଦୀ ଆଇନର ଅବସାନ ଘଟାଇ 3 ନୂତନ ଅପରାଧିକ ଆଇନ ପ୍ରଚଳନ କରିଛି, ଯାହାକି 3 ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପ୍ରଯୁକ୍ତିବିଦ୍ୟା, ସମୟବଦ୍ଧ ଏବଂ ବିଶ୍ୱାସ ଉପରେ ଆଧାରିତ। ଶ୍ରୀ ଶାହା କହିଛନ୍ତି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା।
1: ନରେନ୍ଦ୍ର ମୋଦି ଜୀ କେ ନେତୃତ୍ୱ ମେ ଭାରତ ସରକାର ନେ ଅଙ୍ଗ୍ରେଜୋ କେ ବନାଇ ହୁଇ ଦଣ୍ଡ ସଂହିତା କୋ ବଦଲକର 3 ଭାରତୀୟ ନ୍ୟାୟ ସଂହିତାଓ କୋ ଲାଗୁ କିୟା ହେ। ଏ ନ୍ୟାୟ ସଂହିତାଓ କି ସୋଚ ଦଣ୍ଡ ଆଧାରିତ ନହିଁ ହେ। ଏ ନ୍ୟାୟ ସଂହିତାଓ କି ସୋଚ ନାଗରିକୋ କୋ ନ୍ୟାୟ ଦିଲାନେ କେ ଲିଏ କେନ୍ଦ୍ରିତ ତକନିକ ସକ୍ଷମ ଓ ସମୟବଦ୍ଧ ବନାନେ କି ହେ। ଏ 3 ନ୍ୟାୟ ସଂହିତା ଟେକ୍ନୋଲୋଜି, ଟାଇମଲାଇନ ଓ ଟ୍ରଷ୍ଟ ଏ 3 ପିଲର ପର ଖଡି କି ଗଈ।
0: ଶ୍ରୀ ଶାହା ପୁଡୁଚେରୀ ସ୍ଥିତ ଗୋରିମିଦୁ ପୋଲିସ ଟ୍ରେନିଂ ସ୍କୁଲରେ ଆୟୋଜିତ ରାଷ୍ଟ୍ରପତି ପୁଲିସ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି। ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ

0: ପୁଡୁଚେରୀର ମୁରୁଗାଠାରେ ହରଘର ତିରଙ୍ଗା ଯାତ୍ରାରେ ଯୋଗଦେବେ। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି, ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି।
1: राष्ट्रपति ध्वज किसी भी डिसिप्लिन फोर्स के लिए उसके जीवन काल का सबसे गौरवपूर्ण क्षण होता है। पुदुचेरी पुलिस भले ही संख्या में 5,000 से कम हो, मगर आप इस देश की आध्यात्मिक धरोहर को संभाले हुए पुदुचेरी की रक्षा, आंतरिक सुरक्षा और पुदुचेरी के सम्मान की रक्षा करने का काम करते हैं।
0: ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀ ପୁଲିସ୍ 5,000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃ ସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ 18ତମ ସ୍ଥାନ ଅଧିକାର କରିଛି। ପୁଡୁଚେରୀ ଉପରାଜ୍ୟପାଳ କେ କୈଳାସନାଥ, ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ, ଗୃହମନ୍ତ୍ରୀ ଏ ନମଶିବୟମ୍ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଶାଳିନୀ ସିଂ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶର 4 ହାଇକୋର୍ଟରେ 30 ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି କେନ୍ଦ୍ର ସରକାର ଜାରି କରିଛନ୍ତି। ମାଡ୍ରାସ୍, କଲିକତା, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ହାଇକୋର୍ଟର ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ନେଇ ଏହି ନୂତନ ନିଯୁକ୍ତି କରାଯାଇଛି। ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ପରାମର୍ଶ ଆଧାରରେ ରାଷ୍ଟ୍ରପତି ଏହି ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ 20 ଆଇନଜୀବୀ ଏବଂ 10 ନ୍ୟାୟିକ ଅଧିକାରୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ମାଡ୍ରାସ୍ ହାଇକୋର୍ଟରେ 15, କଲିକତା ହାଇକୋର୍ଟରେ 8, କର୍ଣ୍ଣାଟକ ହାଇକୋର୍ଟରେ 6 ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଶପଥ ଗ୍ରହଣ କରିବା ପରଠାରୁ ଏହି ନବନିଯୁକ୍ତ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ। ଏହି ନିଯୁକ୍ତି ଫଳରେ ବିଚାର ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ୍ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ କର ବା ମୋର ଆହ୍ୱାନରୁ ପ୍ରେରଣା ପାଇ ସ୍ୱାଧୀନତା ସଂଗ୍ରାମ ଦେଶକୁ ଏକତ୍ରିତ କରିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଭାରତ ଛାଡ଼ ଆହ୍ୱାନ ଦେଶର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସଞ୍ଚାର କରିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇଁ ଏହି ଆହ୍ୱାନ ଲୋକଙ୍କ ଅଟଳ ସଂକଳ୍ପକୁ ପ୍ରତିଫଳନ କରିଥିଲା ବୋଲି ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜଳକା ଏବଂ ଭଦ୍ରକରେ ବୈତରଣୀ ଓ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରର 12 ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ଛଡ଼ାଯାଉଛି। ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ତଳିଆ ତଥା ନଦୀ ଉପକୂଳ ଅଞ୍ଚଳଗୁଡ଼ିକରେ ତୀକ୍ଷ୍ଣ ନଜର ରଖାଯାଇଛି। ଏବେ ମଧ୍ୟ ରାଜ୍ୟର କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ବହୁ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଭାରତର ଅସ୍ମିତା ଚାଲିହା କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। 20 କମ୍ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତର ପଦକ ସଂଖ୍ୟା 3 ବୃଦ୍ଧି ପାଇଛି। ଭାରତର ବସନ୍ତ କୁମାର ମେଘୱାଲ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ଆଜି ମଧ୍ୟ ଭାରତର ଶାହାନୱାଜ ଖାନ୍ ଲଙ୍ଗଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ବର୍ଗ ହାଇଜମ୍ପରେ 19 ମେଘୱାଲ 2.21 ମିଟର ଡେଇଁ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଆଲଜେରିଆର ୟୁନସ୍ ଆୟାଚି ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଇଂଲଣ୍ଡର ଓତିସ୍ ପୋଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଶାହାନୱାଜ ଖାନ୍ 7.84 ମିଟର ଦୂରତ୍ୱ ଅତିକ୍ରମ କରିଛନ୍ତି। ଇଟାଲୀ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ। ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ସରକାର, ଏବଂ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 1942 ଅଗଷ୍ଟ ମାସ 9 ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକା ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବାର ଶିକ୍ଷା ଦେଇଥାଏ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ, ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 13 15 ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଅନୁଷ୍ଠାନ ଓ ପୁରପଲ୍ଲୀରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି ଜାତୀୟ ପର୍ବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ଦେଶର ହିତ ପାଇଁ, ଏ ରାଷ୍ଟ୍ର ନିର୍ମାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଅଛି 2047 ବିକଶିତ ଭାରତ ଗଠନ କରିବା ପାଇଁ, ତାହାର ନେତୃତ୍ୱ କିଏ ନେବ? ଜେନ୍ଜି ନେବ, ଯୁବଶକ୍ତି ନେବ? ବିଦେଶୀ ଶକ୍ତି ଦ୍ୱାରା କିଛି ଲୋକ ପ୍ରଭାବିତ ହେଇପାରନ୍ତି ସୀମିତ ସମୟ ପାଇଁ, ତେଣୁ ନିଶ୍ଚିତ ଭାବରେ ମୋର ଜେନ୍ଜି ଏବଂ ଯୁବଶକ୍ତିଙ୍କୁ ଆହ୍ୱାନ ଯେ ସେମାନେ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହେଇକରି ସେମାନେ କାମ କରନ୍ତୁ, ଏବଂ ସେମାନଙ୍କ ହାତରେ ଭାରତର ଭବିଷ୍ୟତକୁ ଏକ ବିଶ୍ୱଗୁରୁର ରୂପ ଦେବାରେ ଏବଂ ପ୍ରଧାନମନ୍ତ୍ରୀଜୀଙ୍କର ଯେଉଁ ବିକଶିତ ଭାରତ ବନେଇବାରେ ବହୁତ ଭୂମିକା ନେବା ପାଇଁ ଆଗେଇ ଆସନ୍ତୁ, ଏହି ମୋର ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ମୋର ପରାମର୍ଶ ହେବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ 2047 ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ରହିବ। ରାଜ୍ୟର ଚାଷୀ, ଶ୍ରମିକ, ଯୁବକ, ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ପାଇଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ।

0: ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରାରେ ଛାତ୍ରଛାତ୍ରୀ ଓ ବହୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆରୁ ଏକ ଶୋଭାଯାତ୍ରା ସମ୍ବଲପୁର ସହରର ମୁଖ୍ୟ ରାସ୍ତା ଦେଇ ଜେଲ୍ ଛକରେ ପହଞ୍ଚିଥିଲା। କାର୍ଯ୍ୟକ୍ରମରେ ସ୍କୁଲ୍ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ କହିଥିଲେ,
1: ତ୍ରିରଙ୍ଗା ସହିତ ସାରା ଭାରତବର୍ଷକୁ ଯୋଡ଼ିବାର ଯୋଉ ସଂକଳ୍ପ ରଖିଛନ୍ତି ସେ ସଂକଳ୍ପ ସମ୍ବଲପୁର ମାଟି ସାକାର କରିଛି। ଆଗାମୀ ପିଢ଼ି ଯୋଉ ପ୍ରକାର ଉତ୍ସାହ ସହିତ ଝିପି ଝିପି ବର୍ଷାରେ ନିଜକୁ ଭିଜି ଭିଜି ସେମାନେ ତ୍ରିରଙ୍ଗା ସହିତ ଆଜି ନଗର ପରିକ୍ରମା କରିଛନ୍ତି। ଜିଲ୍ଲା ପ୍ରଶାସନ ତା ସହିତ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଧରିକି
0: ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖ ଅର୍ଥାତ୍ ଆଜିର ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଆନ୍ଦୋଳନକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଏହି ବୀର ସେନାନୀମାନଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ସ୍ରୋତ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନର ଡାକରାରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅମାପ ଶକ୍ତି ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟଙ୍କ ଅତୁଟ ସଂକଳ୍ପକୁ ଏହା ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବା ସହ ଦେଶର ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ବୀର ସଂଗ୍ରାମୀଙ୍କ ତ୍ୟାଗ ବଳିଦାନ ଏବଂ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମର ମହାନ ସେନାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ସେମାନଙ୍କ ରାଷ୍ଟ୍ରପ୍ରେମ ଏବଂ ମାତୃଭୂମି ପ୍ରତି ସମର୍ପଣ ଭାବ ସବୁଦିନ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ କାର୍ଯ୍ୟକ୍ରମ ପାଳନ କରାଯାଉଛି। ନବରଙ୍ଗପୁର ପୁରୁଣା ବ୍ରିଟିଶ ଜେଲ୍ ପରିସରରେ ଆଜି ଅଗଷ୍ଟ କ୍ରାନ୍ତି ମଶାଲ ଶହୀଦ ଶ୍ରଦ୍ଧାଞ୍ଜଳି ତିଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍କୃତି ସଂସଦ ଓ ଆଦିବାସୀ ଶହୀଦ ସାଂସ୍କୃତିକ ସ୍ମୃତି କେନ୍ଦ୍ର ନବରଙ୍ଗପୁରର ମିଳିତ ପ୍ରଚେଷ୍ଟାରେ ଦେଶର ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିବା ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଆବଶ୍ୟକ ସ୍ଥଳେ ସମୟସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜମିପଟ୍ଟାର ROR ଦାଖଲ ପରେ 2 ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରାଯିବ। ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ଭାଗ ଚାଷୀମାନେ ପଞ୍ଜୀକରଣ କରିପାରିବେ। ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜନଜାତିଙ୍କ ଅଧିକାର ଏବଂ ସମ୍ମାନର ସୁରକ୍ଷା ପାଇଁ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଜନଜାତି ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଜନଜାତି ଧାତ୍ରୀଙ୍କୁ ସମ୍ମାନ, ଜୀବନ ଏବଂ କଲ୍ୟାଣର ସୁରକ୍ଷା। ଜାତିସଂଘ ଦ୍ୱାରା 1994 ଡିସେମ୍ବର ମାସରେ ଜନଜାତିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏହି ଦିବସ ପାଳନ ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ଆନ୍ତର୍ଜାତିକ ଜନଜାତି ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି କହିଛନ୍ତି, ଆଜିର ଦିବସ ଦେଶର ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ, ପରମ୍ପରା ଓ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ସୁରକ୍ଷା ଲାଗି ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି, ସେମାନଙ୍କ ଭାଷା, କଳା, ପରମ୍ପରା, ରୀତିନୀତି ଏବଂ ପାରମ୍ପରିକ ଜ୍ଞାନ ପ୍ରକୃତି ସହିତ ଥିବା ଗଭୀର ସମ୍ପର୍କ

ଦୁଃଖକୁ ପ୍ରତିଫଳିତ କରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଭାଷା ଓ ଐତିହ୍ୟର ବାହକ ହେଉଛନ୍ତି ଜନଜାତି ସମାଜ। ସେମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆନ୍ତର୍ଜାତିକ ଜନଜାତି ଦିବସ ଅବସରରେ ପ୍ରାଚୀନ ପରମ୍ପରାର ରକ୍ଷକ ଆଦିବାସୀ ସମାଜକୁ ଜ୍ଞାନର ଜୀବନ୍ତ ଭଣ୍ଡାର ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଏହି ଅବସରରେ ବିଷମ କଟକଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ାସ୍ଥିତ ମୁନିଖୋଲ ପଡ଼ିଆଠାରେ ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଲେଖିକା ସରଳା ଦେବୀଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ତରବୋଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବିରୋଧୀ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ନେଇ ସଚେତନତା ସୃଷ୍ଟି କରିଥିଲେ। ଭଦ୍ରକ ସହର ଗାନ୍ଧିପଡ଼ିଆ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 639 ଜଣ ଛାତ୍ରଛାତ୍ରୀ 100 ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ବି ପରମେଶ୍ୱରନ୍ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପରମେଶ୍ୱରନ୍ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତ 24 ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ଆଗଲପୁରରେ ସର୍ବାଧିକ 132 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ 12 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 2,22,578 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ 12 ଗେଟ୍ ଓ ପାୱାର ଚ୍ୟାନେଲ ଦେଇ 2,14,556 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଗୌରବର ପ୍ରତୀକ। ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ସରକାର ଏବଂ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ବେତାବ କଣ୍ଠଦାନ କରିଛନ୍ତି ଦ୍ୱୈତ କଣ୍ଠରେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ରାହୁଲ ଦେବ ବର୍ମନ। କଥାଚିତ୍ର ବେତାବ।

ଏଥର ଶୁଣନ୍ତୁ ଚାନ୍ଦିନୀ କଥାଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ବିନୋଦ ରାଠୋଡ୍। ଗୀତ ଲେଖିଛନ୍ତି ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଶିବ ହରି। କଥାଚିତ୍ର ଚାନ୍ଦିନୀ।

ଶେଷରେ ଶୁଣନ୍ତୁ ନମକ ହଲାଲ କଥାଚିତ୍ରରୁ ଏହି ଗୀତଟି ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ। ଅଞ୍ଜନଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତକାର ବାପି ଲାହିରି। କଥାଚିତ୍ର ନମକ ହଲାଲ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସମ୍ପର୍କରେ ରାତି 7:25ରେ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ରାତି 8ଟାରେ ରହିଛି ଏ ସପ୍ତାହର ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15ରେ। ସ୍ପୋର୍ଟ ସ୍କାନ୍ ରାତି 8:30ରେ। ସ୍ପଟ୍ ଲାଇଟ୍ ରାତି 9:15ରେ। ରାତି 9:30ରେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ସଂସ୍କୃତି ଭାରତୀ ଏବଂ ରାତି 10ଟାରେ ଶୁଣିବେ ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଠି ଶେଷ କରୁଛୁ ଆମର ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆସିବୁ ଅପରାହ୍ନ 5ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ଶ୍ରୋତାବନ୍ଧୁ ନମସ୍କାର। ଭାରତ ସରକାରଙ୍କ ଜନହିତକର ଯୋଜନାକୁ ନେଇ ପ୍ରସ୍ତୁତ ଉଦୟ ଭାରତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସାଦର ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଡିଲେଶ୍ୱର ରଣା। ନମସ୍କାର। ଶ୍ରୋତାବନ୍ଧୁ, ଆପଣମାନେ ଜାଣନ୍ତି ପ୍ରତି ଅଧ୍ୟାୟରେ ଆମେ ଭାରତ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଅନେକ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥାଉ, ଯାହା ସାଧାରଣ ଲୋକଙ୍କ ଜୀବନଯାପନ ପ୍ରଣାଳୀକୁ ସହଜ, ସରଳ ଓ ସୁଗମ କରିଥାଏ। ଏହି ଯୋଜନା ସବୁ ଉନ୍ନତମାନର ଜୀବନଶୈଳୀ ପାଇଁ ପଥକୁ ପ୍ରଶସ୍ତ କରାଇଥାଏ। ଏଥିପାଇଁ ଆମେ ସମସ୍ତେ ଏହାର ବିଭିନ୍ନ ଦିଗ ଓ ସୁବିଧା ସୁଯୋଗ ଉପରେ ଜାଣିବାର ଆବଶ୍ୟକତା ରହିଛି। ତେବେ ଶ୍ରୋତାବନ୍ଧୁ, ଆଜିର ଅଧ୍ୟାୟରେ ଆମେ ଜାଣିବା ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ। ଏହା ଭାରତ ସରକାରଙ୍କ ଏକ ସୁପରିକଳ୍ପିତ ଯୋଜନା, ଯାହା ଶିଶୁ କନ୍ୟାମାନଙ୍କ ଭବିଷ୍ୟତକୁ ଉତ୍କୃଷ୍ଟ ଓ ସୁରକ୍ଷିତ ରଖିବା ପାଇଁ ଏକ ଚମତ୍କାର ଯୋଜନା। ଏହି ଯୋଜନା ମାଧ୍ୟମରେ ଆମେ ଶିଶୁ କନ୍ୟାମାନଙ୍କର ପରବର୍ତ୍ତୀ ଜୀବନକୁ ସୁଦୃଢ଼ କରିବା ପାଇଁ, ସେମାନଙ୍କର ପରବର୍ତ୍ତୀ ଜୀବନକୁ ସୁଖମୟ କରିବା ପାଇଁ ପ୍ରଣୟନ କରାଯାଇଛି। ଭାରତର କନ୍ୟାମାନଙ୍କ ସମୃଦ୍ଧି, କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସୁନ୍ଦର ସଞ୍ଚୟ ଯୋଜନା। ଏହି ଯୋଜନାରେ ଅଭିଭାବକ କିମ୍ବା ପିତାମାତାମାନେ ସେମାନଙ୍କ ଶିଶୁ କନ୍ୟାମାନଙ୍କ ପାଇଁ ଏକ ସୁକନ୍ୟା ସମୃଦ୍ଧି ଏକାଉଣ୍ଟ ଖୋଲିବାର ସୁଯୋଗ ପାଇବେ। ଏହି କ୍ଷୁଦ୍ର ସଞ୍ଚୟ ଦ୍ୱାରା କନ୍ୟା ସନ୍ତାନମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶିକ୍ଷା ଏବଂ ବିବାହ ପାଇଁ ବିଶେଷ ମାତ୍ରାରେ ସହାୟକ ହେବ। ତେବେ ଏହା କିଭଳି ଭାବରେ କାର୍ଯ୍ୟକାରୀ ହେଉଛି, ଆସନ୍ତୁ ସେ ସମ୍ପର୍କରେ ଅଧିକ ଜାଣିବା ଜଣେ ଅଧିକାରୀଙ୍କ ଠାରୁ।
1: ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା,
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
2: ମୁଁ ଶ୍ରୀ ସୁବ୍ରମଣ୍ୟ ସାହୁ, ଶାଖା ଡାକପାଳ ଭାବରେ ସରିଆ ଗ୍ରାମରେ କାର୍ଯ୍ୟରତ ଅଛି, ଯେଉଁଟା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ବ୍ଲକରେ ଆସୁଅଛି।
1: ଆଜ୍ଞା, ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ବର୍ତ୍ତମାନ ସମୟରେ ଭାରତ ସରକାରଙ୍କ ତରଫରୁ ଗୋଟିଏ କାର୍ଯ୍ୟକ୍ରମ ସୁକନ୍ୟା ସମୃଦ୍ଧି ଯୋଜନା ଜାରି ରହିଛି, ଏହି ଯୋଜନାଟି ପ୍ରକୃତିରେ କ'ଣ ଏବଂ ଏହାର ଉଦ୍ଦେଶ୍ୟ କ'ଣ ରହିଛି?
2: ସୁକନ୍ୟା ସମୃଦ୍ଧି ଯୋଜନା ମୂଳତଃ ଆମେ ଗ୍ରହଣ କରିପାରିବା ତାହାକୁ ଏକ ମାନେ ଝିଅମାନଙ୍କର ପ୍ରୋତ୍ସାହନ ପାଇଁ ଗୋଟିଏ ଯୋଜନା, ଯେଉଁଟା ଭାରତ ସରକାର ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଯୋଗୁଁ ଅନେକ ଝିଅମାନେ ତାଙ୍କ ଭବିଷ୍ୟତକୁ ସୁଦୃଢ଼ ଏବଂ ମୁଖ୍ୟତଃ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ଏବଂ ତାଙ୍କର ଭବିଷ୍ୟତରେ ପାଠ୍ୟକ୍ରମକୁ ଉଚିତ ଭାବରେ କାର୍ଯ୍ୟରତ କରିବା ପାଇଁ ଖୋଲିପାରିବେ, ଯେଉଁଟାକି ଆପଣଙ୍କର ଯେକୌଣସି ନ୍ୟାସନାଲାଇଜ୍ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଖାତାଟା ଖୋଲିପାରିବେ। ସୁକନ୍ୟା ସମୃଦ୍ଧି ଯୋଜନାଟା ମୁଖ୍ୟତଃ ଶିଶୁ କନ୍ୟାମାନଙ୍କର ଭବିଷ୍ୟତ ପାଇଁ ଖୋଲାଯାଇଥାଏ।
1: ବହୁତ ସୁନ୍ଦର କଥା। ତେବେ ଏଇ ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନାଟି ରହିଛି, ଆପଣ ଯେମିତି କହିଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବା ପୋଷ୍ଟ ଅଫିସରେ ଆମେ ଖୋଲିପାରିବା, ତେବେ ଖୋଲିବା ପାଇଁ ଆମକୁ କ'ଣ କ'ଣ ସବୁ କାଗଜପତ୍ରର ଆବଶ୍ୟକତା ରହିବ?
2: ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ଆମକୁ ପ୍ରଥମରେ ଦରକାର ପଡ଼ିବ ଝିଅର ଜନ୍ମ ପଞ୍ଜୀକରଣ ସାର୍ଟିଫିକେଟ୍, ତାପରେ ଝିଅର ଆଧାର କାର୍ଡ଼, ଝିଅର ଦୁଇଟା ହିଁ ଡକ୍ୟୁମେଣ୍ଟ ଲାଗିବ, ତାପରେ ତାଙ୍କର ପ୍ୟାରେଣ୍ଟସର ଗାର୍ଡିଆନଙ୍କର ବାପା କିମ୍ବା ମା ତାଙ୍କର ଆଧାର କାର୍ଡ଼ ଏବଂ ପାନ୍ କାର୍ଡ଼, ଏବଂ ଯେହେତୁ ଝିଅଟା ରହିବ ମାଇନୋରିଟି ସେଥିପାଇଁ ଝିଅର ପାସପୋର୍ଟ ଫଟୋ ଲାଗିବ ନାହିଁ କିମ୍ବା ଝିଅର ସ୍ୱାକ୍ଷର ଲାଗିବ ନାହିଁ, ଏବଂ ବାପା କିମ୍ବା ମାଆର ଆଧାର କାର୍ଡ଼ ଏବଂ ପାନ୍ କାର୍ଡ଼ ଦେଇକି ଆମେ ତାଙ୍କର ପାସପୋର୍ଟ ଫଟୋ ତିନିଟା ଦେଇକି ଆମେ ପାସବୁକ୍ଟା ଖୋଲିପାରିବା।
1: ସୁନ୍ଦର କଥା ଯେ ଆପଣ ଯେଉଁ ସବୁ କାଗଜପତ୍ରର କଥା କହିଲେ ସେଗୁଡ଼ିକ ଆମେ ସଂଗ୍ରହ କରି ଯଦି ଆମେ ପୋଷ୍ଟ ଅଫିସ୍ କିମ୍ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିବା, ତାହେଲେ ଏହି ସୁକନ୍ୟା ସମୃଦ୍ଧି ଯୋଜନାଟି ଖୋଲିବା ପାଇଁ ଆମେ ସକ୍ଷମ ହେବା। ତେବେ ଏଇ ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନା ଯେତେବେଳେ ଜଣେ ଖୋଲିବାକୁ ଯିବ ବା ଖୋଲିବାକୁ ଚାହିଁବ, ସେମାନେ ପରବର୍ତ୍ତୀ ସମୟରେ ସିଧାସଳଖ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ତାଙ୍କର ଟଙ୍କା ଜମା କରିବେ ନା ଆକାଉଣ୍ଟରୁ କଟିବାର କିଛି ବ୍ୟବସ୍ଥା ରହିଛି?
2: ବର୍ତ୍ତମାନ କାଳ ପର୍ଯ୍ୟନ୍ତ ଆକାଉଣ୍ଟରୁ କଟିବା ବ୍ୟବସ୍ଥାଟା ସେତିକି ଭଲ ଭାବରେ କାର୍ଯ୍ୟରତ ହେଇପାରିନାହିଁ। ଆମେ ଗୋଟେ ପାସବୁକ୍ ଇସ୍ୟୁ କରୁଛେ, ତ ସେଇ ପାସବୁକ୍ରେ ଆମକୁ ଯଦି ଡାଟାଟା ଏଣ୍ଟ୍ରି କରିବାକୁ ପଡ଼ିବ, ତାହେଲେ ତା ପାଇଁ ଆମକୁ ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘରକୁ ଯାଇକି ଡିପୋଜିଟ୍ କରିବାକୁ ପଡ଼ିବ। ଏବଂ ଯଦି UPI ପେମେଣ୍ଟ ଥ୍ରୁ ଆପଣ କରିବାକୁ ଚାହିଁବେ, ତାହା ବି ସୁବିଧା ଅଛି, କିନ୍ତୁ ସେ ପର୍ଯ୍ୟନ୍ତ କାର୍ଯ୍ୟରତ ହେଇପାରିନାହିଁ, ଯଦ୍ୱାରା ସେତେ ଫ୍ଲେକ୍ସିବିଲିଟି ମିଳିନାହିଁ। ତ ଭଲ ହେବ ଆମେ ଯଦି ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘରେ ଡିପୋଜିଟ୍ କରିପାରିବା, ଯାହାଦ୍ୱାରା ଆମକୁ

0: ଗୋଟେ ରିସିପ୍ଟ ବି ମିଳିବ ଏବଂ ଆମେ ଟାଇମ୍ ଟୁ ଟାଇମ୍ ଅପଡ଼େଟ୍ ମଧ୍ୟ ରହିବା।
1: ସୁନ୍ଦର କଥା ଯେ ଆମେ ଗୋଟେ ସୁରକ୍ଷାତ୍ମକ ଭାବରେ ଆମର ପଇସାକୁ ଜମା କରିପାରିବା ଏବଂ ଆମେ ଏହି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ନେଇପାରିବା। ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଅନେକ ଗୁଡ଼ିଏ ଲୋକ ବର୍ତ୍ତମାନ ସମୟରେ କରୁଛନ୍ତି କିମ୍ବା ଅନେକ ଗୁଡ଼ିଏ ଲୋକ ଏ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ଯେ ଏହି ଯୋଜନାଟି ଅନ୍ୟ ଯେଉଁ ଆମର ରହିଛି PPF ରହିଛି ବା FD ରହିଛି ତାଠୁ କେମିତି ଭିନ୍ନ।
0: ସୁକନ୍ୟା ସମୃଦ୍ଧି ଯୋଜନା ଆମର ଗୋଟେ ପାସବୁକ୍ ସ୍କିମ୍ ଅଣ୍ଡରରେ ଯାଉଛି, ଯେଉଁଟା ଆପଣ ଯଦି ଦେଖିବେ ଆମର ଅନେକ ଗୁଡ଼େ, ପ୍ରମୁଖତଃ ମୁଁ ଯଦି ଡାକଘର ବିଷୟରେ କହିବି ବହୁତ ଗୁଡ଼ିଏ ସ୍କିମ୍ ଅଛି। ପ୍ରଥମେ ରହିଲା ସେଭିଂ ସ୍କିମ୍, ଯାହାକୁ କୁହାଯାଏ POSB ପୋଷ୍ଟ ଅଫିସ୍ ସେଭିଂ ସ୍କିମ୍। ଆଉ ଗୋଟେ ରହିଲା ଆମର ରେକରିଂ ଡିପୋଜିଟ୍, ଆଉ ଗୋଟେ ରହିଲା PPF ଆକାଉଣ୍ଟ, ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ, ଆଉ ଗୋଟେ ରହିଲା ମନ୍ଥଲି MIS ସ୍କିମ୍, ଆଉ ଗୋଟେ ରହିଲା ଆମର ଟାଇମ୍ ଡିପୋଜିଟ୍, ଯାହାକୁ ଆମେ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ ବି କହିଥାଉ। ତ ଆମେ ଯଦି ତାଙ୍କ ସହ କମ୍ପେୟାର କରିବା, ସୁକନ୍ୟା ସମୃଦ୍ଧି ଯୋଜନାଟା ତାଙ୍କଠୁ ବେଶିକ ଲାଭପ୍ରଦ ରହିବ, ଯେହେତୁ ଏଇଠି ଆମର

0: ଆଉ ଗୋଟେ ରହିଲା PPF ଆକାଉଣ୍ଟ, ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ, ଆଉ ଗୋଟେ ରହିଲା ମନ୍ଥଲି MIS ସ୍କିମ୍, ଆଉ ଗୋଟେ ରହିଲା ଆମର ଟାଇମ୍ ଡିପୋଜିଟ୍, ଯାହାକୁ ଆମେ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ବି କହିଥାଉ। ତ ଆମେ ଯଦି ତାଙ୍କ ସହ କମ୍ପେୟାର୍ କରିବା, ସୁକନ୍ୟା ସମୃଦ୍ଧି ଯୋଜନାଟା ତାଙ୍କଠୁ ବେଶିକ ଲାଭପ୍ରଦ ରହିବ, ଯେହେତୁ ଏଇଠି ଆମର ରେଟ୍ ଅଫ୍ ଇଣ୍ଟରେଷ୍ଟଟା ପ୍ରମୁଖତଃ ଯେତେ ବି ପାସ୍ବୁକ୍ ଅଛି ସବୁଠୁ ଅଧିକ ରେଟ୍ ଅଫ୍ ଇଣ୍ଟରେଷ୍ଟ ଆମକୁ ମିଳିଥାଏ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ, ଯାହାର ଫଳ ହେଲା 8.2% ରେଟ୍ ଅଫ୍ ଇଣ୍ଟରେଷ୍ଟ, ଯେଉଁଟା 2026 ଅଣ୍ଡରରେ ମୁଁ କହୁଛି।
1: ସବୁଠାରୁ ଅଧିକ ପରିମାଣର ସୁଧହାର ଆମେ ଏଠି ପାଉଛୁ ଏବଂ ଆମେ ଅଧିକ ପରିମାଣରେ ପଇସା ଉଠାଇ ପାରିବା ଯେତେବେଳେ ଆମର ମେଚ୍ୟୁରିଟି ହେବ ଆକାଉଣ୍ଟ। ତେବେ ବର୍ଷକୁ ଆମେ ସର୍ବାଧିକ କେତେ ଟଙ୍କା ଯାଏଁ ଏଥିରେ ଜମା କରିପାରିବା?
0: ଆମେ ଯଦି ପ୍ରଥମତଃ ଖାତା ଖୋଲିବାକୁ ଯିବା, ତ ଆମକୁ ମାତ୍ର 250 ଟଙ୍କାରେ ଖାତାଟା ଖୋଲିବାକୁ ପଡ଼ିବ, ଯେଉଁଟାକି ଆମର ଡିପୋଜିଟ୍ ଆମାଉଣ୍ଟ। ଏଇଟା କିଛି ଆଡ଼ିସନାଲ୍ ଚାର୍ଜେସ୍ ନାହିଁ, ଗଭର୍ଣ୍ଣମେଣ୍ଟର କିଛି ଟ୍ୟାକ୍ସେସନ୍ ନାହିଁ, 0% ଟ୍ୟାକ୍ସ ରହୁଛି। ଆପଣ 250 ଟଙ୍କା ଯାଇକି ଡିପୋଜିଟ୍ କରିବେ, ଯେଉଁଟା ଆପଣଙ୍କ ସୁକନ୍ୟା ସମୃଦ୍ଧି ଖାତାରେ ଡିପୋଜିଟ୍ ହୋଇକି ରହିବ, ଏବଂ ତାପରେ ଗୋଟିଏ ବାର୍ଷିକ ଡିପୋଜିଟ୍ ଉପରେ ଆମକୁ 1.5 ଲକ୍ଷ, 1,50,000 ଟଙ୍କା ଯାଏଁ ଆମେ ଗୋଟେ ବର୍ଷରେ ଡିପୋଜିଟ୍ କରିପାରିବା, ଯେଉଁଟା ଆମର ଫାଇନାନ୍ସିଆଲ ଇୟର୍ ହିସାବରେ କନ୍ସିଡ଼ର କରାଯିବ। ଫାଇନାନ୍ସିଆଲ ଇୟର୍ ଆପଣଙ୍କ ଷ୍ଟାର୍ଟ ହେଉଛି ଏପ୍ରିଲ ମାସରୁ ନେକ୍ସଟ ଇୟର୍ର ମାର୍ଚ୍ଚ ମାସ ଯାଏଁ। ତ ଆମେ ସେଇ ଭିତରେ 1,50,000 ଟଙ୍କା ଯାଏଁ ଆମେ ଡିପୋଜିଟ୍ କରିପାରିବା, ଯାହା ଉପରେ ଆମର ଗଭର୍ଣ୍ଣମେଣ୍ଟ ଆମକୁ 0% ଇନକମ୍ ଟ୍ୟାକ୍ସର ସୁବିଧା ମଧ୍ୟ ଦେଉଛି। ତ ଟ୍ୟାକ୍ସ ବେନିଫିଟ୍ସ ବି ଆପଣ ପାଇପାରିବେ।
1: ନିଶ୍ଚିତ ଭାବରେ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଉପାଦେୟ ଯୋଜନା, ଯେ ଯାହାଦ୍ୱାରା ସେମାନେ ନିଜର ଝିଅମାନଙ୍କର ପରବର୍ତ୍ତୀ ଜୀବନକୁ ସୁଖମୟ କରିବା ପାଇଁ, ଝିଅମାନଙ୍କୁ ପରବର୍ତ୍ତୀ ସମୟରେ ସୁରକ୍ଷିତ କରିବା ପାଇଁ, ଝିଅମାନଙ୍କର ଭବିଷ୍ୟତକୁ ଆହୁରି ସୁଦୃଢ଼ କରିବା ପାଇଁ ସକ୍ଷମ ହୋଇପାରିବେ। ତେବେ ଯେତେବେଳେ ଆମେ ପଇସା ଜମା କରୁଛେ, ଯଦି ଗୋଟିଏ ମାସ ଆମେ ଜମା କଲେନି ବା 2 ମାସ ଜମା କଲେନି, ପରବର୍ତ୍ତୀ ସମୟରେ ଆମେ କେମିତି ସେ ବ୍ୟବସ୍ଥାଟାକୁ ସୁଧାରକୁ ଆଣିପାରିବା?
0: ଆମେ ପାଖାପାଖି ଗୋଟେ ବର୍ଷ ଯାଏଁ ଖାତାରେ ବିନା ଡିପୋଜିଟ୍ କରିକି ବି ଆମକୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ମାନେ ଦିନକୁ ଦିନ ବେସିସ୍ରେ ବି, ଡେ ବାଇ ଡେ ବେସିସ୍ରେ ବି ଡିପୋଜିଟ୍ କରିପାରିବା, ଆମେ ମାସିକ ଭାବରେ ବି ଡିପୋଜିଟ୍ କରିପାରିବା, ଅଥବା ଆମେ କ୍ୱାର୍ଟରଲି 4 ମାସକୁ ଥରେ, ଅଥବା 3 ମାସକୁ ଥରେ, ଅଥବା 6 ମାସକୁ ବି ଥରେ ଆମେ ଡିପୋଜିଟ୍ କରିପାରିବା। ଏଇଠି କିଛି ଟ୍ୟାକ୍ସର ପଲିସି ନାହିଁ, କିନ୍ତୁ ଗୋଟେ ବର୍ଷରୁ ଅଧିକ ଆମେ ଯଦି ଡିପୋଜିଟ୍ କରିବା ନାହିଁ, ତାହେଲେ ତା'ର ପେନାଲ୍ଟି ସିଷ୍ଟମ୍ଟେ ଅଛି। ପେନାଲ୍ଟି 50 ଟଙ୍କା ଗୋଟେ ଆପଣଙ୍କ ଟୋଟାଲ୍ ଡିପୋଜିଟ୍ ଆମାଉଣ୍ଟରୁ କଟିବ, ତାପରେ ପୁଣି ଖାତାଟା ଜାରି ରହିବ।
1: ସୁନ୍ଦର କଥା। ଯେଉଁ ଶ୍ରୋତାବନ୍ଧୁମାନେ ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନେ ମଧ୍ୟ ଏ ଦିଗରେ ସଚେତନ ହେବେ, ଏବଂ ଯେଉଁମାନଙ୍କର ମଝିରୁ ବନ୍ଦ ହୋଇଯାଇଛି, ସେମାନେ ସମ୍ପୂର୍ଣ୍ଣ ଭାବରେ ଏହି ଯୋଜନାକୁ ପରିତ୍ୟାଗ ନକରି ପୁଣି ଥରେ ତାଙ୍କର ଶାଖା ସହିତ ଯୋଗାଯୋଗ କରିକି ଏହି ଯୋଜନାକୁ ଆଗେଇ ନେବେ ଏବଂ ଛୁଆମାନଙ୍କର ଭବିଷ୍ୟତକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରଚେଷ୍ଟା କରିବେ। ଆଉ ଗୋଟେ କଥା ଆପଣଙ୍କୁ ପଚାରିବାକୁ ଚାହିଁବି ସାର୍, ଯେ ଏଇ ଯେଉଁ ଆମେ ପଇସାଟା ଜମା କରିବା, କେତେ ବର୍ଷ ଯାଏଁ ଜମା କରିପାରିବା ଏବଂ କେତେ ବର୍ଷ ପରେ ଆମ ତାହା ପରିପକ୍ୱ ହେବ ବା ମେଚ୍ୟୁରିଟି ହେବ?
0: ପ୍ରଥମତଃ ମୁଁ କହିବାକୁ ଚାହେଁ, ଆମେ ଗୋଟେ ଶିଶୁ କନ୍ୟାକୁ 10 ବର୍ଷରୁ କମ୍ ହେଉଛି, ତାହେଲେ ହିଁ ସିଏ ସୁକନ୍ୟା ଖାତା ଖୋଲିବା ପାଇଁ ଏଲିଜିବୁଲ୍ ରହିବ। ତ 10 ବର୍ଷରୁ କମ୍ ଶିଶୁ କନ୍ୟା, ଗୋଟେ ମାସରୁ ଅଧିକ କିମ୍ବା ଗୋଟେ ମାସର ଛୁଆର ବି ଆମେ ସୁକନ୍ୟା ଖାତା ଖୋଲିପାରିବେ। ତାପରେ ଖାତା ଯେଉଁଦିନ ଆପଣଙ୍କ ଓପନିଂ ରହିବ, ତାଠୁ ଆପଣ କ୍ୟାଲକୁଲେଟ୍ କରିବେ 15 ବର୍ଷ ଯାଏଁ। ଖାତାର ଡ୍ୟୁରେସନ୍ ଅଫ୍ ଡିପୋଜିଟ୍, ଖାତାରେ ଡିପୋଜିଟ୍ କରିବାର ସମୟ 15 ବର୍ଷର ସମୟ। 15 ବର୍ଷ ଆପଣମାନେ ଡିପୋଜିଟ୍ କରିବେ, ପ୍ରତ୍ୟେକ ବର୍ଷ March 31 ଆପଣଙ୍କର ଖାତାରେ ସେହି ବର୍ଷର ଟୋଟାଲ୍ ଡିପୋଜିଟ୍ ଆମାଉଣ୍ଟରୁ 8.2% ରେଟ୍ ଅଫ୍ ଇଣ୍ଟରେଷ୍ଟରେ ଆପଣଙ୍କୁ ପଇସା ପଡ଼ିଯିବ ଖାତାରେ। 15 ବର୍ଷ ଯାଏଁ ଡିପୋଜିଟ୍ କରିବେ, ତାପରେ 6 ବର୍ଷ ଖାତା ସାଇଲେଣ୍ଟ ପିରିୟଡ଼ରେ ରହିବ। ସାଇଲେଣ୍ଟ ପିରିୟଡ଼ ମାନେ ଆପଣଙ୍କ ଖାତାରେ ଟୋଟାଲ ଯେତେ ଆମାଉଣ୍ଟ ଆପଣ ଡିପୋଜିଟ୍ କରିସାରିଛନ୍ତି, 6 ବର୍ଷ ଯାଏଁ ସେଇ ଆମାଉଣ୍ଟର ରେଟ୍ ଅଫ୍ ଇଣ୍ଟରେଷ୍ଟ ପଡ଼ିକି, ମାନେ 2026 ଗୋଟେ ସୁକନ୍ୟା ଖାତାରେ 15 ବର୍ଷ ପୁରିଗଲା, ତାପରେ 2026 ମାନେ 2032 ଯାଏଁ ପ୍ରତ୍ୟେକ ବର୍ଷର March 31 ତାଙ୍କୁ ଟୋଟାଲ ଡିପୋଜିଟ୍ ଆମାଉଣ୍ଟରୁ ଇଣ୍ଟରେଷ୍ଟ ପଡ଼ିକି ବଢ଼ିଯିବ। ତାପରେ ଟୋଟାଲ ଖାତାର ଡ୍ୟୁରେସନ୍ ହେଲା

0: 21 ବର୍ଷ ଆପଣ ଡିପୋଜିଟ୍ କଲେ 15 ବର୍ଷ ଯାଏ ଖାତାକୁ ତାପରେ ସୁରକ୍ଷିତ ଭାବରେ ଘରେ ରଖିବେ ଆପଣ ଅଟୋମେଟିକାଲି ସରକାରଙ୍କ ଦ୍ୱାରା ରେଟ୍ ଅଫ୍ ଇଣ୍ଟରେଷ୍ଟଟା ଆପଣଙ୍କ ଡିପୋଜିଟ୍ ଆମାଉଣ୍ଟରେ ପାଇବେ।
1: ଅଳ୍ପ ସମୟ ଭିତରେ ଗୋଟେ ଝିଅକୁ ବାହା କରିବାର ବୟସ ହେବା ପୂର୍ବରୁ ହିଁ ଆମେ ପଇସାଟା ପାଇଯିବା, ଏହା ଏକ ସୁନ୍ଦର ବ୍ୟବସ୍ଥା। ଆଉ ଗୋଟେ କଥା ପଚାରିବାକୁ ଚାହିଁବି ସାର୍, ଯେ ଆମେ ଦେଖୁଛୁ କେତେ ଗୁଡ଼ିଏ ପରିବାରରେ ଅନେକ ଗୁଡ଼ିଏ ଝିଅ ମଧ୍ୟ ରହିଛନ୍ତି, ତ ଆମେ ସର୍ବାଧିକ ଗୋଟେ ପରିବାରର କେତେ ଜଣ ଝିଅଙ୍କୁ ଏଥିରେ ସାମିଲ କରିପାରିବା?
0: ଆମେ ସର୍ବାଧିକ 2 ଶିଶୁ କନ୍ୟାଙ୍କ ନାଁରେ ସୁକନ୍ୟା ଖାତାଟା ଖୋଲିପାରିବା।
1: ଏଠି ଆଉ ଗୋଟେ କଥା ପଚାରିବାକୁ ଚାହିଁବି ସାର୍, ଯେ ଆମର ଜଣେ ଝିଅର ପାଠପଢ଼ା କିମ୍ବା ବିବାହ ପାଇଁ ଯଦି ଜଣେ ଲୋକ ଅଧାରୁ ଉଠାଇବା ପାଇଁ ଚାହୁଁଛି, ମାନେ କେତେ ପ୍ରତିଶତ ଯାଏଁ ପଇସା ଉଠାଯାଇପାରିବ?
0: ଆମର ଡାକଘରରେ ପ୍ରି ମେଚ୍ୟୁର କ୍ଲୋଜର୍ର ବି ସୁବିଧା ରହିଛି, କିନ୍ତୁ ତାହାର କିଛି ଗାଇଡ଼ଲାଇନ୍ ମଧ୍ୟ ଅଛି, ଯେପରିକି ପ୍ରି ମେଚ୍ୟୁର କ୍ଲୋଜର୍ ଆପଣଙ୍କ ଯଦି ଯେଉଁ ଖାତା ଯାହାଙ୍କ ନାଁରେ ଯେଉଁ ଶିଶୁଙ୍କ ନାଁରେ ଖୋଲା ହେଇଛି ତାଙ୍କର ଯଦି କୌଣସି କାରଣବଶତଃ ଡେଥ୍ ହେଇଯାଏ, ତାହେଲେ ଆମେ ପୁରାପୁରି ମୂଳରୁ ଯେତିକି ଆମେ ଡିପୋଜିଟ୍ କରିଥିଲେ ଖାତାରେ ତାର ରେଟ୍ ଅଫ୍ ଇଣ୍ଟରେଷ୍ଟ ଯେତିକି ପଡ଼ିଛି ସମ୍ପୂର୍ଣ୍ଣ ଭାବରେ ସେହି ପଇସା ଆମେ ୱିଥଡ୍ରଲ୍ କରିପାରିବା। ଆଉ ଯଦି କିଛି ମେଜର୍ ଏକ୍ସିଡେଣ୍ଟାଲ୍ କଜ୍ ଆସିଲା, କିଛି ଗୋଟେ ବଡ଼ ଦୁର୍ଘଟଣାଗ୍ରସ୍ତ ରହିଗଲେ ଯାହାଙ୍କ ନାଁରେ ଖାତାଟା ରହିଛି ସିଏ, ତାପରେ ବି ଆମେ ତାଙ୍କର ଯେତିକି ଡିପୋଜିଟ୍ ଆମାଉଣ୍ଟଟା ଖାତାରେ ରହିଛି ତାହାକୁ ଆମେ ଟାଇମ୍ ମେଚ୍ୟୁରିଟି ଟାଇମ୍ ଆଗରୁ ୱିଥଡ୍ରଲ୍ କରିପାରିବା। ଏବଂ ଆଉ ମଧ୍ୟ ରହିଛି, ଆପଣଙ୍କ ଝିଅର ଯଦି କିଛି ଉନ୍ନତିମୂଳକ ସ୍ନାତକୋତ୍ତର କିମ୍ବା PhDରେ କୌଣସି ଗୋଟେ ନାମ ଲେଖା ହେଇଗଲା ଏବଂ ଟାଇମ୍ ଏ ଯାଏଁ ଆସିନାହିଁ, ତାହେଲେ ଆପଣ ପାର୍ସିଆଲ୍ ୱିଥଡ୍ରଲ୍ ମଧ୍ୟ କରିପାରିବେ। ପାର୍ସିଆଲ୍ ୱିଥଡ୍ରଲ୍ରେ ଆପଣଙ୍କ ଡିପୋଜିଟ୍ ଆମାଉଣ୍ଟର 50% ବାଲାନ୍ସ ଆପଣ 18 ଯଦି ଝିଅକୁ ହେଇଗଲା ତାର ହାଇୟର ଏଜୁକେସନ ହିସାବରେ ୱିଥଡ୍ରଲ୍ କରିପାରିବେ।
1: ଏକ ସୁନ୍ଦର ବ୍ୟବସ୍ଥା। ତେବେ ଆଉ ଗୋଟେ କଥା ମୁଁ ପଚାରିବି, ଯେ ଜଣେ ଲୋକ ଯଦି ତାର ବାସସ୍ଥାନ ବଦଳାଉଛି ବା ଅନ୍ୟ ଜାଗାକୁ ଚାଲିଯାଉଛି, ସେ କ୍ଷେତ୍ରରେ ତାର ଯେଉଁ ବ୍ୟାଙ୍କ ଖାତା କିମ୍ବା ଡାକଘର ଖାତାଟା ରହିଛି ତାହାକୁ ସେ ବଦଳେଇ ପାରିବ କି?
0: ଆଜ୍ଞା ହଁ, ତାହାର ମଧ୍ୟ ପ୍ରାବଧାନ ରହିଛି। ଆମେ ଯେଉଁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯଦି ସ୍ଥାନାନ୍ତରଣ ହେଉଛୁ, ତ ପାସ୍ବୁକ୍ ଆମେ ନିକଟସ୍ଥ ଡାକଘରେ ଡିପୋଜିଟ୍ କରିପାରିବା ନାହିଁ ଯଦି ତାହା ଶାଖା ଡାକଘର ମାନେ ବ୍ରାଞ୍ଚ ପୋଷ୍ଟ ଅଫିସରେ ଆପଣ ଡିପୋଜିଟ୍ କରିପାରିବେ ନାହିଁ। ଆପଣଙ୍କୁ ନିକଟସ୍ଥ ସବ୍ ପୋଷ୍ଟ ଅଫିସ୍ ମାନେ ଉପ ଡାକଘରକୁ ଯିବାକୁ ପଡ଼ିବ, କିନ୍ତୁ ତାର ମଧ୍ୟ ଗୋଟେ ସୁବିଧା ଅଛି, ଆପଣ ଯଦି ଚାହିଁବେ ଆପଣ ନିକଟସ୍ଥ ଡାକଘରକୁ ଯାଇକି ନୂତନ ସ୍ଥାନାନ୍ତରଣ ଜାଗାକୁ ଆପଣ ନିଜ ପାସ୍ବୁକ୍କୁ ଟ୍ରାନ୍ସଫର୍ କରିପାରିବେ। 2 ତାର ଟାଇମ୍ ଲାଗେ, ଆପଣଙ୍କୁ କିଛି ପେନାଲ୍ଟି କିଛି ମାନେ ଆଡ଼ିସନାଲ୍ ଚାର୍ଜେସ୍ ଲାଗିବ ନାହିଁ। ଆପଣଙ୍କୁ ଗୋଟେ KYC ପାଇଁ ଗୋଟେ ଫର୍ମ ଦିଆଯିବ, ତାପରେ ଆପଣଙ୍କୁ ଗୋଟେ ଆପ୍ଲିକେସନ୍ ଲେଖିକି ଦିଆଯିବ। ଆପ୍ଲିକେସନ୍ ଦରଖାସ୍ତଟା ଲେଖିକି ଦେଲା ପରେ ଆପଣଙ୍କୁ ତାପରେ ଖାତାଟା ସ୍ଥାନାନ୍ତରଣ କରିଦିଆଯିବ ଆପଣ ଯେଉଁ ଏରିଆକୁ ଚାହୁଁଛନ୍ତି। କିନ୍ତୁ ଯଦି ଆପଣ ଗୋଟେ ବ୍ଲକରୁ ଅନ୍ୟ ବ୍ଲକକୁ ଯାଉଛନ୍ତି, ତାହେଲେ ଆପଣଙ୍କୁ କିଛି ଆମାଉଣ୍ଟଟା ଡିପୋଜିଟ୍ ଦେବାକୁ ପଡ଼ିଥାଏ, ଯେଉଁଟା 108 108 ଆପଣ ଦେଲା ପରେ ଆପଣଙ୍କ ପାସ୍ବୁକ୍ଟା ଆପଣ ଯେଉଁ ଜାଗାକୁ ବି ଚାହିଁବେ ଭାରତବର୍ଷରେ ଯେଉଁଠିକୁ ବି ଚାହିଁବେ ଟ୍ରାନ୍ସଫର୍ କରିପାରିବେ। ଆଉ ଯଦି ଆପଣଙ୍କୁ ଡିପୋଜିଟ୍ ଦେବାକୁ ପଡ଼ିବ ନାହିଁ 0 ତାହେଲେ ଆପଣଙ୍କୁ ନିଜ ବ୍ଲକ ଅଧୀନସ୍ଥ ଯେକୌଣସି ଜାଗାରେ ଯାଇକି ଯଦି ଆପଣ ଖାତାକୁ ସ୍ଥାନାନ୍ତରଣ କରିବେ ଆପଣଙ୍କୁ କିଛି ଶୁଳ୍କ ବି ଦେବାକୁ ପଡ଼ିବ ନାହିଁ।
1: ସୁନ୍ଦର କଥା। ଆମର ଯେଉଁ ଶ୍ରୋତାବନ୍ଧୁମାନେ ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମଧ୍ୟ ଏଥିପ୍ରତି ସଜାଗ ହେବେ, ସଚେତନ ହେବେ। ଯେତେବେଳେ ଏଠି ସଚେତନର କଥା ଆସୁଛି, ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଏଇ ଯେଉଁ ଆମର ଯେଉଁମାନେ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ବା ଯେଉଁମାନେ ଏ ବିଷୟରେ ଜାଣିନାହାନ୍ତି, ସେମାନଙ୍କୁ ସଚେତନ କରିବା ପାଇଁ ଆପଣଙ୍କ ତରଫରୁ କିଛି ବ୍ୟବସ୍ଥା ରହିଛି କି?
0: ସଚେତନମୂଳକ ଭାବରେ ଆମେ ଯଦି ପ୍ରଥମେ ଗ୍ରହଣ କରିବା, ତାହେଲେ ଆମ ସୋସାଇଟିରେ ଆପଣମାନେ ଦେଖିବାକୁ ପାଇବେ ସମସ୍ତଙ୍କ ଫ୍ୟାମିଲିରେ ଗୋଟେ ମାଇଣ୍ଡସେଟ୍ ଥାଏ ସମସ୍ତଙ୍କର, କି ଗୋଟେ ପୁତ୍ର ନିଜର ଉତ୍ତରାଧିକାରୀ ଭାବରେ ରହିବ। ଆମେ ଗୋଟେ ଶିଶୁ କନ୍ୟାକୁ, ଗୋଟେ ଝିଅକୁ କେବେ ବି ନିଜର ଉତ୍ତରାଧିକାରୀ ଭାବରେ ଗ୍ରହଣ ଏ ଯାଏଁ ମଧ୍ୟ କରିପାରୁନାହିଁ। ଦୁନିଆ ବହୁତ ଆଗକୁ ପଳେଇଲାଣି, AI କ୍ଷେତ୍ରରେ ହେଉ, ଆପଣଙ୍କ ଖେଳ କ୍ଷେତ୍ରରେ ହେଉ, କିମ୍ବା ଆଧୁନିକରଣ କ୍ଷେତ୍ରରେ ହେଉ ଅଗ୍ରଣଶୀଳ ହୋଇସାରିଲାଣି, କିନ୍ତୁ କିଛି ଜିଲ୍ଲା ଏବଂ କିଛି ରାଜ୍ୟ ବିଶେଷରେ ଯଦି ଆମେ ଦେଖିବା, ହରିୟାଣା ମୁଖ୍ୟତଃ, ହରିୟାଣା, ବିହାର, ଏଇ ରିଜିଅନରେ ଏବେ ବି ଲୋକଙ୍କ ମାଇଣ୍ଡ

0: ସେ ରହିଛି କି ଗୋଟେ ପୁତ୍ର ହେଲେ ହିଁ ନିଜର ଫ୍ୟାମିଲିକୁ ସେ ଆଗକୁ ବଢ଼େଇ ପାରେ, କିନ୍ତୁ ଗୋଟେ ସ୍ତ୍ରୀ କିମ୍ବା ଗୋଟେ ଶିଶୁ କନ୍ୟା ଆମ ପାଇଁ ଗୋଟେ ଉତ୍ତରାଧିକାରୀ ଭାବରେ ଏ ଯାଏଁ ଗ୍ରହଣୀୟ ନୁହଁ। ତ ସେହି ମାଇଣ୍ଡସେଟ୍କୁ ଦୂର କରିବା ପାଇଁ କେନ୍ଦ୍ର ସରକାର ନରେନ୍ଦ୍ର ମୋଦି ଆମ ପାଇଁ ଗୋଟେ ଏତେ ସୁନ୍ଦର ଭାବରେ ଗୋଟେ ସ୍କିମ୍ ଆଣିଛନ୍ତି, ଯାହାଦ୍ୱାରା ଆମେ ଯେଉଁ କହିଥାଉ ଏ ଯୁଗର ସବୁଠୁ ମାନେ ଭଲ ବାକ୍ୟ, ଭଲ କଥା ଯେଉଁଟା ୱିମେନ୍ ଏମ୍ପାୱାରମେଣ୍ଟ, ତାହାକୁ ଆମେ ଅଗ୍ରହଣ କରିବା ପାଇଁ, ୱିମେନ୍ ଏମ୍ପାୱାରକୁ ପ୍ରୋତ୍ସାହନ ଦେଖାଇବା ପାଇଁ ଆମେ ଏହି ସ୍କିମ୍କୁ ଲାଗୁ କରିଛୁ।
1: ଆଜି ଆପଣଙ୍କୁ ଆମ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାମାନେ ଶୁଣୁଛନ୍ତି, ତ କ'ଣ କହିବେ ସେମାନଙ୍କୁ, କ'ଣ ବାର୍ତ୍ତା ଦେବେ ଯେ ସେମାନଙ୍କର ଝିଅମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏହି ଯୋଜନାରେ କେତେ ମାତ୍ରାରେ ସାମିଲ ହେବାର ଆବଶ୍ୟକତା ରହିଛି?
0: ମୁଁ ଯଦି କହିବି ଯେତେରୁ ଅଧିକରୁ ଅଧିକ ଆମେ ସୁକନ୍ୟା ଖାତାରେ ଆମକୁ ନିବେଶ କରିବା ଏବଂ ଏହାକୁ ପ୍ରୋତ୍ସାହନ କରିବା ଆମ ପାଇଁ ସେତେ ଭଲ, କାରଣ ଆଜି ଆପଣ ଦେଖିବେ ଶିଶୁ କନ୍ୟା ସ୍ତ୍ରୀ ସବୁ କ୍ଷେତ୍ରରେ ଅଗ୍ରଣୀୟ। ଆମ ପ୍ରେସିଡ଼େଣ୍ଟ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ଆମେ ଆମ ଜିଲ୍ଲାର ଜିଲ୍ଲାପାଳକୁ ମଧ୍ୟ ଆମେ ଗ୍ରହଣ କରିସାରିଛୁ। ସବୁ କ୍ଷେତ୍ରରେ ସ୍ତ୍ରୀମାନେ ଆଜି ପୁଅମାନଙ୍କ ସହିତ ସମାନ୍ୱତ ଭାବରେ ଆଗକୁ ବଢ଼ି ଚାଲିଛନ୍ତି। କେତେକ କ୍ଷେତ୍ରରେ ସେମାନେ ପୁଅ ପିଲାମାନଙ୍କଠୁ, ପୁରୁଷଙ୍କଠୁ ଆଗରେ ମଧ୍ୟ ଅଛନ୍ତି। ଆଜି ଗୋଟେ ସ୍ତ୍ରୀ ଘର ଚଳାଇବାଠୁ ଷ୍ଟାର୍ଟ କରିକି ରାଜ୍ୟ, ଜିଲ୍ଲା, ରାଷ୍ଟ୍ର ଚଳାଇବା ଯାଏଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିବିଡ଼। ଏଣୁ ଏଥିପାଇଁ ଆମେ ଏବେ ସ୍ତ୍ରୀଲିଙ୍ଗ ପୁଲିଙ୍ଗ ଭିତରେ ଡିଫରେନ୍ସିଏଟ୍ ନକରି ସମସ୍ତଙ୍କୁ ସମାନ ଭାବରେ ଆମେ ଯଦି ମାନିବା, ତ ଏହାକୁ ପ୍ରଥମତଃ ଆମେ ଲାଗୁ କରିବାକୁ ଯଦି ଚାହିଁବା ତାହା ରାଷ୍ଟ୍ର କ୍ଷେତ୍ରରେ ନୁହଁ, ତାହା ଆମ ପରିବାର କ୍ଷେତ୍ରରେ ପ୍ରଥମେ ଲାଗୁ କରିବାକୁ ପଡ଼ିବ। ଆମକୁ ଆମ ମାନସିକତା ବଦଳାଇବାକୁ ପଡ଼ିବ, ପରିବାର କ୍ଷେତ୍ରରେ ଆମକୁ ଭାବିବାକୁ ପଡ଼ିବ କି ଆମେ ମୋ ପାଇଁ ମୋ ପୁଅ ଯେମିତି, ମୋ ପାଇଁ ମୋ ଝିଅ ସେମିତି, ମୋ ପାଇଁ ମୋ ପୁଅ ଝିଅ ସମସ୍ତେ ସମାନ, ମୋ ପାଇଁ ମୋ ଝିଅ ଯେତିକି ଆବଶ୍ୟକ ମୋ ପାଇଁ ମୋ ପୁଅ ସେତିକି ଆବଶ୍ୟକ। ଏହି ମାନସିକତା ଯଦି ଆମେ ପରିବାର କ୍ଷେତ୍ରରେ ରଖିବା ତାହେଲେ ଆମେ ଯାଇକି ରାଷ୍ଟ୍ରରେ କିଛି ବଡ଼ ଧାରଣରେ ଚେଞ୍ଜେସ୍ ଆଣିପାରିବା। ଆଉ ସୁକନ୍ୟା ଏହାର ଏକ ବହୁତ ଭଲ ଉଦାହରଣ, କାରଣ ସୁକନ୍ୟା ଆମକୁ ସବୁ କ୍ଷେତ୍ରରେ ଝିଅମାନଙ୍କ ପାଇଁ ଗୋଟେ ସିକ୍ୟୁରିଟି ପ୍ରଦାନ କରୁଛି। ଯୌତୁକ ପ୍ରଥା ମୁଁ କହିବାକୁ ଚାହେଁ, ଯୌତୁକ ପ୍ରଥା ଏକ ଇଲିଗାଲ୍ ଜିନିଷ ଆମେ ସମସ୍ତେ ଜାଣିଛୁ, କିନ୍ତୁ ଯୌତୁକ ପ୍ରଥା ଏ ଯାଏଁ ବି ଆମ ଗ୍ରାମ ଏବଂ ମାନେ ଗୋଟେ ବଡ଼ ସିଟିରେ ବି ଆମେ ଦେଖିପାରିବା ଯୌତୁକ ପ୍ରଥା ଏ ଯାଏଁ ବି ଚାଲିଛି। ଆଉ ବିବାହ କ୍ଷେତ୍ରରେ ଝିଅମାନଙ୍କ ବିବାହ କ୍ଷେତ୍ରରେ ବହୁତ ଖର୍ଚ୍ଚ ଆସିଥାଏ ଆମେ ସମସ୍ତେ ଜାଣିଛୁ। ତ ଯଦି ସୁକନ୍ୟା ଖାତାରେ ଆମେ ଭଲ ଭାବରେ ଆକାଉଣ୍ଟକୁ ଜାରି ରଖିବା ଏବଂ ଡିପୋଜିଟ୍ ଆକାଉଣ୍ଟ ଭଲରେ ଆମେ କରିପାରିବା, ତାହେଲେ ଝିଅର ବିବାହ କ୍ଷେତ୍ରରେ ମୋତେ ଲାଗୁନାହିଁ କୌଣସି ପ୍ରକାର କିଛି ଅସୁବିଧା ସାମ୍ନା କରିବେ, ଖାସ କରି ମାତୃ ପିତା ମାନେ।
1: ଅତି ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ବାର୍ତ୍ତା ଦେଲେ, ଆଜି ଆପଣ ଆମକୁ ସମୟ ଦେଲେ ଏବଂ ଆମ ସହ କଥାବାର୍ତ୍ତା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ନମସ୍କାର।

ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟରେ ତ ଶୁଣିଲେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ। ଏହା ଭାରତ ସରକାରଙ୍କ ବେଟି ପଢ଼ାଓ ବେଟି ବଚାଓ ଅଭିଯାନର ଏକ ଅଂଶବିଶେଷ। ତେବେ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଚିଠିଟିଏ ଲେଖି ନିଶ୍ଚୟ ଜଣେଇବେ। ଆମକୁ ଚିଠି ଲେଖିବାର ଠିକଣା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତ ଦେଇପାରିବେ। ଆମ ନମ୍ବରଟି ହେଉଛି 8895994143। ନମ୍ବରଟି ପୁଣି ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆସନ୍ତା ଅଧ୍ୟାୟରେ ପୁଣି ଏକ ନୂଆ ଯୋଜନା ସହ ଉପସ୍ଥିତ ହେବୁ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଦିଲେଶ୍ୱର ରଣା, ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ, FM ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ।

0: ଆକାଶବାଣୀ ହରିପାଟଣା, ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏ ସମୟଟି ଯୁବଶ୍ରୋତାଙ୍କର। ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
1: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ ପସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ହେଇଗଲା ବନ୍ଦୋବସ୍ତ।
5: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
3: RBI କହେ,
5: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।

ନମସ୍କାର ଶୁଭସନ୍ଧ୍ୟା ଶ୍ରୋତା ବନ୍ଧୁ, ରବିବାର ସନ୍ଧ୍ୟାର ମନମତାଣି ଆଇ ମନୋରଞ୍ଜନ ଭରା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶିଫାଳି। ଶିକ୍ଷା ତଥ୍ୟ ସାଥିରେ ଚିତ୍ତ ବିନୋଦନର ଏହି ସନ୍ଧ୍ୟା, ସପ୍ତାହାନ୍ତର କ୍ଲାନ୍ତିରେ ଶାନ୍ତି ଓ ଫୁର୍ତ୍ତି ଭରିଦେବାର ଏହି କାର୍ଯ୍ୟକ୍ରମ, ନାନା ଶିକ୍ଷା ତଥ୍ୟ ଗୀତ ସାଥିରେ ଯିଏ ନିଏ ସଭିଙ୍କ ମନକୁ କିଣି, ଏଇ ତ ଆମ ରବିବାରର ପ୍ରସ୍ତୁତି ମନୋରଞ୍ଜନୀ।

ଯୁବବନ୍ଧୁ, ଚଳିତ ମାସ ହେଉଛି ଅଗଷ୍ଟ ମାସ। ଏହି ଅଗଷ୍ଟ ମାସ ଆମ ଦେଶ ପାଇଁ ଏକ ଉତ୍ସବର ମାସ, ଗର୍ବ ଗୌରବର ମାସ। ଏହି ଅଗଷ୍ଟ ମାସରେ ଆମ ଦେଶ ତାର ସ୍ୱାଧୀନତା ପାଇଥିଲା। ସେହି ସ୍ୱାଧୀନତା ପାଇବା ପାଇଁ ଅନେକ ବର୍ଷ ଧରି ଏହି ମାଟିର ଅନେକ ବୀରପୁତ୍ର, ଅନେକ ବୀରାଙ୍ଗନା ପୁତ୍ରୀମାନେ ନିଜ ଜୀବନକୁ ବଳି ଦେଇଥିଲେ, ନିଜର ଅନେକ ସୁଖକୁ ତ୍ୟାଗ କରିଥିଲେ, ସାହସ ଦେଖାଇଥିଲେ, ଆଉ ଇଂରେଜ ସରକାର ସାମ୍ନାରେ ମୁଣ୍ଡ ଲୁଆଇ ନଥିଲେ। ସେମାନେ ଲଢ଼ିଥିଲେ, ନିଜ ଜୀବନ ମଧ୍ୟ ଦେବାରେ ସେମାନେ ପଛଘୁଞ୍ଚା ଦେଇନଥିଲେ। ସେହି ବୀର ବୀରାଙ୍ଗନାମାନଙ୍କ ପାଇଁ ହିଁ ଆଜି ଆମେ ଏହି ସ୍ୱାଧୀନ ଭାରତରେ ସ୍ୱତନ୍ତ୍ରତାର ନିଶ୍ୱାସ ନେଇପାରୁଛୁ।

ଯୁବବନ୍ଧୁ, ଆଗାମୀ ସପ୍ତାହରେ ଆସୁଛି ଆମ ଦେଶର ସ୍ୱାଧୀନତା ଦିବସ। ସେହି ସ୍ୱାଧୀନତା ଦିବସ କେବଳ ଗୋଟିଏ ଦିନର ଇତିହାସ ନୁହେଁ, ସେହି ସ୍ୱାଧୀନତା ପାଇଁ ଅନେକ ବୀର ବୀରାଙ୍ଗନାମାନେ ନିଜର ବଳିଦାନ ଦେଇଛନ୍ତି, ନିଜ ଜୀବନକୁ ଆହୁତି ଦେଇ ଆମକୁ ଏହି ସ୍ୱାଧୀନତାର ସ୍ୱାଦ ଚଖାଇଛନ୍ତି। ତେବେ ଆସନ୍ତୁ ଏହି ଦେଶର ସେହି ମହିୟସୀ ବୀରାଙ୍ଗନା ମହିଳାମାନଙ୍କୁ ମନେ ପକାଇବା। ଆଜିର ମନୋରଞ୍ଜନୀ ସନ୍ଧ୍ୟାରେ ଆମ ଦେଶର କିଛି ବୀରାଙ୍ଗନା ମହିଳାମାନଙ୍କ ସମ୍ପର୍କରେ ଜାଣିବା। ମାନବ ଇତିହାସର ସବୁଠାରୁ ରକ୍ତାକ୍ତ ଓ ରୋମାଞ୍ଚକର ସ୍ୱାଧୀନତା ମହାସଂଗ୍ରାମ ମଧ୍ୟରେ ଭାରତୀୟ ନାରୀମାନଙ୍କର ଅବଦାନ ଏକ ସ୍ୱର୍ଣ୍ଣିମ ଅଗ୍ନିଗର୍ଭା ଅଧ୍ୟାୟ ଭାବରେ ଲିପିବଦ୍ଧ ହୋଇ ରହିଛି। ଏହି ସଂଗ୍ରାମ କେବଳ କେତେଜଣ ନେତାଙ୍କର ରାଜନୈତିକ ଆନ୍ଦୋଳନ ନଥିଲା, ଏହା ଥିଲା କୋଟି କୋଟି ନାରୀଙ୍କର ନିଜ ସୁଖ, ସ୍ୱାଚ୍ଛନ୍ଦ୍ୟ, ପରିବାର ଏବଂ ଜୀବନକୁ ବଳିଦାନ ଦେବାର ଏକ ଅଦ୍ଭୁତପୂର୍ବ ଆତ୍ମ ଉତ୍ସର୍ଗ। ଶତାବ୍ଦୀ ଶତାବ୍ଦୀ ଧରି ସାମାଜିକ କଟକଣା, ପରଦା ପ୍ରଥା ଏବଂ ଗୃହର ଚାରିକାନ୍ଥ ଭିତରେ ବାନ୍ଧି ହୋଇ ରହିଥିବା ଭାରତର ନାରୀଶକ୍ତି ଯେତେବେଳେ ବ୍ରିଟିଶ ସାମ୍ରାଜ୍ୟବାଦର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲା, ସେତେବେଳେ ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା। ସେମାନଙ୍କର ସେହି ଶାଢ଼ିକାନି ତଳେ ଲୁଚି ରହିଥିବା ଶାନ୍ତ କୋମଳତା କ୍ଷଣକ ମଧ୍ୟରେ ପାଲଟି ଯାଇଥିଲା କାଳୀଙ୍କର ରୁଦ୍ର ରୂପ, ପରିଣତ କରିଥିଲା ଦେଶ ମାତୃକାର ମୁକ୍ତି ପାଇଁ ନିଜର ରକ୍ତ ବିଛାଇ ଦେଇଥିବା ସେହି ବୀରାଙ୍ଗନାମାନଙ୍କୁ।

ସେହି ବୀରାଙ୍ଗନାମାନଙ୍କ ବିପ୍ଳବର ସୂତ୍ରପାତ ହୋଇଥିଲା 1857 ମସିହାର ମହାସଂଗ୍ରାମରୁ। ଯେତେବେଳେ ଇଂରେଜ ଶାସକଙ୍କ ଶୋଷଣରେ ସମଗ୍ର ଦେଶ ଜଳୁଥିଲା, ସେତେବେଳେ ଝାନ୍ସୀର ଅନ୍ତଃପୁରରୁ ବାହାରି ଆସିଥିଲେ 23 ବର୍ଷିଆ ତରୁଣୀ ରାଣୀ ଲକ୍ଷ୍ମୀବାଇ। ନିଜ ପୃଷ୍ଠଭାଗରେ ନିଜ ନବଜନ୍ମିତ ଶିଶୁକୁ କପଡ଼ାରେ ବାନ୍ଧି ରଖିଥିଲା ସେହି ମା। ହେଲେ ହାତରେ ଧରିଥିଲେ ଖଣ୍ଡା, ଦୁଇ ହାତରେ ଦୁଇଟି ଖଣ୍ଡା ଧରି ଅଶ୍ୱପୃଷ୍ଠରେ ବସି ବିଜୁଳି ବେଗରେ ଶତ୍ରୁ ବାହିନୀ ଉପରେ ପ୍ରହାର କରିଥିଲେ ରାଣୀ ଲକ୍ଷ୍ମୀବାଇ। ଏହି ଦୃଶ୍ୟ ସେହି ସମୟରେ ବ୍ରିଟିଶ ସେନାପତିଙ୍କ ସ୍ୱପ୍ନକୁ ବ୍ୟାଘାତ କରିଥିଲା। ତାଙ୍କ ମନରେ ଆଣିଥିଲା ଏକ ଏମିତି ଡର, ମୁଁ ମୋର ଝାନ୍ସୀ ଦେବି ନାହିଁ। ସେହି ଗୋଟିଏ ସିଂହ ଗର୍ଜନ ଇଂରେଜ ସରକାରଙ୍କୁ ଥରହର କରିଦେଇଥିଲା ସେହି ସମୟରେ। ସେହିପରି ଅବଧର ବେଗମ ହଜରତ ମହଲ ଇଂରେଜଙ୍କ ଆଗରେ ଆତ୍ମସମର୍ପଣ ନକରି ଜଙ୍ଗଲରେ ରହି ଯୁଦ୍ଧର ପରିଚାଳନା କରୁଥିଲେ, ଆଉ ମଣିପୁରର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ମାତ୍ର 16 ବର୍ଷର ଆଦିବାସୀ କିଶୋରୀ ଥିଲେ ରାଣୀ ଗାଇଡିନ୍ ଲିଉ। ବ୍ରିଟିଶଙ୍କ ବେଆଇନ କରନୀତି ବିରୋଧରେ ସେ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧର ଘୋଷଣା। ତାଙ୍କ ସାହସରେ ଭୟଭୀତ ହୋଇ ଇଂରେଜ ସରକାର ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା, କିନ୍ତୁ ତାଙ୍କ ବିପ୍ଳବର ବାର୍ତ୍ତାକୁ ସ୍ତବ୍ଧ କରିପାରିନଥିଲା। ଇତିହାସର ପୃଷ୍ଠା ଓଲଟାଇବା ସହ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟାଗ୍ରହର ମନ୍ତ୍ର ଆମ ଦେଶକୁ ସ୍ୱାଧୀନତା ଦିଗରେ ଆଗକୁ ବଢ଼ାଉଥିଲା, ସେହି ସମୟରେ ମହିଳାମାନେ ମଧ୍ୟ ସଂଗ୍ରାମର ସମ୍ମୁଖ ଭାଗକୁ ଚାଲି ଆସିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଏବଂ ସବିନୟ ଅବଜ୍ଞା ଆନ୍ଦୋଳନ ସମୟରେ ନାରୀମାନେ ଘରର ଚୁଲା ଛାଡ଼ି ମାଇଲ ମାଇଲ ବାଟ ପଦଯାତ୍ରା କରୁଥିଲେ। ଭାରତର କୋକିଳ ଇଣ୍ଡିଆନ ନାଇଟେଙ୍ଗଲ ସରୋଜିନୀ ନାଇଡୁଙ୍କ ନେତୃତ୍ୱରେ ଲବଣ କାରଖାନା ଅଭିଯାନ ସେହି ସମୟରେ ବ୍ରିଟିଶ ପୋଲିସର ନିଷ୍ଠୁର ଲାଠିଚାର୍ଜରେ ଶହ ଶହ ସଂଗ୍ରାମୀଙ୍କ ମୁଣ୍ଡ ଫଟାଇ ଦେଇଥିଲା, ରକ୍ତ ବୁହାଇଥିଲା, କିନ୍ତୁ ନାରୀମାନଙ୍କ ସାହସକୁ ଭାଙ୍ଗି ପାରିନଥିଲା। ପଛକୁ ହଟିନଥିଲେ ସେ ସମୟରେ ନାରୀମାନେ। ସେହିପରି କସ୍ତୁରବା ଗାନ୍ଧୀ, କମଳା ନେହେରୁ, ସ୍ୱରୂପ ରାଣୀ ଏବଂ ଓଡ଼ିଶାର ରମାଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ, କୁନ୍ତଳା କୁମାରୀ ସାବତଙ୍କ ପରି ମହିୟସୀ ମହିଳାମାନେ ଗାଁ ଗାଁ ବୁଲି ନାରୀଶକ୍ତିକୁ ଜାଗ୍ରତ କରିଥିଲେ। ସେମାନେ ବିଦେଶୀ ବସ୍ତ୍ରକୁ ଦାହ କରୁଥିଲେ, ମଦ ଦୋକାନ ସାମ୍ନାରେ ଧାରଣା ଦେଉଥିଲେ ଏବଂ ଚରଖାରେ ସୂତା କାଟି ଆନ୍ଦୋଳନକୁ ପ୍ରତ୍ୟେକ ଭାରତୀୟ ଗୃହର ଏକ ଅଂଶ ବନାଇ ଦେଇଥିଲେ ଆମ ଭାରତର ସେହି ବୀରାଙ୍ଗନା ନାରୀମାନେ।

ଅବସ୍ଥାରେ ଶତ୍ରୁ ହାତରେ ଧରା ନ ଦେବା ପାଇଁ ସେ ହସି ହସି ସାଇନାଇଡ୍ ପିଇ ଶହୀଦ ହୋଇଯାଇଥିଲେ ସେ ସମୟରେ। ସେହିପରି କଳ୍ପନା ଦତ୍ତ ଗୁପ୍ତ ବୋମା ତିଆରି ଓ କ୍ରାନ୍ତିକାରୀଙ୍କୁ ଅସ୍ତ୍ର ଯୋଗାଇ ଦେବାରେ ନିଜ ଜୀବନ ବାଜି ଲଗାଇ ଦେଇଥିଲେ। ସୁନୀତି ଚୌଧୁରୀ ଓ ବୀଣା ଦାସଙ୍କ ପରି କିଶୋରୀମାନେ ସିଧାସଳଖ ବ୍ରିଟିଶ ଜିଲ୍ଲାପାଳ ଓ ରାଜ୍ୟପାଳଙ୍କୁ ଗୁଳି ଚାଳନା କରି ନିଜର ନିର୍ଭୀକତାର ପ୍ରମାଣ ଦେଇଥିଲେ।

1942 ମସିହାର ଭାରତ ଛାଡ଼ ଆନ୍ଦୋଳନ ବେଳେ ଯେତେବେଳେ ବ୍ରିଟିଶ ସରକାର ଗୋଟିଏ ରାତିରେ ଗାନ୍ଧିଜୀଙ୍କ ସମେତ ଦେଶର ସବୁ ପ୍ରମୁଖ ପୁରୁଷ ନେତାଙ୍କୁ ଜେଲ୍ରେ ଭରିଦେଇଥିଲେ, ସେତେବେଳେ ଦେଶ ମୁରବିହୀନ ହୋଇପଡ଼ିଥିଲା। ସେହି ଅନ୍ଧକାରମୟ ମୁହୂର୍ତ୍ତରେ 1942 ମସିହା ଆନ୍ଦୋଳନର ସିଂହ ଭାବରେ ଜଣାଶୁଣା ଅରୁଣା ଆସଫ ଅଲ୍ଲି ବମ୍ବେର ଗୋଆଲିୟର ଟ୍ୟାଙ୍କ ମଇଦାନରେ ବ୍ରିଟିଶ ପୋଲିସର ନଜରକୁ ଏଡ଼ାଇ ଜାତୀୟ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ଏହି ସମୟରେ ଅନ୍ୟ ପଟରୀ ଉଷା ମେହେତା ଗୁପ୍ତ ଭାବରେ ସିକ୍ରେଟ କଂଗ୍ରେସ ରେଡିଓ ଚଲାଇ ଗୋଇନ୍ଦା ବିଭାଗକୁ ବାଟବଣା କରି ସମଗ୍ର ଦେଶକୁ ଆନ୍ଦୋଳନର ଖବର ପହଞ୍ଚାଉଥିଲେ। ଓଡ଼ିଶାର କୋରାପୁଟ, ଯାଜପୁର ଓ ଭଦ୍ରକରେ ମଧ୍ୟ ହଜାର ହଜାର ମହିଳା ଲାଠି ଓ ଗୁଳିକୁ ପାଛୋଟି ନେଇଥିଲେ। ସେହି ଆନ୍ଦୋଳନ ସମୟରେ ମେଦିନୀପୁରର 73 ବର୍ଷିଆ ବୃଦ୍ଧା ମାତଙ୍ଗିନୀ ହାଜାରୀ ହାତରେ ପତାକା ଧରି ବ୍ରିଟିଶଙ୍କ ଗୁଳିକୁ ଛାତିରେ ଖାଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଧରାଶାୟୀ ହୋଇ ମଧ୍ୟ ଗାଇ ଚାଲିଥିଲେ, ବନ୍ଦେ ମାତରମ୍, ବନ୍ଦେ ମାତରମ୍।

ଏହି ନାରୀ ସଂଗ୍ରାମର ସବୁଠାରୁ ଚରମ ଓ ଗୌରବମୟ ପରିଣତି ଦେଖିବାକୁ ମିଳିଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ। ନେତାଜୀ ନାରୀ ଶକ୍ତିର ଅସୀମ ସାମର୍ଥ୍ୟକୁ ଉପଲବ୍ଧି କରିଥିଲେ ଆଉ କ୍ୟାପ୍ଟେନ୍ ଲକ୍ଷ୍ମୀ ସହଗଲଙ୍କ ନେତୃତ୍ୱରେ ଗଠନ କରିଥିଲେ ରାଣୀ ଝାନ୍ସୀ ରେଜିମେଣ୍ଟ। ଏହା ସାରା ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ମହିଳା ଯୁଦ୍ଧ ବାହିନୀ ଥିଲା। ଭାରତର ସାଧାରଣ ଝିଅମାନେ ସୈନିକ ପୋଷାକ ପିନ୍ଧି ହାତରେ ରାଇଫଲ ଧରି ମିଆଁମାର ଓ ଆସାମର ସୀମାନ୍ତରେ ଶତ୍ରୁ ସେନା ସହ ମୁହାଁମୁହିଁ ଲଢ଼ାଇ କରିଥିଲେ। ସେମାନଙ୍କ ରକ୍ତ ଝାଳ ଓ ଆତ୍ମବଳିଦାନ ସାମ୍ରାଜ୍ୟବାଦର ଶେଷ କେଳି ପ୍ରସାଦକୁ ଭାଙ୍ଗି ଚୁର୍ମାର କରିଦେଇଥିଲା। ପରବର୍ତ୍ତୀ ସମୟରେ ସୁଚିତା କ୍ରିପାଳିନୀ ଓ ରାଜକୁମାର ଅମୃତ କୌରଙ୍କ ପରି ନେତ୍ରୀମାନଙ୍କ ନେତୃତ୍ୱରେ ଏହି ସଂଗ୍ରାମକୁ ସାମାଜିକ ସଂସ୍କାର ସହ ଯୋଡ଼ି ସ୍ୱାଧୀନ ଭାରତର ସମ୍ବିଧାନରେ ନାରୀମାନଙ୍କୁ ସମାନ ଅଧିକାର ଦେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏହି ନାରୀମାନେ। ଏହି ମହିୟସୀ ବୀରାଙ୍ଗନାମାନଙ୍କ ଅପ୍ରତିରୋଧ ସାହସ ଓ ଅବିସ୍ମରଣୀୟ ତ୍ୟାଗ ଭାରତୀୟ ଜାତିର ଚେତନାରେ ଓ ଏହି ଭାରତୀୟ ସ୍ୱାଧୀନତାର ଇତିହାସରେ ସଦା ସର୍ବଦା ଜ୍ୱଳନ୍ତ ପ୍ରେରଣାର ଶିଖା ହୋଇ ଜଳୁଥିବ ଆଉ ଏମାନଙ୍କର ଏହି ତ୍ୟାଗ ଅବିସ୍ମରଣୀୟ ହୋଇ ରହିଥିବ।

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାରୀ ଶକ୍ତିର ଅବଦାନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱର୍ଣ୍ଣିମ ଅଧ୍ୟାୟ। ବିଶେଷ କରି ରମାଦେବୀ, ମାଳତୀ ଚୌଧୁରୀ ଓ ସରଳା ଦେବୀଙ୍କ ପରି ମହିଆସୀ ମହିଳାମାନେ କେବଳ ରାଜନୈତିକ ସଂଗ୍ରାମରେ ଭାଗ ନେଇନଥିଲେ, ବରଂ ସାମାଜିକ କୁସଂସ୍କାର, ଅସ୍ପୃଶ୍ୟତା ଏବଂ ନାରୀ ନିର୍ଯାତନା ବିରୋଧରେ ଲଢ଼େଇ କରି ଆନ୍ଦୋଳନକୁ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଞ୍ଚାଇଥିଲେ ଏମାନେ। ରମାଦେବୀ ଥିଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଏବଂ ସାମାଜିକ କ୍ରାନ୍ତିର ମୁଖ୍ୟ ପ୍ରେରଣାଦାତ୍ରୀ। ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ସେ ନିଜର ସବୁ ସୁଖ ତ୍ୟାଗ କରି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ଆପଣେଇ ନେଇଥିଲେ। 1930 ଲବଣ ସତ୍ୟାଗ୍ରହ ସମୟରେ ସେ ଓଡ଼ିଶାର ମହିଳାମାନଙ୍କୁ ସଂଗଠିତ କରି କୁଜଙ୍ଗ, ଇଞ୍ଚୁଡ଼ି ଆଦି ସ୍ଥାନରେ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ଗାନ୍ଧିଜୀଙ୍କ ହରିଜନ ସେବା, ମୌଳିକ ଶିକ୍ଷା ଏବଂ ଗ୍ରାମ ସ୍ୱରାଜ୍ୟ ଅଭିଯାନରେ ସେ ଓଡ଼ିଶାରେ ସବୁଠାରୁ ଆଗରେ ଥିଲେ। ପରବର୍ତ୍ତୀ ସମୟରେ କୋରାପୁଟର ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ବିକାଶ ପାଇଁ ସେ ଗୋପବନ୍ଧୁ ଚୌଧୁରୀଙ୍କ ସହ ମିଶି ବାରି ଆଶ୍ରମ ପ୍ରତିଷ୍ଠା କରିଥିଲେ। 1942 ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ କାରାଗାର ବରଣ କରିଥିଲେ ଏବଂ ସ୍ୱାଧୀନତା ପରେ ଭୂଦାନ ଆନ୍ଦୋଳନ ଓ ଗୋପବନ୍ଧୁ ସେବା ସଦନ ମାଧ୍ୟମରେ ଦେଶ ସେବା ଜାରି ରଖିଥିଲେ।

ସେହିପରି ମାଳତୀ ଚୌଧୁରୀ ଥିଲେ ସମାଜବାଦୀ ଚିନ୍ତାଧାରା ଓ ଅଗ୍ନିଗର୍ଭା କ୍ରାନ୍ତିର ସଙ୍କେତ। ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରିବା ପରେ ସେ ଓଡ଼ିଶାକୁ ନିଜର କର୍ମଭୂମି ବନାଇ ନେଇଥିଲେ। 1934 ମସିହାରେ ସେ ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟ କର୍ମୀ ସଂଘ ପ୍ରତିଷ୍ଠା କରି ଗରିବ କୃଷକ ମୂଲିଆ ଏବଂ ପ୍ରଜାମଣ୍ଡଳ ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ। ଗାନ୍ଧିଜୀ ତାଙ୍କର ସେହି ଅଦମ୍ୟ ସାହସ ଓ ଶକ୍ତି ପାଇଁ ତାଙ୍କୁ ଆଦରରେ ତୋଫାନୀ ବୋଲି ଡାକୁଥିଲେ। ଭାରତ ଛାଡ଼ ଆନ୍ଦୋଳନରେ ସେ ଗୁପ୍ତ ଭାବରେ ଭାଗ ନେଇ ସଂଗ୍ରାମୀମାନଙ୍କୁ ସଂଗଠିତ କରିଥିଲେ। ସ୍ୱାଧୀନତା ପରେ ଅନୁଗୁଳଠାରେ ବାଜିରାଉତ ଛାତ୍ରାବାସ ପ୍ରତିଷ୍ଠା କରି ସେ ଶୋଷିତ ପୀଡ଼ିତ ଏବଂ ଆଦିବାସୀ ଶିଶୁମାନଙ୍କ ଶିକ୍ଷା ଓ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।

ସେହିମାନଙ୍କ ପରି ସାରଳା ଦେବୀ ଥିଲେ ଓଡ଼ିଶାର ପ୍ରଥମ ନାରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ଅଗ୍ରଣୀ ସାହିତ୍ୟିକା। 1921 ମସିହାରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ସେ ପ୍ରଭାବିତ ହୋଇ ଅସହଯୋଗ ଆନ୍ଦୋଳନରେ ଛାସ ଦେଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ଯିଏ ସ୍ୱାଧୀନତା ସଂଗ୍ରାମ ପାଇଁ ଜେଲ୍ଦଣ୍ଡ ଭୋଗିଥିଲେ। ସେ କେବଳ ରାଜନୈତିକ ସଭାସମିତିରେ ଭାଷଣ ଦେଉନଥିଲେ, ବରଂ ନିଜର ଲେଖନୀ ମାଧ୍ୟମରେ ନାରୀ ସ୍ୱାଧୀନତା, ସାମାଜିକ ସଂସ୍କାର ଏବଂ ଜାତୀୟତାବାଦର ଜାଗରଣ ସୃଷ୍ଟି କରିଥିଲେ। ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟିକା ଭାବେ ସେ ବିଧାନସଭାରେ ନାରୀ ଓ ଶିଶୁମାନଙ୍କ ଅଧିକାର ପାଇଁ ଅନେକ ଆଇନଗତ ସଂସ୍କାର ଆଣିଥିଲେ।

ଏହି ମହିଆସୀ ମହିଳାମାନଙ୍କ ଅପ୍ରତିରୋଧ ସାହସ, ତ୍ୟାଗ ଏବଂ ନେତୃତ୍ୱ ଓଡ଼ିଶାର ମହିଳାମାନଙ୍କୁ ପରଦା ପ୍ରଥାରୁ ବାହାର କରି ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ପ୍ରେରଣା ଯୋଗାଇଥିଲା। ସେମାନଙ୍କର ଏହି ମହାନ ଅବଦାନ ଭାରତର ସ୍ୱାଧୀନତା ଇତିହାସରେ ଏବଂ ଓଡ଼ିଶାବାସୀଙ୍କ ହୃଦୟରେ ସଦା ସର୍ବଦା ଅମର ହୋଇ ରହିବ।

ତେବେ ଯୁବବନ୍ଧୁ, ଆଜି ତ ସମୟ ହୋଇଗଲାଣି ଆପଣମାନଙ୍କଠାରୁ ବିଦାୟ ନେବାର, ଏହି ମନୋରଞ୍ଜନ ସନ୍ଧ୍ୟାକୁ ଏଠାରେ ବିରାମ ଦେବାର। ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କ ମନକୁ ନିଶ୍ଚୟ ଛୁଇଁପାରିଥିବ। ତେବେ ଏହି କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଜରିଆରେ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ, ମାର୍କ

ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛୁ 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ମନୋରଞ୍ଜନୀ ସନ୍ଧ୍ୟାରେ କିଛି ନୂଆ ତଥ୍ୟ ସୂଚନା ହଉ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳିକୁ ବିଦାୟ ଦିଅନ୍ତୁ ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ। ରହିଲି, ନମସ୍କାର।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10ରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଜୟ କୁମାର ପାଣିଗ୍ରାହୀ, ସସ୍ମିତା ମହାନ୍ତି, ଶ୍ୱେତାଲିନା ପଣ୍ଡା ଓ ବିରଞ୍ଚି ନାରାୟଣ ଢାଲି। ଚେତନା ଚିନ୍ତନ ସକାଳ 6:30। ସକାଳ 6:35 ଶ୍ରୀମଦ୍ ଭାଗବତ। ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ସକାଳ 7:30 ପ୍ରଚାର କରିବୁ ଶ୍ରୀରାମଚରିତ ମାନସ। ଚାଷର କଥା ସକାଳ 7:40। ସକାଳ 7:45 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲମ ଓ ସୁରମା ରାଉତ। ସକାଳ 8:30 ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ଅରବିନ୍ଦ ମୁଦୁଲି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସ ପ୍ରଚାର କରିବୁ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଏତୋଟି ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ବିଭୁଦେନ୍ଦ୍ର ଦାସ, ସୁଜାତା ମହାପାତ୍ର, ସୁବୀର କୁମାର ଦାସ, ଗୀତାରାଣୀ ଦାସ, ସୁରେନ୍ଦ୍ରନାଥ ସାହୁ ଏବଂ ମାଳିନା ମିଶ୍ର। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ସାହିତ୍ୟାନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଯୁବା ଶକ୍ତି ଓ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏହି ଦୁଇଟି କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କାର୍ଯ୍ୟକ୍ରମ ଚାଷବାସ। 8:00 ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ସଂସଦ ସମୀକ୍ଷା। ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ 8:15। ଶିଳ୍ପୀମାନେ ହେଲେ ଶଙ୍କର ପ୍ରସାଦ ଦତ୍ତ ଓ ସୁନୀତି ବେହେରା। 8:30 ସ୍ପୋର୍ଟସ୍ କେନ୍। 9:15 ସ୍ପଟ୍ଲାଇଟ୍। 9:30 ପବ୍ଲିକ୍ ସ୍ପିକ୍। 10:00 ସଂସଦରେ ପ୍ରଶ୍ନକାଳୀନ ଅଧିବେଶନ ରେକର୍ଡିଂ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ୍ଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିବେ ରାଗ ମଲକନୋସ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ମୁଣ୍ଡାରୀ ଗୀତ ପରିବେଷଣ କରିଥିଲେ ଦୀନବନ୍ଧୁ ମୁଣ୍ଡା ଓ ସାଥୀ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବଡ ବହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: ଆର୍ବିଆଇ କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ କରନ୍ତୁ ପିଏମ୍ ସୂର୍ଯ୍ୟ ଘର ଡଟ୍ ଜିଓଭି ଡଟ୍ ଆଇଏନ୍ ରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ତିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ ଓ ଏକତାର ନୂତନ ତରଙ୍ଗ ସୃଷ୍ଟି କରେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସମେତ 16 ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗର ପରିବାର ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2 ଲକ୍ଷରୁ ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ଭାରତ ଛାଡ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ପର୍ଯ୍ୟନ୍ତ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୂହିକ ସଂକଳ୍ପ ନେବା ଲାଗି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150 ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତିରଙ୍ଗା 140 ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ହର୍ ଘର୍ ତିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 1942

0: ଅଗଷ୍ଟ ମାସ 9 ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକା ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବାର ଶିକ୍ଷା ଦେଇଥାଏ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ, ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଅନୁଷ୍ଠାନ ଓ ପୁରପଲ୍ଲୀରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି ଜାତୀୟ ପର୍ବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ସାରା ଦେଶ ଦେଶ ପ୍ରେମରେ ପ୍ଲାବିତ ହୋଇଯିବ। ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ବଳିଦାନ ଦେଇଥିବା ସ୍ୱତନ୍ତ୍ର ସେନାନୀଙ୍କୁ ଦେଶ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ମଧ୍ୟ କରିବ। ସବୁ ସଂଘର୍ଷ ଆନ୍ଦୋଳନ ତଥା ବିପ୍ଳବର କିଛି ପ୍ରତୀକ ଥାଏ, ଯାହା ସଂଗ୍ରାମୀଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇଥାଏ। ଆଜି ପୁଣି ଥରେ ସାରା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ହର୍ ଘର୍ ତିରଙ୍ଗା, ଘରେ ଘରେ ତିରଙ୍ଗାର ଆୟୋଜନ ଆଜି କରାଯାଉଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଷ୍ଟିକ୍ର ବ୍ୟବହାର ନ କରିବା ସହିତ ପରିବେଶ ଅନୁକୂଳ ତ୍ରିରଙ୍ଗା ଉତ୍ସବ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ ସହ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ଉପରେ ହର୍ ଘର୍ ତିରଙ୍ଗା ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାର ଆଗଲପୁର ବ୍ଲକରେ ଆୟୋଜିତ ତିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଏକ ବିଶାଳ ତ୍ରିରଙ୍ଗା ରାଲି ସହ ବନ୍ଦେ ମାତରମ୍ ଗାନକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଏହି ବୀର ସେନାନୀମାନଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ସ୍ରୋତ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନର ଡାକରାରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅମାପ ଶକ୍ତି ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟମାନଙ୍କ ଅତୁଟ ସଂକଳ୍ପକୁ ଏହା ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବା ସହ ଦେଶର ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କେନ୍ଦ୍ରାପଡ଼ା ତିନିମୁହାଣୀ ଗାନ୍ଧି ସ୍କୃତି ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର, ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ପଦଯାତ୍ରାର ସ୍କୃତିଚାରଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଏହି ନିଯୁକ୍ତିମେଳାର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇ ୟୁ ଏବଂ ପିଏମ୍ଏୱାଇ 2.0 ଅଧୀନରେ 1,25,00,000 ଉର୍ଦ୍ଧ୍ୱ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକ ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ହାଇକୋର୍ଟର 2 ଜଣ ବିଚାରପତିଙ୍କ ବଦଳିକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି। ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜରାଟ ହାଇକୋର୍ଟକୁ ଏବଂ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼

ହାଇକୋର୍ଟକୁ ବଦଳି ପାଇଁ କଲେଜିୟମ୍ ସୁପାରିଶ କରିଛନ୍ତି। ନୟାଗଡ଼ଠାରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଛ ସହର ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସର୍କେ ଚିତ୍ରକୋଣ୍ଡା ବ୍ଲକ ଗସ୍ତ କରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଚିତ୍ରକୋଣ୍ଡା ବ୍ଲକର ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ଅନ୍ଲାଇନ୍ ଦସ୍ତାବିଜ୍ ଦାଖଲ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକ ସ୍ୱଚ୍ଛ ସମ୍ପୂର୍ଣ୍ଣ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜନଜାତି ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଆଦିବାସୀ ସମାଜର ସ୍ୱାଭିମାନ ଅଧିକାର ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମାଡ଼କାମି ମଙ୍ଗୁ ଖିଲୋ ପ୍ରମୁଖ ଯୋଗଦେଇ ଜନଜାତିମାନଙ୍କ ଅଧିକାର ସାମ୍ବିଧାନିକ ସୁବିଧା ଓ ସ୍ଥାୟୀ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିବାରୁ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ତିହିଡ଼ି ବ୍ଲକର ବାର ବିଲଣା ବାରସର ପଞ୍ଚାୟତ ସମେତ ଚାନ୍ଦବାଲି ଭଦ୍ରକ ବାସୁଦେବପୁର ଭଣ୍ଡାରୀପୋଖରୀ ଏବଂ ଧାମନଗର ଆଦି 6 ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ ଓ ଏକତାର ନୂତନ ତରଙ୍ଗ ସୃଷ୍ଟି କରେ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସମେତ 16 ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗର ପରିବାର ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2 ଲକ୍ଷରୁ ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମ୍ବାଦ ଶେଷ ହେଲା।

1936ରେ ଆସିଥିବା ଚଳଚ୍ଚିତ୍ର ଜନ୍ମଭୂମି ଏହା ହିନ୍ଦୀ ସିନେମା ଇତିହାସର ପ୍ରଥମ ଦେଶଭକ୍ତି ଭିତ୍ତିକ ଚଳଚ୍ଚିତ୍ର ବୋଲି କୁହାଯାଏ। ଏଥିରେ ଥିବା ଗୀତ ଜୟ ଜୟ ଜନନୀ ଜନ୍ମଭୂମି ମାତା ସେ ସମୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ଏହାକୁ ଲେଖିଥିଲେ ଯମୁନା ସ୍ୱରୂପ କାଶ୍ୟପ। ଏହା ସହିତ ଥିଲା ସେବା କେ ହମ୍ ବ୍ରତଧାରୀ ଗୀତଟି, ଯାହା ସ୍ୱାଧୀନତା ସଂଗ୍ରାମୀଙ୍କୁ ବେଶୀ ଆକୃଷ୍ଟ କରିଥିଲା। ଉଣେଇଶହ 1940 ମସିହାରେ ମୁକ୍ତିଲାଭ କରିଥିଲା ବନ୍ଧନ ଚଳଚ୍ଚିତ୍ର। କବି ପ୍ରଦୀପ ଏଥିରେ ଏକ ଗୀତ ଲେଖିଥିଲେ, ଚଲ ଚଲ ରେ ନୌଜବାନ ଚଲୋ ସଙ୍ଗ ଚଲେ ହମ୍। ସେହି ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଉତ୍ସାହ ସଞ୍ଚାର କରିବାରେ ଏହା ଏକ ପ୍ରେରକ ଶକ୍ତି ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଏହି ଗୀତର ଏପରି ପ୍ରଭାବ ଥିଲା ଯେ 1944 ମସିହାରେ ଫିଲ୍ମିସ୍ତାନ ଚଲ ଚଲ ରେ ନୌଜବାନ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲା। 1941 ମସିହାରେ ସୋହରାବ ମୋଦି ନିର୍ମାଣ କରିଥିଲେ ଚଳଚ୍ଚିତ୍ର ସିକନ୍ଦର। ଏଥିରେ ପଣ୍ଡିତ ସୁଦର୍ଶନ ଲେଖିଥିବା ଗୀତ ଜିତେ ଦେଶ ହମାରା ଭାରତ ହେ ଘରବାର ହମାରା ଭାରତ ହେ ସଂସାର ହମାରା ସେତେବେଳେ ଦେଶପ୍ରେମୀମାନଙ୍କ କଣ୍ଠସ୍ଥ ହୋଇଥିଲା। ବମ୍ବେ ଟକିଜ୍‌ର ଆଉ ଏକ ଚଳଚ୍ଚିତ୍ର କିସ୍ମତ ପାଇଁ ମଧ୍ୟ ଏକ କାଳଜୟୀ ଗୀତ ରଚନା କରିଥିଲେ କବି ପ୍ରଦୀପ। ଅମୀର ବାଈ କର୍ଣ୍ଣାଟକୀ ଏବଂ ଖାନ୍ ମସ୍ତାନା ଗାଇଥିବା ଏହି ଗୀତଟି ବ୍ରିଟିଶ ସରକାରଙ୍କୁ ମଧ୍ୟ ଭୟଭୀତ କରିଦେଇଥିଲା। ଭାରତ ଛାଡ଼ ଆନ୍ଦୋଳନ ବେଳେ 1943 ମସିହାରେ ଆସିଥିବା ଏହି ଗୀତ ଦେଶର ଗଳିକନ୍ଦିରେ ଶୁଣିବାକୁ ମିଳିଲା। ଗୀତଟି ଥିଲା ଆଜ୍ ହିମାଲୟ କି ଚୋଟି ସେ ହମ୍ନେ ଲଲକାରା ହେ ଦୂର ହଟୋ ଏ ଦୁନିଆ ୱାଲୋ ହିନ୍ଦୁସ୍ତାନ ହମାରା ହେ। ବ୍ରିଟିଶ ସରକାର କବି ପ୍ରଦୀପଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ ବି ଏହା ବିଶ୍ୱଯୁଦ୍ଧରେ ବ୍ରିଟିଶମାନଙ୍କୁ ସହଯୋଗ କରିବା ଲାଗି ବାର୍ତ୍ତା କହି ଖସି ଆସିଥିଲେ କବି। ତେବେ ଅସଲରେ ସେ ଯେଉଁଠାରେ ଏହି ଭାବ ପହଞ୍ଚାଇବାକୁ ଚାହୁଁଥିଲେ ସେଠାରେ, ଅର୍ଥାତ୍ ଦେଶର ସଂଗ୍ରାମୀଙ୍କ ପାଖରେ ଏହା ପହଞ୍ଚି ସାରିଥିଲା। ଉଣେଇଶହ 1946 ମସିହାରେ ଆସିଥିଲା ଚଳଚ୍ଚିତ୍ର ହମ୍ ଜୋଲି। ଏଥିରେ ନୂର ଜହାଙ୍କ କଣ୍ଠରେ ଥିବା ଏହି ଗୀତରେ ସ୍ୱାଧୀନତାର ପଦଧ୍ୱନି ଯେପରି ଶୁଣାଯାଇଥିଲା, ସ୍ୱାଧୀନତାର ସଂକଳ୍ପ ଆହୁରି ମଜବୁତ ହେବାରେ ଲାଗିଥିଲା। ଗୀତଟି ଥିଲା ୟେ ଦେଶ ହମାରା ପ୍ୟାରା ହିନ୍ଦୁସ୍ତାନ ଜହାଁ ସେ ନ୍ୟାରା। ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ଆଜିଠାରୁ ଆରମ୍ଭ ହୋଇଛି ହର୍ ଘର୍ ତିରଙ୍ଗା ଅଭିଯାନ। ତିରଙ୍ଗା ଏ ଦେଶର ସମ୍ମାନ, ପ୍ରତ୍ୟେକ ନାଗରିକ ତିରଙ୍ଗାର ସମ୍ମାନ କରିବା ଲାଗି ପ୍ରତିବଦ୍ଧ ରହିବା ଜରୁରୀ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପରିବେଶ ଅନୁକୂଳ ତ୍ରିରଙ୍ଗା ଉତ୍ସବ ଲାଗି କଲେ ନିବେଦନ। ଭୁବନେଶ୍ୱରଠାରେ ଆଇବାକାଲି ନିଯୁକ୍ତି ମେଳାଥି ନୂଆ କରି ଚାକିରି ପାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ। ଭାରତ ଛାଡ଼ ଆନ୍ଦୋଳନକେ ସୁର୍ତା କରିକରି ଆଜି ପାଳନ କରାଯାଉଛେ ଅଗଷ୍ଟ କ୍ରାନ୍ତି ଦିବସ। ଆଉ ଲଘୁଚାପର ପ୍ରଭାବଥି ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବା ବୋଲି 11ଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ତ୍ରିରଙ୍ଗା 140 କୋଟି ଭାରତୀୟଙ୍କର ସ୍ୱାଭିମାନ ଆଉ ଗୌରବର ପ୍ରତୀକାୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରନ ଆଜି ରାଜ୍ୟସ୍ତରୀୟ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିକରି ମୁଖ୍ୟମନ୍ତ୍ରୀ କହିଛନ୍ତି 1942 ଅଗଷ୍ଟ ମାସ 9 ତାରିଖ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନର ମୂଲ ହୋଇଥିବାର ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକେ ନୂଆ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକାର କେଶରୀ ରଙ୍ଗ ସାହସ ଆଉ ତ୍ୟାଗ, ଧୋପ ରଙ୍ଗ ଶାନ୍ତି ଆଉ ସତ୍ୟ, ଶାଗୁଆ ରଙ୍ଗ ସମୃଦ୍ଧି ଆଉ ଅଶୋକ ଚକ୍ର ସବୁବେଳେ କର୍ତ୍ତବ୍ୟ ପଥଥି ଆଗ୍କେ ଚାଲିବାର ଶିକ୍ଷା ଦେସି। ତ୍ରିରଙ୍ଗା ଫି ନାଗରିକଙ୍କର ମନ ଭିତରେ ଦେଶପ୍ରେମ ସ୍ୱାଭିମାନ ଆଉ ଏକତାର ନୂଆ ରଙ୍ଗ ଭରିଛେ। ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନଥି ମୂଲ ହୋଇଥିବାର ଏହି ଅଭିଯାନ ସାରା ଦେଶ ଗୋଟିଏ ଗଣ ଆନ୍ଦୋଳନଥି ବଦଲିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 9-17 ତାରିଖ ତକ ରାଜ୍ୟର ଫି ଘର ଅନୁଷ୍ଠାନ ଆଉ ଗାଁ ନୁ ସହର ତକ ସବୁ ଜାଗାନ ତ୍ରିରଙ୍ଗା ପତାକା ଉଡ଼େଇକରି ଏହି ଜାତୀୟ ପର୍ବକେ ସଫଲ କରିବା ଲାଗି ମୁଖ୍ୟମନ୍ତ୍ରୀ ସମକୁ ଆହ୍ୱାନ ଦେଇଛନ୍।
1: ଦେଶର ହିତ ପାଇଁ ଏ ରାଷ୍ଟ୍ର ନିର୍ମାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କର ଯୋଉ ଆହ୍ୱାନ ଅଛି 2047 ବିକଶିତ ଭାରତ ଗଠନ କରିବା ପାଇଁ, ତାହାର ନେତୃତ୍ୱ କିଏ ନେବ? ଜେନ୍ଜି ନେବ, ଯୁବଶକ୍ତି ନେବ? ବିଦେଶୀ ଶକ୍ତି ଦ୍ୱାରା କିଛି ଲୋକ ପ୍ରଭାବିତ ହେଇପାରନ୍ତି ସୀମିତ ସମୟ ପାଇଁ। ତେଣୁ ନିଶ୍ଚିତ ଭାବରେ ମୋର ଜେନ୍ଜି ଏବଂ ଯୁବଶକ୍ତିଙ୍କୁ ଆହ୍ୱାନ ଯେ ସେମାନେ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହେଇକରି ସେମାନେ କାମ କରନ୍ତୁ ଏବଂ ସେମାନଙ୍କ ହାତରେ ଭାରତର ଭବିଷ୍ୟତକୁ ଏକ ବିଶ୍ୱଗୁରୁର ରୂପ ଦେବାରେ ଏବଂ ପ୍ରଧାନମନ୍ତ୍ରୀଜୀଙ୍କର ଯୋଉ ବିକଶିତ ଭାରତ ବନେଇବାରେ ବହୁତ ଭୂମିକା ନେବା ପାଇଁ ଆଗେଇ ଆସନ୍ତୁ। ଏହି ମୋର ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ମୋର ପରାମର୍ଶ ହେବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ବିକଶିତ ଭାରତ 2047 ସଂକଳ୍ପଥି ଓଡ଼ିଶାର ଭୂମିକା ସବୁନୁ ନିର୍ଣ୍ଣାୟକ ହେବା। ରାଜ୍ୟର ଚାଷୀ, ଶ୍ରମିକ, ଯୁବବର୍ଗ, ସ୍ୱାବଲମ୍ବୀ ମହିଳାଙ୍କର ଅବଦାନ ଲାଗି ଓଡ଼ିଶା ଦେଶର ଆର୍ଥିକ ଆଉ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ହେବା। ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାଥି ନିୟୋଜିତ ଥିବାର ବୀର ସୈନିକ ଆଉ ପୁଲିସ କର୍ମଚାରୀମାନଙ୍କର ପରିବାରବର୍ଗଙ୍କୁ ଗୌରବର ସହିତ ସମ୍ମାନିତ କରବାର୍କେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକ ପରାମର୍ଶ ଦେଇଛନ୍। ପରିବେଶ ଅନୁକୂଳ ତ୍ରିରଙ୍ଗା ଉତ୍ସବ ପାଳନ ଲାଗି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍। ଏହି ଅବସରରେ ପ୍ଲାଷ୍ଟିକ ପତାକା ବଦଲା କପଡ଼ା ତିଆରି ତ୍ରିରଙ୍ଗା ପତାକା ଘରେ ଘରେ ଉଡ଼ାବାର୍କେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆହ୍ୱାନ ଦେଇଛନ୍। ଏହି ଅବସରରେ ଆୟୋଜିତ ପଦଯାତ୍ରାଥି ଛାତ୍ରଛାତ୍ରୀ ଆଉ ବହୁତ ଅନ୍ତର୍ଜାତୀୟ ଖେଳାଳି ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛେ। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆନୁ ଗୋଟିଏ ଶୋଭାଯାତ୍ରା ସମ୍ବଲପୁର ସହରର ମୁଖ୍ୟ ରାସ୍ତା ଦେଇକରି ଜେଲ୍ ଛକ୍ନ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀ ଆଉ ସାଧାରଣ ଲୋକେ ଯୋଗ ଦେଇକରି ପଦଯାତ୍ରାଥି ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଥି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପଦଯାତ୍ରାଥି ସାମିଲ ହୋଇଥିଲେ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇକରି କହିଛନ୍,
2: ହର ଘର ତ୍ରିରଙ୍ଗା ସହିତ ସାରା ଭାରତ ବର୍ଷକୁ ଯୋଡ଼ିବାର ଯୋଉ ସଂକଳ୍ପ ରଖିଛନ୍ତି ସେ ସଂକଳ୍ପ ସମ୍ବଲପୁର ମାଟି ସାକାର କରିଛି। ଆଗାମୀ ପିଢି ଯୋଉ ପ୍ରକାର ଉତ୍ସାହ ସହିତ ଝିପି ଝିପି ବର୍ଷାରେ ନିଜକୁ ଭିଜି ଭିଜି ସେମାନେ ତ୍ରିରଙ୍ଗା ସହିତ ଆଜି ନଗର ପରିକ୍ରମା କରିଛନ୍ତି। ଜିଲ୍ଲା ପ୍ରଶାସନ ତା ସହିତ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଧରିକି ସମଗ୍ର ସମ୍ବଲପୁରବାସୀ ଉତ୍ସାହର ସହିତ ଏ ତ୍ରିରଙ୍ଗା ଯାତ୍ରା ସଫଳ କରିଛନ୍ତି।
0: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ନ ଆଜି ଗୋଟିଏ ବିଶାଳ ତ୍ରିରଙ୍ଗା ର୍ୟାଲିର ଆୟୋଜନ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏଥି ଯୋଗ ଦେଇକରି ଦେଶଭକ୍ତିର ଭାବନାଥି ଲୋକର ଉତ୍ସାହକେ ପ୍ରଶଂସା କରିଥିଲେ। ଭୁବନେଶ୍ୱର ମଞ୍ଚେଶ୍ୱରନ ଥିବା ରେଲ୍ ଅଡିଟୋରିୟମ୍ନ ଆଇବାକାଲି ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ବିଭାଗଥି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ଲାଗି ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନବନିଯୁକ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ।

0: ରାଇଜେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଥି କେନ୍ସି ପ୍ରକାରର ଜଟିଳତା ନାଇଁନ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ପଞ୍ଜୀକରଣ ପ୍ରକ୍ରିୟା ଏବା 31 ତାରିଖ ତକ ଚାଲବା, ଦରକାର ହେଲେ ଇ ସମୟକେ ଆଉ ଏତକା ବଢ଼ାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଜମି ପଟା ଆର୍ଓଆର୍ ଦାଖଲ ଉତ୍ରୁ 2 ଦିନ ଭିତରେ ପ୍ରମାଣପତ୍ର ଦିଆଯିବା, ଜରୁରୀ କାଗଜପତ୍ର ଦାଖଲ କରିକିରି ଭାଗ ଚାଷୀମାନେ ପଞ୍ଜୀକରଣ କରିପାରିବେ। ସରକାର ସବୁ ଚାଷୀମାନଙ୍କ ନୁ ଧାନ ଘିନ୍ବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
1: କୌଣସି ଜଟିଳତା ତା ଭିତରେ ନାହିଁ। ଆମର 9 ତାରିଖ ସୁଦ୍ଧା 9/8/2026 ସୁଦ୍ଧା 5,093 ଫାର୍ମର୍ସ ତାଙ୍କର ରେଜିଷ୍ଟ୍ରେସନ କରିସାରିଲେଣି। ତା ଭିତରୁ ଏଗ୍ରିଷ୍ଟାକ୍ ଆଇଡି ଥିବା ମାନେ ଏଗ୍ରିକଲଚର ଆଇଡି ଥିବା 3,108 ଜଣ ଫାର୍ମର୍ସ ରେଜିଷ୍ଟ୍ରେସନ କରିଛନ୍ତି। ଆମେ ଏଇ ଏଗ୍ରିଷ୍ଟାକ୍ ଆଇଡିଟା କମ୍ପଲସରି କରିନାହୁଁ, ମାନେ ଏଟା ନ କରିଥିଲେ ବି ଜଣେ ରେଜିଷ୍ଟ୍ରେସନ କରିପାରିବେ। ତେଣୁ କୌଣସି ପ୍ରକାର ଅସୁବିଧା ନାହିଁ। ଭାଗ ଚାଷୀମାନେ ମଧ୍ୟ ଆସିକି ରେଜିଷ୍ଟ୍ରେସନ ତାଙ୍କର କରିଛନ୍ତି।
0: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର କାଳଜୟୀ ରଚନା ଓଡ଼ିଆ ଅସ୍ମିତା ଆଉ

0: ସ୍ପନ୍ସର ଆଇଡି ଥିବା 3108 ଜଣ ଫାର୍ମାସ ରେଜିଷ୍ଟ୍ରେସନ କରିଛନ୍ତି। ଆମେ ଏଇ 31ଟା ଆଇଡି ଏଟା କମ୍ପଲସରି କରିନାହୁଁ, ମାନେ ଏଟା ନ କରିଥିଲେ ବି ଜଣେ ରେଜିଷ୍ଟ୍ରେସନ କରିପାରିବ, ତେଣୁ କୌଣସି ପ୍ରକାର ଅସୁବିଧା ନାହିଁ। ଭାଗ ଚାଷୀମାନେ ମଧ୍ୟ ଆସିକି ରେଜିଷ୍ଟ୍ରେସନ ତାଙ୍କର କରିଛନ୍ତି।
1: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର କାଳଜୟୀ ରଚନା ଓଡ଼ିଆ ଅସ୍ମିତା ଆଉ ଜାତୀୟ ଚେତନାର ପ୍ରତୀକାୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଙ୍ଗାଧର ମେହେରଙ୍କର ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିଧାନସଭା ପାଖେ ଥିବା ତାଙ୍କର ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏ ଅବସରରେ ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ବିଧାୟକ ଆଉ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମର ସବୁନୁ ବଡ଼ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଆଜିର ଦିନେ ମୁଲହେଇଥିଲା। ଆଜିର ଆନ୍ଦୋଳନକେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। 1942 ଆଜିର ଦିନେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନ ଡାକରାଥି ସାରା ଦେଶେ ବ୍ରିଟିଶ ସାମ୍ରାଜ୍ୟ ବିରୋଧ ନ ଦେଶବାସୀ ଜୋରଦାର ଉଲଗୁଲାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନଟି ଭାଗ ନେଇଥିବାର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ମୋଦି କହିଛନ୍, ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅସୀମ ସାହସ ଆଉ ତ୍ୟାଗ ଦେଶବାସୀଙ୍କର ମନ ଭିତରେ ଦେଶାତ୍ମବୋଧକ ଭାବନାକେ ଉଜାଗର କରିଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱଥି ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଶର ସ୍ୱାଧୀନତା ସଂଗ୍ରାମକେ ବହୁତ ତାକତ ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ଲାଗି ଭାରତୀୟମାନଙ୍କର ଅତୁଟ ସଂକଳ୍ପକେ ଇଟା ପ୍ରତିଫଳିତ କରସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବାର ସହିତ ଦେଶର ବୀର ସେନାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ କାର୍ଯ୍ୟକ୍ରମମାନ ପାଳନ କରାଯାଉଛି। ଜନଜାତି ଧାତ୍ରୀଙ୍କୁ ସମ୍ମାନ, ଜୀବନ ଆଉ କଲ୍ୟାଣର ସୁରକ୍ଷା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜନଜାତି ଦିବସ। ପୃଥିବୀର ଭିନ୍ ଭିନ୍ ଦେଶର ଜନଜାତି ଲୋକର ଅଧିକାର ଓ ସୁରକ୍ଷା ବାବଦେ ସଚେତନତା ସୃଷ୍ଟି କରବାରକେ ଜାତିସଂଘର ସାଧାରଣ ପରିଷଦର ନିଷ୍ପତ୍ତି ଅନୁସାରେ ଇ ଦିନ ପାଳନ କରାଯାଉଛି। 1982 ଜେନେଭାଠାରେ ଆୟୋଜିତ ଜନଜାତି ଜନସଂଖ୍ୟା ସମ୍ପର୍କିତ ପହିଲା ଜାତିସଂଘ କାର୍ଯ୍ୟକାରିଣୀ ବୈଠକଟି ଏ ଦିବସକେ ସ୍ୱୀକୃତି ଦିଆଯାଇଥିଲା। ଜାତିସଂଘ ତରଫୁ 1994 ଡିସେମ୍ବର ମାସେ ଜନଜାତିମାନଙ୍କର ସୁରକ୍ଷାକେ ପ୍ରାଧାନ୍ୟ ଦେଇକରି ଏ ଦିବସ ପାଳନ ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ଆଉ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ବି ପରମେଶ୍ୱରନ୍ ବୌଦ୍ଧ ଜିଲ୍ଲା ଗସ୍ତଥି ଆସିକରି ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ଶ୍ରୀ ପରମେଶ୍ୱରନ୍ ଜିଲ୍ଲାର ସାଧାରଣ ବଣ୍ଟନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବାର ସହିତ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ନୂଆପଡ଼ା ଜିଲ୍ଲା ତରବୋର୍ଡ଼ର ଜବାହର ନବୋଦୟ ବିଦ୍ୟାଳୟର ସ୍ୱଚ୍ଛତା, ପରିବେଶ, ସୁରକ୍ଷା, ଆଉଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବିରୋଧୀ ସଚେତନତା ଅଭିଯାନ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଆଉ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନାକେ ନେଇକରି ସଚେତନ କରାଇଥିଲେ। ପାଣିପାଗ ଉତ୍ତର ଓଡ଼ିଶା ଆଉ ତାର ପାଖର ଝାଡ଼ଖଣ୍ଡର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବଥି ରାଇଜା ଏବା 14 ତାରିଖ ତକ ବର୍ଷା ସମ୍ଭାବନା ରହିଛେ। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି 11ଟା ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ବାକି ସବୁ ଜିଲ୍ଲାନ ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ଆଇବା 12 ତାରିଖ ଆଡ଼େ ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପରିବେଶ ଅନୁକୂଳ ତ୍ରିରଙ୍ଗା ଉତ୍ସବ ଲାଗି କଲେ ନିବେଦନ। ଭୁବନେଶ୍ୱରଠାରେ ଆଇବାକାଲି ନିଯୁକ୍ତି ମେଳାଥି ନୂଆକରି ଚାକିରି ପାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ। ଭାରତ ଛାଡ଼ ଆନ୍ଦୋଳନକେ ସୁର୍ତା କରିକରି ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ଆଉ ଲଘୁଚାପ ପ୍ରଭାବତି ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବା ବୋଲି 11ଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୋସେସ ହେଲା। ଜୁହାର।

ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ହର୍ ଘର୍ ତିରଙ୍ଗା ଅଭିଯାନର ଅଂଶସ୍ୱରୂପ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ଶ୍ରୀ ବିଜୟପୁରମ୍ ସ୍ଥିତ ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ଡକ୍ଟର ବିଆର୍ ଆମ୍ବେଦକର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଅଡିଟୋରିୟମ୍ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତିରଙ୍ଗା କନ୍ସର୍ଟ ଅନ୍ ବନ୍ଦେ ମାତରମ୍ରେ ଯୋଗ ଦେଇଥିଲେ। ଶ୍ରୀ ରାଧାକୃଷ୍ଣନ୍ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରହିଥିବା ସ୍ୱର୍ଣ୍ଣିମମୟ ଐତିହ୍ୟର ସ୍କରଣ କରିଥିଲେ। ସେ କହିଛନ୍ତି ଏହି ଦ୍ୱୀପପୁଞ୍ଜରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା। ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ସେମାନେ ଅକଳ୍ପନୀୟ ଯନ୍ତ୍ରଣା ଭୋଗ କରିଥିଲେ। ସେଲୁଲାର ଜେଲ୍ର ଉଲ୍ଲେଖନୀୟ ଐତିହ୍ୟ ବର୍ଷ୍ଣନା କରି ଶ୍ରୀ ରାଧାକୃଷ୍ଣନ୍ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ଅବଦାନକୁ ମନେ ପକାଇଥିଲେ। ସେ ମଧ୍ୟ 1943 ଡିସେମ୍ବର 30 ତାରିଖ ଐତିହାସିକ ଦିବସର ସ୍କୃତିଚାରଣ କରି କହିଥିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହିଦିନ ପୋର୍ଟ ବ୍ଲେୟାର୍ଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ବନ୍ଦେ ମାତରମ୍ ଜୟଗାନ ସମ୍ପର୍କରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶବାସୀଙ୍କ

ରେ ଜାତୀୟତାବାଦ ଏବଂ ଏକତାର ମନୋଭାବ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଭାରତର ବିବିଧତା ମଧ୍ୟରେ ଏକତାର ପ୍ରତୀକ ବୋଲି ସେ ବର୍ଷନା କରିଛନ୍ତି। ଶ୍ରୀ ରାଧାକୃଷ୍ଣନ ଆଣ୍ଡାମାନ ନିକୋବରକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଗତକାଲି ସେ ସେଲୁଲାର ଜେଲ୍ ଜାତୀୟ ସ୍କାରକୀ ପରିଦର୍ଶନ କରି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀ ଆଗ୍ରହ ଏବଂ ଉତ୍ସାହ ସହକାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୁହିକ ସଂକଳ୍ପ ନେବା ଲାଗି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୁଡୁଚେରୀ ମୁରୁଗା ଥିଏଟର ସିଗ୍ନାଲ୍ଠାରେ ହର୍ଘ ତିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଉପରାଜ୍ୟପାଳ କେ କୈଳାସନାଥନ, ଗୃହମନ୍ତ୍ରୀ ଏ ନମ ଶିବାୟମ୍ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଜିଏନ୍ଏସ୍ ରାଜଶେଖରନ୍ ଏବଂ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ର୍ୟାଲିରେ ସଂଖ୍ୟାଧିକ ଲୋକ ଜାତୀୟ ପତାକା ଧରି ଯାତ୍ରା କରିଥିଲେ। ପୂର୍ବରୁ ଶ୍ରୀ ଶାହା ପୁଡୁଚେରୀସ୍ଥିତ ଗୋରିମେଦୁ ପୁଲିସ୍ ଟ୍ରେନିଂ ସ୍କୁଲ୍ରେ ଆୟୋଜିତ ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେଇ କହିଛନ୍ତି, ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି, ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି। ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀ ପୁଲିସ୍ 5000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ 18ତମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇୟୁ ଏବଂ ପିଏମ୍ଏୱାଇ 2.0 ଅଧୀନରେ 1,25,00,000 ଉର୍ଦ୍ଧ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଉର୍ଦ୍ଧ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାୟ 1,00,000,000 ବାସଗୃହ ମହିଳାଙ୍କ ନାମରେ ମଞ୍ଜୁର ହୋଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ଜମ୍ମୁ ଓ କାଶ୍ମୀର ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକୁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ 2,03,000 ଉର୍ଦ୍ଧ ଗୃହ ମହିଳାଙ୍କୁ ପ୍ରଦାନ କରାଯାଇଛି। ସେହିପରି 16,600 ଉର୍ଦ୍ଧ ବାସଗୃହ ବରିଷ୍ଠ ନାଗରିକ, 22,000 ଅନୁସୂଚିତ ଜାତି ହିତାଧିକାରୀ, 14,000 ଉର୍ଦ୍ଧ ଅନୁସୂଚିତ ଜନଜାତି ହିତାଧିକାରୀ ଏବଂ 75,000 ଉର୍ଦ୍ଧ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ମଞ୍ଜୁର କରାଯାଇଛି। ଚୀନ୍ର ପୂର୍ବ ଉପକୂଳରେ ଟାଇଫୁନ୍ ଡଲ୍ଫିନ୍ ସ୍ଥଳଭାଗ ଛୁଇଁଛି, ଫଳରେ ଝେଜିଆଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଚୀନ୍ର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଟାଇଫୁନ୍ ଡଲ୍ଫିନ୍ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସାଂଘାଇର 2 ବିମାନ ବନ୍ଦରରେ 1,300 ଉର୍ଦ୍ଧ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ଚୀନ୍ର ଝେଜିଆଙ୍ଗ, ଫୁଜିଆନ୍, ସାଂଘାଇ, ଜିଆଙ୍ଗସୁ ଆଦି ପ୍ରଦେଶରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟାଇଫୁନ୍ ଉତ୍ତର ପଶ୍ଚିମମୁଖୀ ହୋଇ କ୍ରମଶଃ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଭାରତୀୟ ନୌସେନା ଏବଂ ଆମେରିକା ନୌସେନା ମିଳିତ ଭାବେ ବିସ୍ଫୋରକ ଅସ୍ତ୍ରଶସ୍ତ ନିରୋଧୀ ଅଭ୍ୟାସ 2026 ଆସନ୍ତାକାଲିଠାରୁ 14 ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ନାଭାଲ କମାଣ୍ଡ କୋଚିଠାରେ ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନୌସେନା ମଧ୍ୟରେ ବୈଷୟିକ ସହଯୋଗ ସୁଦୃଢ଼ କରିବା, ବିଶେଷକରି ବିସ୍ଫୋରକ ସାମଗ୍ରୀ ପ୍ରତିହତ କରିବା ଦିଗରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏହି ଅଭ୍ୟାସର ଲକ୍ଷ୍ୟ ରହିଛି। 5 ବ୍ୟାପୀ ହେବାକୁ ଥିବା ଏହି ନୌସେନା ଅଭ୍ୟାସ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ, ଯନ୍ତ୍ରାଂଶ ପ୍ରଦର୍ଶନ ଏବଂ ପରିବେଶ ଭିତ୍ତିକ ଅଭ୍ୟାସ କରାଯିବ। 2005 ଦୁଇ ନୌସେନା ମଧ୍ୟରେ ଏହି ଅଭ୍ୟାସ ଆରମ୍ଭ ହୋଇଛି।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30 ଅଙ୍ଗଦାନ, ଅନ୍ଧବିଶ୍ୱାସ ଦୂରୀକରଣ, ଜୀବନ ରକ୍ଷାକାରୀ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ନୂଆଦିଲ୍ଲୀସ୍ଥିତ ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଏବଂ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 011 23717 1172

0: 2334443423110481 এবং 2371716 নম্বরক ডায়াল করা হব। এ ব্যতীত শ্রোতা মানে 9289094044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্ক এআইআর মাধ্যমে প্রশ্ন পচারি পারিবে। এহা আকাশবাণী গোল্ড চ্যানেল ও অতিরিক্ত ফ্রিকোয়েন্সি গুড়িকরু শোনা যাই পারিব। ଜାପାନର ନାଗାସାକିଠାରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପଣର 81ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ସେଠାକାର ପ୍ରଧାନମନ୍ତ୍ରୀ ସାନାଏ ତାକାଚି ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଦିଗରେ ଆଗେଇବାକୁ ଗୁରୁତ୍ୱାରୋପ କରିଛନ୍ତି। ଜାପାନର ନୀତି ଆଣବିକ ଅସ୍ତ୍ରନିରୋଧୀ ଚୁକ୍ତି ଉପରେ ପର୍ଯ୍ୟବେସିତ। ନାଗାସାକିର ପିସ୍ ପାର୍କଠାରେ ଆଜି ଆୟୋଜିତ ନିରବ ପ୍ରାର୍ଥନା ସମାରୋହରେ 90ଟି ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। 1945 ଅଗଷ୍ଟ 9 ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ନାଗାସାକି ଉପରେ ଫ୍ୟାଟ୍ମ୍ୟାନ୍ ନାମକ ପ୍ଲୁଟୋନିୟମ୍ ଡିଭାଇସ୍ କ୍ଷେପଣ କରିଥିଲା। ଏଥିରେ ପ୍ରାୟ 74,000 ଲୋକ ପ୍ରାଣ ହରାଇଥିଲେ। ଭାରତର ଅସ୍ମିତା ଚଲିଆ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। ହରଘର ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000 ଉର୍ଦ୍ଧ୍ୱ ଆବାସ ହୋଇଛି ମଞ୍ଜୁର। ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କଲା ଟାଇଫୁନ୍ ଡଲ୍ଫିନ୍। ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ରନିରୋଧୀ ଅଭ୍ୟାସ ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚଲିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବାରିପଦାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ଭାସ୍କର ମଢ଼େଇ, ବିଧାୟକ ପ୍ରକାଶ ସୋରେନ, ସନାତନ ବିଜୁଳି, ଭାଦବ ହାଁସ୍ଦା, ସଞ୍ଜଳା ମୁର୍ମୁ ଓ ଜଲେନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି
3: ଏ ବନ୍ୟା ପରିସ୍ଥିତିର ସଠିକ୍ ମୁକାବିଲା ସରକାର କରିଛନ୍ତି ଏବଂ ଆଗାମୀ ଦିନରେ କେମିତି ସମସ୍ୟା ନ ହେବ, ବନ୍ୟା ପରିସ୍ଥିତି ନ ହେବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଯେଉଁ ଯୋଜନା ଭିତରେ 15 ଜିଲ୍ଲାର ଆଜି ଯେଉଁ ବନ୍ୟା ପରିସ୍ଥିତି ଥିଲା ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଭିତରୁ ମୁଁ ଯାହା ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ୟ କଲି, ଏଠି କିଛି କ୍ରପ୍ ଡ୍ୟାମେଜ୍ ହୋଇଛି, ହାଉସ୍ ଡ୍ୟାମେଜ୍ ହୋଇଛି, ତା ସାଙ୍ଗେ ସାଙ୍ଗେ କୋଲାପ୍ସ ବି ହୋଇଛି ଏବଂ ଏ ବ୍ୟବସ୍ଥା ଏଠିକାର ଶିମିଳିପାଳ ଅଭୟାରଣ୍ୟର ପାଣି ଯେଉଁ ତଳକୁ ଆସୁଛି ଏ ଭିତରେ କିଛି କଜୁଏ ଅଛି। ସେ କଜୁଏ ଯଦି ଫାଇଲେବୁଲ୍ ବ୍ରିଜ୍ ହେବ ତାହେଲେ ସେ ଅଞ୍ଚଳରେ ବନ୍ୟା ନ ହେବ। କିଛିଟା ଅଞ୍ଚଳ ଅଛି ଯେଉଁଠି ରାସ୍ତା ବି ୱାସ୍ଆଉଟ୍ ହେଉଛି, ଏ ବିଷୟରେ ବି ଦେଖିବାକୁ ମିଳିଲା। ଆମେ ସରଜମିନ ଦେଖିବୁ ଯେ ଆଗାମୀ ଦିନରେ କ'ଣ ଯୋଜନା କରାଯିବ, ଆମେ ସମସ୍ତେ ଦେଖିଲା ପରେ ଆମେ ବି ଗୋଟେ ରିପୋର୍ଟ ସରକାରଙ୍କ ପାଖରେ ଦେବୁ। ଆଜିକାର ସରକାର ଚିନ୍ତା କରି ଏ ଯୋଜନା ପ୍ରସ୍ତୁତ କରୁଛି।
2: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷର ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମିଳିତ ସହଯୋଗରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିମିଳିପାଳ ଜୈବ ବିବିଧତା ଫଟୋ ପ୍ରତିଯୋଗିତା ଏବଂ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରୁ 100ରୁ ଉର୍ଦ୍ଧ୍ୱ ବନ୍ୟଜୀବୀ ଫଟୋଗ୍ରାଫର ଏଥିରେ ଅଂଶଗ୍ରହଣ କରିଥିଲେ। ବିଶ୍ୱ ବାଘ ଦିବସ ପାଳନ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି
4: 2022 ପରେ ଏବେ ଆମର ଅଲ୍ ଇଣ୍ଡିଆ ଟାଇଗର ଏଷ୍ଟିମେଟ୍ ହେଇଛି, ଆଉ ଯେଉଁଟାକି ଆମର ଆସନ୍ତା ବର୍ଷ ରେଜଲ୍ଟ ଆସିବ। ଆମେ ଭାବୁଛୁ ଗତ ବର୍ଷରୁ ଦୁଗୁଣା ହେବ ଟାଇଗର, ଗତ ବର୍ଷ ଆମର 16ଟା ଦେଖାଇଲେ, ଏଥର ଦୁଗୁଣା ହେବ ମୁଁ ଆଶା କରୁଛି।

0: ତାପରେ ଆମର ଆମ ସିମିଲିପାଲ ଯୋଜନା ଗୋଟେ ନୂଆଟା ଆମେ କମ୍ୟୁନିଟିକୁ ଇନଭଲ୍ଭ କରିକି ଯେଉଁ ଲଞ୍ଚ କରୁଛି ତ ଏ ବର୍ଷ ଆମେ ଇମ୍ପ୍ଲିମେଣ୍ଟ ଆରମ୍ଭ ହେଇଛି ଏ ଦୁଇଟା କମ୍ୟୁନିଟିକୁ ଗୋଟେ ଡାଇରେକ୍ସନରେ କମ୍ୟୁନିଟିକୁ ଇନଭଲ୍ଭ କରିବା ଆଉ ଗୋଟେ ଡାଇରେକ୍ସନ ଆମେ ସାଇଣ୍ଟିଫିକ ପ୍ରୋସେସରେ ଆମେ ଟାଇଗର ଟ୍ରାନ୍ସଲୋକେସନ କରିକି ତାର କନଜରଭେସନ କରୁଛୁ ଆଉ ଖୁସି ଖବର ଥିଲା କି ଜିନତର ବି ଛୁଆ ହେଇଯାଇଛି ତ ଏସବୁଥିରେ ଆମେ ଆମର ଡାଇରେକ୍ସନ ଠିକ୍ ଅଛି ଆମେ ଆଗାମୀ ଦିନରେ ସିମିଲିପାଲକୁ ଏକ ନମ୍ବର ପହଞ୍ଚାଇବାକୁ ଆମେ ଚେଷ୍ଟା କରୁ ଆଉ ଲୋକଙ୍କର ବିଭିନ୍ନ ଏକୋ ଟୁରିଜମ୍ ହେଉ କି ନା ଅନ୍ୟ ଅଲ୍ଟରନେଟ୍ ଲାଇଭଲିହୁଡ୍ ହେଉ ତା ଉପରେ ଆମର ଗୁରୁତ୍ୱ ରହୁଛି।
1: ବାରିପଦା ପୌରପାଳିକାର ତିନି ନମ୍ବର ୱାର୍ଡରେ 48,26,000 ଟଙ୍କା ବ୍ୟୟରେ ନିର୍ମିତ ନୂତନ ରାସ୍ତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ସେହିପରି 25 ନମ୍ବର ଓ 28 ନମ୍ବର ୱାର୍ଡରେ 48,15,000 ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ରାସ୍ତାର ଶିଳାନ୍ୟାସ କରି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଥିଲେ ବାରିପଦା ସହର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ଦିନରେ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବାରିପଦାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଲକ୍ଷ୍ମୀ ପ୍ରସାଦ ସାହୁ ବୈଠକରେ ଯୋଗଦେଇ ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟରେ ନୋଟିସ୍ ପ୍ରସ୍ତୁତ, ନୋଟିସ୍ ବିତରଣ, ଭୋଟରମାନଙ୍କ ଶୁଣାଣି, ଚୂଡ଼ାନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ମାମଲାଗୁଡ଼ିକର ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଦାବି ଓ ଆପତ୍ତିଗୁଡ଼ିକର ଶୀଘ୍ର ନିଷ୍ପତ୍ତି, ସମୟସୀମା ମଧ୍ୟରେ ପୋଷ୍ଟ ଡ୍ରାଫ୍ଟ କାର୍ଯ୍ୟ ସମ୍ପାଦକ ଏବଂ ସଠିକ୍ ସ୍ୱଚ୍ଛ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ଦଉଛନ୍ ସେମାନେ ବି ପାନ୍ ଥିଲା ବେଲେ ନେଇ ଦେବେ, ପାନ୍ ଖଣେ କମିଯିବା, ଜମିର ପାନ୍ କେ ଢିଲି ଦେବେ, ତେବେ ଯାଇକିରି ଖତ ସାର ଦେଲେ କି କୀଟନାଶକ ଦେଲେ ହେଲା ଇ କାମ ଦେବା। ଏଇଟା ତ ଶୁଣିଲୁ ବାବୁ, ଯେ ମୁଇଁ ଆର ଗୋଟେ କଥା କହିବି ବୋଲୁଥିଲି। ଦେଖରେ ବାବୁ, ଇ ପାନର ଦିନେ ବୋଲୁ ସବୁ ପ୍ରକାର ବେମାର ହେଲା, ତୁ ଦେଖୁଛୁ ତ, ପେପର ନେ ପଢୁଛୁ, ଟିଭି ନେ ଦେଖୁଛୁ, ରେଡିଓ ନେ ଫୋନେ ଶୁଣୁଛୁ, ସେ ଅମକ ଗାଁ ରେ ଝାଡା ବାନ୍ତି ହେଲା, ସେ ଅମକ ଗାଁ ରେ ଡାଇରିଆ ହେଲା, ସେ ଅମକ ଗାଁ ରେ ଲୋକ ମରିଗଲେ, ତାର କାରଣ କାଣା ଜାଣିଛୁ? ଇ ଖରାପ ପାନ ଆର ଖରାପ ଖାଦ୍
1: ଦୋଦା। ଖରାପ ପାନ ବୋଇଲୁ ଯେ ତ ଇ ବର୍ଷା ଦିନେ ହେନ୍ତା ପାନ ତ ଖରାପ ହବା ବୋଲୁ, ଯେ କେନ୍ତା କାଣା ତାର ସୁବିଧା କର୍ମା?
0: ତାର ସମାଧାନ ଅଛେ ରେ ବାବୁ। ଦେଖ ରେ ବାବୁ, ବର୍ଷା ଦିନ ଆମର ନାଲ ଭର୍ତ୍ତି ହେଇଯାଇସି, ଆମର ବନ୍ଧ ଭର୍ତ୍ତି ହେଇଯାଇସି, ଆମର ଚୁଆ ଫୁନି ଭର୍ତ୍ତି ହେଇଯାଇସି, ଆର ନଲ ଚୁଆ ଫୁନି ବାବୁ ହେଲା ଭଟାର ପାନ ଫୁନି ଭିତରେ ପଶିକିରି ସେ ଦୂଷିତ ହେଇଯାଇସି। ତାର ବି ଉପାୟ ଅଛି, ଯେନ୍ ପାନ ଫୁନି ଆମେ ବ୍ୟବହାର କରୁ ସେଟା କଥା ନେଇସି, କଥା ହେଲା ରେ ବାବୁ, ଯେତେବେଳେ ପାନ ଆଣୁଛୁ ଘରେ ସେ ପାନ କେ ଫୁଟେଇ କରି ଶୀତଲା କରି ପିଇବା କଥା ହେଲା।
1: ଦୋଦା ଆର ଗୋଟେ କଥା, ତୁ ଛାନି କରି ପିଇବାର କଥା ପାସରି ଗଲୁ,
0: ସେଟା ବି ଗୋଟେ କଥା। ଆର ଦୁଇ ନମ୍ବର କଥା ହେଲା ବାବୁ, ଯେନ୍ଟା ଖୋଲା ମେଲା ଅଛେ ଯେନ୍ ପାନ ଆମେ ବ୍ୟବହାର କରୁଛୁ, ଏବେ ଚୁଆର ପାନ ହେଲା ହେଲା, ଚୁଆର ପାନ ତି ଆମେ ବ୍ଲିଚିଂ ପାଉଡର ପକେଇବାର କଥା। ଆର ତିନ ନମ୍ବର କଥାରେ ବାବୁ, ଯେତେବେଳେ ଆମେ ଚୁଆଟା ହଉ କି ନଲଟା ହଉ ଯେନ୍ଟା ବି ଆଣୁଛୁ, ଏବେ ହେଲୋଜିନ ବଟିକା ମାନେ ମିଳୁଛେ ଆମର ସ୍ୱାସ୍ଥ୍ୟ କେନ୍ଦ୍ର ମନ୍ତ୍ରୀ, ସେ ହେଲୋଜିନ ବଟିକା ମାନେ ଆଣିକରି ଗୋଟେ ଗରିଆ ପାଏନ୍ତି ନେଲେ ଗୋଟେ ବାଲ୍ଟି ପାଏନ୍ତି ଗୋଟେ ହେଲୋଜିନ ବଟିକା ପକେଇବାର କଥା ହେଲା। ଇ ସବୁ ଯଦି ଟିକେ ଟିକେ କଥାରେ ଧ୍ୟାନ ଦେବୁ ରେ ବାବୁ, ତେବେ ଯାଇକିରି ତୋର ଗାଗର ମୁଣ୍ଡ ଭଲ ରହିବା। ଆର ଗୋଟେ କଥାରେ ବାବୁ, ଏଇଟା ତ ପିଇବାର କଥା ଗଲା, ଖାଇବାର କଥା, ତୁ ଯେନ୍ ହାଟକେ ଯାଉଛୁ ଆର ପୋକଡ଼ି ଦୁଇଟା ଧରି ଆଣୁଛୁ ଶୀତଲା ପୋକଡ଼ି, ଯେନ ତେନ ଯେନ୍ ଖାଇ ଖୋଉଛୁ ହେଟାର ନେଇ ଖାଇବାର କଥା। ଦେଖ ରେ ବାବୁ, ଇ ଦିନେ କାହିଁ ହେସି ଇ ମଛି ନାନା ବାଟକେ ବୁଲିଥିବା ବୋଲୁ ସେଟା ଆସି ଆମର ଖାଇବାର ତି ମିଶବା। ତୁ ଦେଖ, କାଲି ପରଦିନ ଶୁଣୁଥିଲି ବାସି ପଖାଳ ଖାଇକରି ତାଙ୍କର ଗାଗର ମୁଣ୍ଡ ନସିଗଲା ହେଲା। ଇ ଦିନିଆ
1: ତପତ
0: ଖାଇବାର କଥା, ଏତକି କଥାକେ ଯଦି ଧ୍ୟାନ ଦେବୁ ରେ ବାବୁ, ତେବେ ଯାଇକରି ତୋର ଗାଗର ମୁଣ୍ଡ ନେଇ ନସେ ନା, ଆର ଝାଡା ବାନ୍ତି ନେଇ ହୁଏ ନା, ଏ ଡାଇରିଆ ଫୁନ୍ ନେଇ ହୁଏ ନା।
1: ଦାଦା ଦେଖ, ତୁମେ କଥାବାର୍ତ୍ତା ହେଲା ଭିତରେ ଆମର ଶିଳ୍ପୀ ମନେ ଖେଟିଲେ ନା?
0: ତ ଶିଳ୍ପୀ ମାନେ କିଏ ଜାଣିଛୁ କି? ଶିଳ୍ପୀ ମାନେ ହଉଛନ୍ ପ୍ରତାପ ଚନ୍ଦ୍ର ଦାସ ଆର ତାଙ୍କର ଦଲବଲ। ତ ଗୀତ ଶୁଣୁ।

0: ବିକୁଛନ୍। ତ ଆଜ୍ଞାକେ ଆଜି ପଚାରିକିରି ବୁଝ୍ମା, ଇ ଉନ୍ନତ ପ୍ରଣାଳୀରେ ଲେମ୍ବୁ ଚାଷ୍ କେନ୍ତା ହେଇପାର୍ବା? ସାହୁ ଆଜ୍ଞା ଜୁହାର।
1: ଜୁହାର
0: ଆଜ୍ଞା, କହନ୍ ଯେ ଆମେ କେନ୍ତା କରି ଉନ୍ନତ ପ୍ରଣାଳୀରେ ଲେମ୍ବୁ ଚାଷ୍ କରିପାର୍ମା?
1: ଦେଖନ୍ତୁ ଆଜ୍ଞା, ଲେମ୍ବୁ ଗୋଟେ ବୈଦ୍ୟର କାମ ଦେବ ଘରେ, ଆଉ କି ଧନୀ କି ଗରିବ ସମସ୍ତଙ୍କର ଲେମ୍ବୁ ଆଦରର ଫଳ। ଏହାକୁ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରାଯାଏ।
0: ଆଜ୍ଞା,
1: ଲେମ୍ବୁ ହିତକାରୀ, ସ୍ୱାଦିଷ୍ଟ ଓ ଔଷଧ ମଧ୍ୟ, ରୋଗ ବି ବିନାଶ କରେ।
0: ଆଜ୍ଞା,
1: ଏହାର ରସରେ ଭିଟାମିନ୍ ଗ ଓ ଧାତବ ଲବଣ ଅଛି ଓ ଲାଭଜନକ ବ୍ୟବସାୟ ମଧ୍ୟ, ତେଣୁ ଆମେ ଲେମ୍ବୁର ଉନ୍ନତ ଚାଷ ସମ୍ବନ୍ଧରେ ଜାଣିବା କଥା।
0: ଆଜ୍ଞା, ଆପଣ ତ ଜାଣିଛନ୍ତି ସବୁ ଚାଷ ଲାଗି ଗୋଟେ ମାଟିର ଆବଶ୍ୟକତା ଅଛି। ଆଜ୍ଞା, ଆମେ ଠିକ୍ ମାଟିରେ ଠିକ୍ ପ୍ରକାର ଚାଷ ନେଇ କଲେ ଆମର ଚାଷଟା ସୁଫଳ ନାଇଁ ମିଳେ। ତ ଲେମ୍ବୁ ଚାଷ ଲାଗି ଆଜ୍ଞା କେନ୍ ପ୍ରକାରର ମାଟି ଦରକାର, ଏ ବିଷୟରେ ଟିକେ କହନ୍ ଆଜ୍ଞା।
1: ଲେମ୍ବୁ ସାଧାରଣତଃ ନିଗିଡ଼ା, ଉର୍ବର, ମଟାଳ, ଦୋରସା, କୃଷ୍ଣ କାର୍ପାସ ମୃତ୍ତିକା ଓ ନଦୀକୂଳିଆ ମାଟି ଉତ୍ତମ ଅଟେ। ମାଟିର ଯେଉଁ ଅମ୍ଳ ଅଂଶ 5.5-7.5 ରହିବା କଥା।
0: ଆଜ୍ଞା, ଏଇଟା କିସମ ମାନେ କେନ୍ତା କେନ୍ତା ଅଛି ଆଜ୍ଞା, ସେ ବିଷୟରେ ଟିକେ କହିଲେ ଭଲ ହେବ ଆଜ୍ଞା।
1: ପ୍ରକୃତରେ ଲେମ୍ବୁ ଯେଉଁ ପତଳା ଚୋପା ଥିବ ଆଉ ଉପରଟା ଟିକେ ଚିକିଣିଆ ଥିବ, ସେଇ ଲେମ୍ବୁଟି
0: ଆଜ୍ଞା
1: ଉତ୍ତମ। ତାର କିସମ ହେଲା କୁଳିଅଣା ଲୋକାଲ, ପ୍ରମାଲିନ, ଟେବିଲ, ନେପାଳୀ ରାଉଣ୍ଡ, ନେପାଳୀ ଓବ୍ଲଙ୍ଗ ଓ ୟୁରେକା।
0: ଆଚ୍ଛା, ଏଇଟା କେନ୍ କେନ୍ ପ୍ରକାର ଚାରା ଲଗାଯାଇଛି ଆଜ୍ଞା, ସେ ବିଷୟରେ ଟିକେ କହନ୍।
1: ଲେମ୍ବୁ ସାଧାରଣତଃ ମଞ୍ଜିରୁ ହୁଏ, କିନ୍ତୁ ଆମେ ଯଦି କଲିମି ଗଛ ଲଗେଇବା ସେ 2-3 ବର୍ଷରେ ଫଳିବ, କିନ୍ତୁ ମଞ୍ଜି ଗଛଟା 5-6 ବର୍ଷରେ ଫଳିବ।
0: ଆଜ୍ଞା,
1: ଲେମ୍ବୁର ଲଗେଇବା ସମୟ ଜୁନ ଜୁଲାଇ, ଆମେ ଜୁନ ମାସରେ ଆମେ ଗାତ ଫଳିଦେବା। ଏଇ ଯେଉଁ ଗାତ ଯେଉଁ ଖୋଳିବା ସେଇଟା 75 ସେମି ମାନେ 3 ଫୁଟ ଗଭୀର, ଚଉଡ଼ା, ପ୍ରସ୍ତ।
0: ଆଜ୍ଞା,
1: ସେହିପରି ଦୂରତା ତାର
0: ଆଜ୍ଞା
1: 6 ମିଟର, 20 ଫୁଟରେ 20 ଫୁଟ ଲାଗିବ। ଏଥିରେ 110 ଗଛ ଲାଗିବ।
0: ଆଜ୍ଞା,
1: ତେଣୁ ଆମେ ଯେତେବେଳେ ଗାତ ଆମେ କରିବା, ସେ ଯେଉଁ ଗାତ ଉପର ମାଟିଟା ଗୋଟା ପଟକୁ ରହିବ, ତଳ ମାଟି ଗୋଟା ପଟକୁ ରହିବ।
0: ଆଜ୍ଞା,
1: ଆଉ ସେଇ ମାଟିରେ ଆମେ ଉଇ ଜାଗା ଯଦି ହେଇଥିବ,
0: ଆଜ୍ଞା,
1: ଗୋଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ଅଛି, ସେଥିରେ ପ୍ରୟୋଗ କରିଦେବା। ତାପରେ କମ୍ପୋଷ୍ଟ ଗୋଟେ ଝୁଡ଼ି କି 2 ଝୁଡ଼ି ଦେଲେ ହେବ, କିନ୍ତୁ ଭଲ ପଙ୍କ ମାଟି ଆମକୁ ଦେବାକୁ ପଡ଼ିବ। ପିଡ଼ିଆ, କିଲେ, ସୁପର ଫସ୍ଫେଟ୍ 400 ଗ୍ରାମ, ଏସବୁ ଦୁଇ ପଟେ ସମାନ ଭାବରେ ଦେଇକି ତାକୁ ମିଶେଇକି ତଳ ମାଟି ଉପରକୁ ଆସିବ, ଉପର ମାଟି ତଳକୁ ପଳେଇବ। ତେଣୁ ଗାତ କାମ ସରିଗଲା। ଗଛରେ ଥିବା ପଲିଥିନ ପୁଣା ଟିକେ ଚିରି ଆମେ ଯେଉଁ ଗାତ କରିଥିବା ଗଛଟି ସେ ମଝିରେ ଲଗେଇବା, ଯେପରି ସିଧା ଭାବରେ ରହିବ। ଲଗେଇଲା ବେଳେ ସେ ଯେଉଁ ମାଟି ଆମେ ହାତରେ ତାକୁ ଦାବି ଦେଇପାରିବା, ଦାବି ଦେଲେ ଗଛଟା ଟିକେ ଷ୍ଟ୍ରଙ୍ଗ ହେଇଯିବ।
0: ଆଜ୍ଞା,
1: ତେଣୁ ଗଛ ମାତ୍ରେ ଆମର ସାର ଦରକାର। ସାର ପ୍ରକୃତରେ ବର୍ଷା ଆରମ୍ଭରେ ଥରେ ଦେବାକୁ ପଡ଼ିବ, ବର୍ଷା ଛାଡ଼ିଗଲା ପରେ ଥରେ ଦେବାକୁ ପଡ଼ିବ।
0: ଆଜ୍ଞା,
1: ବର୍ଷା ଆରମ୍ଭରୁ ଆମେ କମ୍ପୋଷ୍ଟ 1 ଝୁଡ଼ି, ଯବକ୍ଷାରଜାନ ସାର 200 ଗ୍ରାମ, ସୁପର ସାର 100 ଗ୍ରାମ, ପଟାସ ସାର 400 ଗ୍ରାମ ଦେଇ ଗଛ ଚାରିପଟେ ରିଙ୍ଗ କରିକିରି ହାତେ ଛାଡ଼ିକିରି ଆମେ ସେ ସାରଟା ଦେବାକୁ ପଡ଼ିବ। ପୁଣି ମାଟି ଘୋଡ଼େଇ ଦେବାକୁ ପଡ଼ିବ, ତାପରେ ପାଣି ଦେବାକୁ ପଡ଼ିବ।
0: ଆଜ୍ଞା,
1: ସେହିପରି ଆଉ ଥରେ ଯେତେବେଳେ ବର୍ଷା ଆମର ଛାଡ଼ି ଯାଉଛି ଅକ୍ଟୋବର ମାସରେ, ଆମେ ସେତିକି ବେଳେ ପୁଣି ଆଉ ଥରେ ଏଇ ସାର ଯବକ୍ଷାରଜାନ 200 ଗ୍ରାମ, ସୁପର 100 ଗ୍ରାମ, ଆଉ ପଟାସ 400 ଗ୍ରାମ ଦେବାକୁ ପଡ଼ିବ, ହେଲେ ଗଛ ଭଲ ବଢ଼ିବ।
0: ଆଜ୍ଞା,
1: ଏଇ ପ୍ରକାର ଆମେ ଯତ୍ନ ନେଇପାରିବା ସାର ଦେବା।
0: ଆଜ୍ଞା, ଆପଣ ତ ଜାଣିଛନ୍ତି ଆଜ୍ଞା, ସବୁ ଫସଲ ଲାଗି ଆମର ପାଣି ଗୋଟେ ମୁଖ୍ୟ ଜିନିଷ।
1: ଆଜ୍ଞା,
0: ବିନା ପାଣିରେ କିଛି ନେଇ ହେଇପାରେ। ତ ଏଇ ଯେନ୍ ଲେମ୍ବୁ ଚାଷଟି ଆଜ୍ଞା, ଆମର ଜଳସେଚନ ବିଷୟରେ କିଛି କହିଲେ ଆମର ଚାଷୀ ଭାଇମାନେ ଜାଣିପାରନ୍ତି? ଆଜ୍ଞା
1: ଆଜ୍ଞା, 15 ଦିନରେ ଥରେ ଆମକୁ ପାଣି ଦେବାକୁ ପଡ଼ିବ, କିନ୍ତୁ ବତର ଦେଖିକିରି।
0: ଆଜ୍ଞା,
1: ଏଇ ଯେଉଁ ଲେମ୍ବୁରେ ବେଶୀ ପାଣି ଦିଆହେଇପାରିବନି, କିନ୍ତୁ ଏଇ ଯେଉଁ ଲେମ୍ବୁ ଆମେ ଫୁଲ ଫଳ ଯେଉଁ ରହିବା ପାଇଁକା ତାକୁ ଟିକେ ଆମେ ହରମୋନ୍ ସ୍ପ୍ରେ କରିବା।
0: ଆଜ୍ଞା,
1: ସେଥିରେ ମଲ୍ଟିପ୍ଲେକ୍ସ ସାର ଯଦି ଆମେ 400 ଗ୍ରାମ ଦେବା ଆହୁରି ଉତ୍ତମ ହେବ। ଆଉ ଜୈବିକ ସାର, ହାଡ଼ ଗୁଣ୍ଡ, ଶୁଖୁଆ ଗୁଣ୍ଡ, ଆଉ ଯଦି ଏଇ ଯେଉଁ ମଲା ସବୁ କୁକୁଡ଼ା ଆପଣ ଫୋପାଡ଼ି ଦେଉଛନ୍ତି, ନ ଫୋପାଡ଼ି ଗଛ ମୂଳରେ ଦେବେ, ଲେମ୍ବୁ ଗଛ ଅତି ବଢ଼ିଆ ହେବ।
0: ଆଜ୍ଞା, ତ ଆମେ ଗୋଟେ କଥା ଶୁଣିଛୁ ଆଜ୍ଞା, ସାପକେ ମାରିକରି ବି ଲେମ୍ବୁ ଗଛ ଚାରିଆଡ଼େ ଦେଲେ ଭଲ ହେଇଛି ବୋଲି?
1: ହଁ, ସେଇଟା ଜୈବିକ ସାର, ସେଇଟା ମରିଗଲା ପରେ ସେଇଟା ଭଲ କାମ ଦେଉଛି ଆଉ।
0: ଆଜ୍ଞା, ତ ଆପଣ ତ ଜାଣିଛନ୍ ଆଜ୍ଞା, ସବୁ ଫସଲରେ ଗୋଟେ ରୋଗ ପୋକର ସମସ୍ୟା ଅଛି, ଆମର ଲେମ୍ବୁ ଗଛରେ ବି ସେ ସବୁ ସମସ୍ୟା ଅଛି। ତ ଆମର ଚାଷୀ ଭାଇମାନେ ଜାଣିବା ଲାଗି କହନ୍ ଯେ ଆମର ଲେମ୍ବୁ ଗଛରେ କେନ୍ କେନ୍ ପ୍ରକାର ରୋଗ ପୋକର ସମସ୍ୟା ଅଛି, ଆଉ କେନ୍ତା କରି ସେଇଟା ନିରାକରଣ କରାଯାଇପାରିବ? ଆଜ୍ଞା,
1: ଲେମ୍ବୁରେ ଗୋଟେ ଯାଦୁରା ରୋଗ ହେଉଛି, ତାକୁ ଇଂଲିଶରେ କହୁଛନ୍ତି ସାଇଟ୍ରସ୍ କାଙ୍କର।
0: ଆଜ୍ଞା,
1: ଏଥିରେ ଡାଳ ଶୁଖିଯାଏ, ପତ୍ରରେ ବାଦାମୀ ରଙ୍ଗ ହେଉଛି, ଫଳଟା ଯାଦୁରା ହେଇଯିବ, ସେଠି ଲମ୍ବାଳିଆ ହେଇକି ତାର ଯେଉଁ ବଜାରରେ ତାର ମୂଲ୍ୟ କମିଯିବ। ତେଣୁ ଆମେ ଯଦି କପର ଅକ୍ସିକ୍ଲୋରାଇଡ୍ 3 ଗ୍ରାମ କିମ୍ବା ବ୍ଲାଇଟକ୍ସ 3 ଗ୍ରାମ, ତା ସାଥିରେ ପ୍ଲାଣ୍ଟୋମାଇସିନ 1 ଗ୍ରାମ ମିଶେଇକିରି 1 ଲିଟର ପାଣି ଯଦି ସ୍ପ୍ରେ କରିବା, ଏ ରୋଗଟି କମିଯିବ, ଆମର ଲେମ୍ବୁର ଦରଟା ଆମେ ଭଲ ପାଇବା। ତାପରେ ଆଉ ଦ୍ୱିତୀୟ ରୋଗ ହେଲା, ଲେମ୍ବୁ ଗଛ ସାଧାରଣତଃ 15-20 ବର୍ଷ ବଞ୍ଚିବ, ସେଥିରେ ଅଗଗୁରା ତାର ମରିଯାଏ। ଏଇ ଯେଉଁ ମରିବା ଡାଳକୁ ଆମେ ଯଦି ସି କ୍ୟାଚର

0: ମଧ୍ୟରେ କାଣଛାଣ୍ଟିଏ କରିବାକୁ ପଡ଼ିବ। କାଣଛାଣ୍ଟ କରିକିରି ଆମେ ସେଇ ବ୍ଲାଇଟକ୍ସ 3 ଗ୍ରାମ 1 ଲିଟର ପାଣିରେ ଯଦି ସ୍ପ୍ରେ କରିବା ସେଇଟା କମିଯିବ। ତା ବାଦ ଆଉ ଗୋଟେ ବୋଡ଼ୋ ମିକ୍ସଚର ଚୁନ ତୃତୀୟା ଆଉ ପାଣିରେ ସେଇଟା ହାତରେ ତିଆରି କରିକି ଯଦି ସ୍ପ୍ରେ କରେ ବହୁତ ବଢ଼ିଆ କାମ ଦେବ, ଆଉ ନିଶ୍ଚୟ ଅଗମରା ରୋଗଟା କମିଯିବ। ଆଉ ଗୋଟେ ଭାରି ଡେଞ୍ଜର ରୋଗ ହେଉଛି ମୂଳ ସଢ଼ା। ଆମେ ସଦାବେଳେ ଏଇ ଯେଉଁ ଗଛର ମୂଳଟାକୁ ସଫା କରିବା, ତାକୁ ଟିକେ ହଳ ଫଳ କରିକିରି ତାକୁ ପରିଷ୍କାର ରଖିବା। ଗଛ ମୂଳରେ ଆପଣ ଦେଖିଛନ୍ତି ଉଇ ଫୁଇ ଲାଗେ, ତାର ଗୋଟେ ବୋଡ଼ୋ ପେଷ୍ଟ ଆମେ ଦେବା, ତାର ରୋଗ ନିରୋଧକ ଶକ୍ତି ଅଛି। ଗଛ ମୂଳରେ ଯଦି ନିମ ପିଡ଼ିଆ ଦେବା ଏକଦମ ଭଲ କାମ କରିବ, 50-100 ଗ୍ରାମ ଆମେ ଦେଇପାରିବା।
1: ତ ଆଜ୍ଞା ଏବେ କହନ୍ ଯେ ଏଇ ଯେନ୍ କୀରା ମାନେ ଲେମ୍ବୁ ଗଛ କେନ୍ତା କରି କ୍ଷତି ଘଟେଇସନ୍ ଆଜ୍ଞା, ସେ ବିଷୟରେ ଟିକେ କହନ୍ ଆଜ୍ଞା।
0: ମୁଁ ତ ରୋଗ କଥା କହିଲି ଆଜ୍ଞା, ଆଉ ଗଛ ମାତ୍ରେ ରୋଗ ଆଉ ପୋକ ପୋକ ବିଷୟରେ କହିଲେ, ଗୋଟେ ପତ୍ର ଉଙ୍କୁଣି ଗୋଟେ ଗଛରେ ଲାଗେ ଯେଉଁଟାକି ସେ ପତ୍ରରୁ ରସ ଶୋଷି ଦେବ। ତେଣୁ ଆମେ ମନୋକ୍ରୋଟୋଫସ୍ ବୋଲି ଗୋଟେ ଔଷଧ ଅଛି, କିମ୍ବା ମାଲାଥିଅନ୍ ବୋଲି ଗୋଟେ ଔଷଧ ଅଛି, କିମ୍ବା ରୋଗର ବୋଲି ଗୋଟେ ଔଷଧ ଅଛି, ଏ ତିନିଟାରୁ ଗୋଟାଏ 2 ମିଲିଲିଟର 1 ଲିଟର ପାଣିରେ ଯଦି ଆମେ ସ୍ପ୍ରେ କରିବା ଏ ପତ୍ର ଉଙ୍କୁଣି ପୋକ କମିଯିବ
1: ଆଜ୍ଞା।
0: ତାପରେ ଦେଖନ୍ତୁ ଆପଣ ଦେଖିଥିବେ ଲେମ୍ବୁ ଗଛରେ ଗୋଟେ ପ୍ରଜାପତି ଉଡ଼ନ୍ତି
1: ଆଜ୍ଞା,
0: ସେ ଛିଟ ହେଇକି ଥିବ, ଆଉ ସେଥିରେ ଯଦି ଆମେ ଆମର ଗୋଟେ ସେଭିନ ଔଷଧ 3 ଗ୍ରାମ 1 ଲିଟର ପାଣି ଯଦି ସ୍ପ୍ରେ କରିବା ସେ ପ୍ରଜାପତି ଆଉ ଆସିବେନି
1: ଆଜ୍ଞା।
0: ତାପରେ ଆଉ ଗୋଟେ ଏକଦମ ଜଉ ପୋକଟା ଭାରି କ୍ଷତି ଘଟାଏ, ସେ ଗଛକୁ ପତ୍ର ଖାଇକି ତାକୁ ଲଣ୍ଡା କରିଦେବ, ତାକୁ ରୋଗର କିମ୍ବା ମେଟାସିଷ୍ଟ ଏ ଭାରି ଗନ୍ଧ
1: ଆଜ୍ଞା।
0: ଆଉ 2 ମିଲିଲିଟର ଆଉ 1 ଲିଟର ପାଣି ଯଦି ସ୍ପ୍ରେ କରିଦେବା ସେ ଜଉ ପୋକ ଦବି।
1: ତ ଆମେ ଏଇଟା କେନ୍ତା କରି ଆଜ୍ଞା ଯତ୍ନ ରତ୍ନ କଲେ ଏଇ ରୋଗ ଦାଉରୁ ଆମେ ରକ୍ଷା ପାଇପାରମା ଆଜ୍ଞା?
0: ଏଇ ପୋକ ଯେତେବେଳେ ଲାଗିଲା ଆମେ ଦେଖିଦେବା ଯାଇକିରି ସେ ଗଛ ପାଖରେ, ସେ ପୋକଟା ଚାଲୁଥିବ, ଆମେ ଚାହିଁଲେ ହାତରେ ତାକୁ ଧରିକିରି କିରୋସିନରେ ବୁଡ଼େଇକି ମାରିଦେବା
1: ଆଜ୍ଞା,
0: ଆଉ ନହେଲେ ଔଷଧ ନିହାତି ସ୍ପ୍ରେ କରିବାକୁ ପଡ଼ିବ। ଆଉ ଗୋଟେ ହେଉଛି ପତ୍ର ଖାଇଯିବ ଖାଲି
1: ଆଜ୍ଞା,
0: ସେ ଆଉ ଏଇ ଗୋଟେ ସାରା ଗଛଟାକୁ ବିଷ କରିବା ପାଇଁକା ଆମେ ଯଦି କ୍ଲୋରୋପାଇରିଫସ୍ ଗୋଟେ ଔଷଧ ଅଛି 2 ମିଲିଲିଟର 1 ଲିଟର ପାଣିରେ ସ୍ପ୍ରେ କରିବା ସେଇଟା ବି ଭଲ କଣ୍ଟ୍ରୋଲ ହେବ
1: ଆଜ୍ଞା।
0: ଆଉ ଏଇ ଗଛର କ'ଣ ଆମେ ଯତ୍ନ ନେବା, ଦେଖନ୍ତୁ ଗଛ ଯେତେବେଳେ ଗୋଟେ କଲିମି ଗଛ ଆମେ ଆଣିବା
1: ଆଜ୍ଞା,
0: ସେ ଗଛଟି ଧର ତ ଗଛଟି ତ ଗୋଟି କଲିମି ଗଛ ଲାଗେ ସାଧାରଣତଃ, ଏଇ ଗଛ ଯେତେବେଳେ ଥିବ ଛୋଟ ତେଣୁ ଆମେ ଲେମ୍ବୁ କଲେ ଆମେ ନିଶ୍ଚୟ ହଳ କରିବା, ତାକୁ କାଣଛାଣ୍ଟ ଟିକେ କରିବା, ନିହାତି 2 ଫୁଟ 2.5 ଫୁଟ ତାକୁ ଛାଡ଼ିକିରି ତାକୁ ଆମେ ଗଛକୁ ରଖିବାକୁ ପଡ଼ିବ। ଆଉ ଗୋଟେ ବାଡ଼ି ପୋତିଦେଲେ ଗଛଟା ସିଧା ହେବ, ଆଉ ଚାଷ ସୁବିଧା ହୋଇପାରିବ, ଆଉ ଫଳ ତୋଳିଲା ବେଳକୁ ମଧ୍ୟ ଏଇଟା ସୁବିଧା ହୋଇପାରିବ। ଗଛ ମୂଳରେ ଆମେ ଯଦି ପାଣି ଆମର କମ୍ ଅଛି, ଶାଳପତ୍ର ଯଦି ଦେବା ଆଚ୍ଛାଦନ କରିବା, ତାହେଲେ ଆମର ଖର୍ଚ୍ଚ କମିଯିବ
1: ଆଜ୍ଞା।
0: ଦେଖନ୍ତୁ ଲେମ୍ବୁ ଆମେ ଯଦି କରିବା ଯେ ଲାଭ ନ ପାଇବା ଆମର କିଛି ଚାଷ କରି ଲାଭ ନାହିଁ, ତେଣୁ ଲେମ୍ବୁ 3-4 ବର୍ଷରେ ଯେଉଁ ଫଳ ଆସେ, ମୁଁ ତ କହିଛି ଆପଣଙ୍କୁ ହରମୋନ ଆପଣଙ୍କୁ ନିହାତି ସ୍ପ୍ରେ କରିବେ। ସାଧାରଣତଃ ଦେଖିଛୁ ଗୋଟେ ଲେମ୍ବୁ ଏକରକୁ 10,000 ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଲାଭ ଯଦି ଭଲ ଲେମ୍ବୁ ହେଲା ପୁରା ଗଛ ଫୁଲ୍ ହେଇଯିବ ଲେମ୍ବୁ 50,000 ଟଙ୍କା ପାଇବା ଏକରକୁ
1: ଆଜ୍ଞା,
0: ଆପଣ 110 ଗଛ ଲାଗୁଛି
1: ଆଜ୍ଞା,
0: ତେଣୁ ଆପଣ ନିଶ୍ଚୟ।
1: ତ ଆଜ୍ଞା ଯିବା ଆଗରୁ ଆମର ଅଞ୍ଚଳ ଚାଷୀ ଭାଇଙ୍କ ଲାଗି କୁହନ୍ ଆଜ୍ଞା ଲେମ୍ବୁ ଫସଲ ବିଷୟରେ।
0: ଦେଖନ୍ତୁ ଲେମ୍ବୁ ବର୍ତ୍ତମାନ ଗୋଟାକ 2 ଟଙ୍କା ବିକ୍ରି ହେଉଛି, ବେଳେବେଳେ ଏଇଟା 5 ଟଙ୍କା ହେଇଯାଉଛି, ତେଣୁ ଆପଣ ନିହାତି ଯାହାର ନାଳ ପାଖାପାଖି ଜମି ଅଛି ବାଲିଆ ମାଟି, ଆପଣ ଲେମ୍ବୁ କିଛିଟା କରନ୍ତୁ। ନହେଲେ ଆମେ ସଦାବେଳେ କହୁ ନିଜ ଘର ପାଖରେ ଯେଉଁ ଅଳ୍ପ ଜାଗା ଅଛି ଲେମ୍ବୁ ଗୋଟେ 2ଟା ଗଛ ରଖିଲେ ସେଇଟା ଗୋଟେ ଔଷଧ ଭଳିଆ କାମ, ଡାକ୍ତର ଆଉ ଦରକାର ନାହିଁ। ଧରନ୍ତୁ ଆପଣ ଘରକୁ ଗୋଟେ ଭଦ୍ରଲୋକ ଗଲା, ଆପଣ କ'ଣ ଦେବେ? ସାଦା ପାଣି ତ ଦେବେନି, ଟିକେ ଲେମ୍ବୁ ଆଉ ଚିନି ଟିକେ ମିଶେଇକି ଦେବେ, ସେ ଅତିଥି କେତେ ସନ୍ତୁଷ୍ଟ ହେବ କହିଲେ
1: ଆଜ୍ଞା। ତ ଯାହା ହଉ ସାହୁ ଆଜ୍ଞା, ଆଜି ଆପଣ ଆମର ବୈଠକରେ ଆସିକରି ଉନ୍ନତ ପ୍ରଣାଳୀରେ କେନ୍ତା ଲେମ୍ବୁ ଚାଷ ହେଇପାରବା ସେ ବିଷୟରେ କହିଲେ। ତ ଚାଷୀ ଭାଇମାନଙ୍କ ତରଫରୁ, ଆକାଶବାଣୀ ତରଫରୁ, ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ଜୁହାର
2: ଶୁଣିଲି ଦାଦା, ତ ଦୋଦା ସଙ୍ଗେ କଥାବାର୍ତ୍ତା ହେଲା ଭିତରେ ବୋଲୁ ବୈଠକ ଛାଡ଼ିଯିବାର ସମୟ ହେଇଗଲା ନା?
1: ହଁ ହଁ ହଁ, ତ ବାବୁ
2: ହଁ
1: ବୈଠକ ଛାଡ଼ିଯିବାର ଆଗନୁନ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭାଇ ମାନକେ, ମୁଇଁ ଯୁଗେ ଦଦା
2: ଆର୍ ମୁଇଁ ଲେଖୁ ଦଦାର
1: ଜୁହାର।

ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, FM ମାଧ୍ୟମରେ 103 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିଭ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ ଓ ନିହାରିକା ନାୟକ।

0: ଅନ୍ଧାରେ କର୍କଟ ରୋଗର ଲକ୍ଷଣ ନିରାକରଣ ଓ ତାର ପ୍ରତିକାର ବିଷୟରେ ଡାକ୍ତର ପ୍ରତିଭା ରାୟଙ୍କ ସାକ୍ଷାତକାର କରିଥିଲେ ଉପସ୍ଥାପିକା ଦୀପ୍ତି ମୁଣ୍ଡ। ଏହି କାର୍ଯ୍ୟକ୍ରମରୁ ଅନେକ କିଛି ଜାଣିହେଲା, ତେଣୁ ଉପସ୍ଥାପିକା ଏବଂ ଡାକ୍ତର ମହାଶୟଙ୍କୁ ଧନ୍ୟବାଦ। ଏଠାରେ ସେ ଗୋଟିଏ ମତାମତ ଦେଇଛନ୍ତି, ଏହି କାର୍ଯ୍ୟକ୍ରମରେ କେବେ କେମିତି ବିଭିନ୍ନ ରୋଗ ବିଷୟରେ ଛୋଟ ଛୋଟ ନାଟକ ମାଧ୍ୟମରେ ପ୍ରଚାର କରନ୍ତୁ ବୋଲି ସେ ମତାମତ ଦେଇଛନ୍ତି।
1: ଗତ ଶକ୍ତିରୂପା କାର୍ଯ୍ୟକ୍ରମରେ ଆପଣଙ୍କୁ ଯେଉଁ ବିଷୟବସ୍ତୁ ଉପରେ ଆଧାରିତ ସାକ୍ଷାତକାର ଆମେ ପ୍ରଚାର କରିଥିଲୁ ତାହା ଭଲ ଲାଗିଛି, ଏବଂ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଆସିଥିବା ଆମର ଡାକ୍ତର ମହାଶୟଙ୍କୁ ଏବଂ ଉପସ୍ଥାପିକାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଛୋଟିଆ ଛୋଟିଆ ନାଟକ ଏହିସବୁ କାର୍ଯ୍ୟକ୍ରମରେ ପ୍ରଚାର କରନ୍ତୁ ବୋଲି, ଆପଣଙ୍କର ଅନୁରୋଧକୁ ତ ଆମେ ଗ୍ରହଣ କରୁଛୁ, କିନ୍ତୁ ସବୁବେଳେ ସବୁ କାର୍ଯ୍ୟକ୍ରମରେ ଶିକ୍ଷଣୀୟ କ୍ଷୁଦ୍ର ନାଟକ ପ୍ରଚାର କରିବା ସମ୍ଭବପର ହୋଇନଥାଏ, କାହିଁକି ନା ଏଇଥିପାଇଁ ଅନେକ ଗୁଡ଼ିଏ କଳାକାର, ତା ପାଇଁ ପୁଣି ଏକ ଲେଖାର ଆବଶ୍ୟକତା ଅଛି, ଏବଂ ନାଟକ ମଝିରେ ସଙ୍ଗୀତର ଯେଉଁ ସଂଯୋଜନା କରାଯାଏ ତାର ଆବଶ୍ୟକତା ଅଛି। ତେଣୁ ଅନେକ ଲୋକ ହେଲେ ଯାଏଁ ଗୋଟିଏ ଛୋଟିଆ କାର୍ଯ୍ୟକ୍ରମଟିଏ ସୁନ୍ଦର ହୋଇକି ପ୍ରଚାର ହୋଇପାରିଥାଏ। ଆପଣ ତ ଜାଣିଛନ୍ତି ଯେ ବର୍ତ୍ତମାନ ଲୋକବଳର ଅଭାବ ରହିଛି, ସୀମିତ ଲୋକବଳରେ ଯେତିକି କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଆମେ ସେଥିରେ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରୁଛୁ ଯେ ଶ୍ରୋତାଙ୍କୁ କେମିତି ଭଲ ଲାଗିବ ବୋଲି। ତଥାପି ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ, ଆଗକୁ ଆମେ ଚେଷ୍ଟା କରିବୁ। ଧନ୍ୟବାଦ ଆପଣଙ୍କର ସୁନ୍ଦର ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏ ଚିଠି ଲେଖିଛନ୍ତି ମନୋଜ କୁମାର ପଟେଲ, ଡୁମାଲ, ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଗତ ମାସର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଖୁବ୍ ଭଲ ଲାଗିଥିଲା। ଏଥିରେ ଯେଉଁ ଗଳ୍ପ ସ୍ଥାନିତ ହୋଇଥିଲା ସତରେ ବହୁତ ଆକର୍ଷଣୀୟ ଓ ମର୍ମସ୍ପର୍ଶୀ ହୋଇଥିଲା, ତେଣୁ ଉପସ୍ଥାପକ ବିରଞ୍ଚି ମୁଣ୍ଡଙ୍କୁ ଧନ୍ୟବାଦ। ଗତ 24 ତାରିଖ ଶୁକ୍ରବାର ରାତି 7:30 ପ୍ରଚାରିତ ଚାଷବାସ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବର୍ଷା ଦିନରେ ଗୃହପାଳିତ ପଶୁଙ୍କର ଯତ୍ନ, ଏହି କ୍ରମରେ ବିଶେଷଜ୍ଞ ସିଧାସଳଖ ଶ୍ରୋତାମାନଙ୍କ ଉତ୍ତର ଦେଇଥିବାରୁ ଧନ୍ୟବାଦ। ଏବେ ଚାଲିଛି ଧାନ ଚାଷ ସମୟ, ତେଣୁ ଧାନ ଚାଷରେ ନୂତନ କୌଶଳ ବା କେମିତି ଧାନ ଚାଷରେ ରୋଗ ପୋକରୁ ରକ୍ଷା କରାଯାଇପାରିବ ସେ ବିଷୟରେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା ବୋଲି ସେ ଲେଖିଛନ୍ତି।
1: ମନୋଜ ବାବୁ ଆପଣଙ୍କୁ ବହୁତ ଧନ୍ୟବାଦ। ପ୍ରଥମ କଥାଟି ହେଉଛି ଯେ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନରେ ଆମର ଯେଉଁ ଅତିଥି ହୋଇକି ଆସିଥିଲେ ଗାଳ୍ପିକ ଏବଂ କବି ଦୁଇ ଜଣଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ, ଏବଂ ସେହି କାର୍ଯ୍ୟକ୍ରମରେ ଉପସ୍ଥାପନା କରୁଥିବା ବିରଞ୍ଚି ନାରାୟଣ ମୁଣ୍ଡ ମହାଶୟଙ୍କୁ ମଧ୍ୟ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଚାଷବାସ କାର୍ଯ୍ୟକ୍ରମରେ ଯେଉଁ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମଗୁଡ଼ାକ ପ୍ରଚାର କରାଯାଉଛି ସେଥିରେ ଆମେ ଋତୁ ସମ୍ବନ୍ଧୀୟ କିଛି ବିଶେଷ ବିଷୟବସ୍ତୁ ରଖି ତାରି ଉପରେ ବିଶେଷଜ୍ଞମାନଙ୍କୁ ଯୋଗାଯୋଗ କରୁଛୁ। ସେମାନେ ଆସିକି ସିଧାସଳଖ ଆମର ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଶ୍ରୋତା ପ୍ରଶ୍ନର ଉତ୍ତର ପାଇକି ଖୁସି ହେଉଛନ୍ତି, ନିଜେ ଚାଷ କାମରେ ଲଗାଉଛନ୍ତି, ଏଇଥିପାଇଁ ଆମକୁ ଭାରି ଖୁସି ଲାଗୁଛି। ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ, ଆପଣମାନେ ନିୟମିତ ଭାବରେ ସେହି କାର୍ଯ୍ୟକ୍ରମକୁ ଫୋନ୍ କରନ୍ତୁ। ଶେଷରେ ଆପଣ ଲେଖିଛନ୍ତି ଯେ ବର୍ଷା ଦିନରେ ଧାନ ଚାଷରେ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ଆଗାମୀ ଦିନରେ ସମୟ ସୁବିଧା ଦେଖିକି ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିକି ଏହି କାର୍ଯ୍ୟକ୍ରମଟି ପ୍ରଚାର କରିବା ପାଇଁ ଆମେ ବ୍ୟବସ୍ଥା କରିବୁ। ସେ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ମତାମତ ଦିଅନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏ ଚିଠି ଲେଖିଛନ୍ତି କ୍ଷମାସାଗର ସାହୁ, ପାକେଲପଡ଼ା, ମୁଡିଙ୍ଗ, ମଦନପୁର, ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଲେଖିଛନ୍ତି ଆମେ ଶ୍ରୋତାମାନେ ଅନେକ ଦିନରୁ ଅନୁରୋଧ କରି ଆସିଥିଲୁ ବିଭିନ୍ନ କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ ପ୍ରଚାର କରନ୍ତୁ, ଯାହାକି ଏବେ ଚାଷବାସ, ଯୁବବାଣୀ ଏବଂ ଶକ୍ତିରୂପା କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହୋଇଛି, ଯାହାକି ଶୁଣି ଖୁବ୍ ଖୁସି ଲାଗୁଛି। ତେଣୁ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ। ସେ ଆହୁରି ଲେଖିଛନ୍ତି ଆଗରୁ ଗୀତିନାଟ୍ୟ, ଘୋଡ଼ାନାଚ, ଧୁଡ଼ୁକି ଗୀତ ପ୍ରଚାର କରାଯାଉଥିଲା, ତାହା ଏବେ ଆଉ ବାଜିପାରୁନାହିଁ, ଏଥିପ୍ରତି ଟିକେ ଦୃଷ୍ଟି ଦେବେ ଏବଂ ମଝିରେ ମଝିରେ ସପ୍ତାହକୁ ଥରେ ପ୍ରଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି।
1: କ୍ଷମାସାଗର ସାହୁ ମହାଶୟ, ଆପଣମାନଙ୍କର ଅନୁରୋଧ କ୍ରମେ ଆମେ ପ୍ରାୟତଃ ପ୍ରତ୍ୟେକ ବିଭାଗରେ ଗୋଟିଏ ଗୋଟିଏ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ରଖିଛୁ। ଆଶା କରୁଛୁ ଯେ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗୁଥିବ, ଏବଂ ଅନେକ ଦିନ ପରେ ଶ୍ରୋତାଙ୍କର ଅନୁରୋଧକୁ ରଖିବା ପାଇଁ ଆମେ ସଫଳ ହୋଇଛୁ। ଯଦି ବି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ ଲୋକବଳର ଅଭାବ ରହିଛି, ତଥାପି ଆମେ ଶ୍ରୋତାଙ୍କୁ ସମ୍ମାନ ଜଣାଇ ଶ୍ରୋତାଙ୍କର ଅନୁରୋଧ ରକ୍ଷା କରିବା ପାଇଁ ଚେଷ୍ଟା କରୁଛୁ। ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମଗୁଡ଼ାକ ଆଗକୁ ବି ଜାରି ରହିବ, ଆପଣ ସମସ୍ତେ ସହଯୋଗ କରନ୍ତୁ। ଦିଆଯାଉଥିବା ବିଷୟ ଉପରେ ଆପଣ ଷ୍ଟୁଡ଼ିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ଫୋନ୍ ମାଧ୍ୟମରେ ପ୍ରଶ୍ନ ପଚାରନ୍ତୁ,

0: ଆପଣଙ୍କର ଉତ୍ତର ଗ୍ରହଣ କରନ୍ତୁ ଏବଂ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ। ଦ୍ୱିତୀୟ କଥାଟି ହେଲା, ଘୋଡ଼ା ନାଚ ଗୀତ, ସଂକୀର୍ତ୍ତନ, ଦାସକାଠିଆ, ପାଲା ବର୍ତ୍ତମାନ ବି ପ୍ରଚାର ହେଉଛି। ଆମେ ସପ୍ତାହକୁ ଯେଉଁ ତିନି ଦିନ ଲୋକଗୀତର କାର୍ଯ୍ୟକ୍ରମ ରଖିଛୁ ସନ୍ଧ୍ୟା 6:30, ସେହି କାର୍ଯ୍ୟକ୍ରମରେ ଆମେ ଅଦଳ ବଦଳ କରିକି ଏହିସବୁ ଗୀତ ପ୍ରଚାର କରୁଛୁ। ଏହି ଦୁଇ ଦିନ ତଳେ ଆମେ ଘୋଡ଼ା ନାଚ ଗୀତ ପ୍ରଚାର କରିଥିଲୁ ଏବଂ ଏଇଠି ଆପଣଙ୍କୁ ସୂଚନା ଦେଉଛୁ ଯେ ଆମର ଦ୍ୱିତୀୟ ଅଧିବେଶନରେ ମଧ୍ୟ ପ୍ରତ୍ୟେକ ଦିନ ଦିନ 12:00-12:30 ପର୍ଯ୍ୟନ୍ତ ଆମେ ଲୋକଗୀତ, ଆଦିବାସୀ ଗୀତ ଅଦଳ ବଦଳ କରିକି ରଖିଛୁ। ସେହି କାର୍ଯ୍ୟକ୍ରମରେ ସବୁ ପ୍ରକାରର ଗୀତ ପ୍ରଚାର ହେଉଛି, ଆପଣ ନିୟମିତ ଭାବରେ ଶୁଣିଲେ ଜାଣିପାରିବେ। ଗୀତିନାଟ୍ୟ ଗୁଡ଼ାକ ପ୍ରଚାର ହେଉନାହିଁ, ଏହାକୁ ଆମେ ଗ୍ରହଣ କରୁଛୁ, କାରଣ ଗୀତିନାଟ୍ୟ ଗୁଡ଼ାକ ଯେତେବେଳେ ଆମର ବିଶେଷ ଦିନ ବା ପର୍ବପର୍ବାଣି ଆସେ ସେହି ସମୟରେ ପ୍ରଚାର ହୁଏ। ତେଣୁ ଆପଣ ଅପେକ୍ଷା କରନ୍ତୁ, ଆଗକୁ ଆସୁଛି ଦଶହରା। ଦଶହରା ସମୟରେ ଆମେ ନିଶ୍ଚିତ ଭାବରେ ସମସ୍ତ ଗୀତିନାଟ୍ୟ ପ୍ରଚାର କରିବୁ। ଆଶା କରୁଛୁ ଆପଣ ନିୟମିତ ଶୁଣିବେ, ପରବର୍ତ୍ତୀ ସମୟରେ ପୁଣି ଥରେ ଆମକୁ ଚିଠି ଦେବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଆଜିର ଶେଷ ଚିଠି ଲେଖିଛନ୍ତି ଲକ୍ଷ୍ମଣ ଦୁର୍ଗା, କନ୍ଧ ବାନ୍ଦପଲା, ମାଲଗାଁ, ଭବାନୀପାଟଣା ଜିଲ୍ଲା।

0: ପାଣି ଆସେ ସେହି ସମୟରେ ପ୍ରଚାର ହୁଏ। ତେଣୁ ଆପଣ ଅପେକ୍ଷା କରନ୍ତୁ, ଆଗକୁ ଆସୁଛି ଦଶହରା। ଦଶହରା ସମୟରେ ଆମେ ନିଶ୍ଚିତ ଭାବରେ ସମସ୍ତ ଗୀତିନାଟ୍ୟ ପ୍ରଚାର କରିବୁ। ଆଶା କରୁଛୁ ଆପଣ ନିୟମିତ ଶୁଣିବେ, ପରବର୍ତ୍ତୀ ସମୟରେ ପୁଣି ଥରେ ଆମକୁ ଚିଠି ଦେବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଆଜିର ଶେଷ ଚିଠି ଲେଖିଛନ୍ତି ଲକ୍ଷ୍ମଣ ଦୁର୍ଗା, କନ୍ଧ ବାନ୍ଦପଲା ମାଲଗାଁ ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ବିକଶିତ ଭାରତ, ବିକଶିତ ଓଡ଼ିଶା, ବିକଶିତ କଳାହାଣ୍ଡି, ବିକଶିତ ଗାଁର ସ୍ୱପ୍ନକୁ ସାକାର କରିବା ଦିଗରେ ଆକାଶବାଣୀ ପ୍ରମୁଖ ଭୂମିକା ଗ୍ରହଣ କରି ସୂଚନା, ମନୋରଞ୍ଜନ ଓ କଳା ସଂସ୍କୃତିକୁ ବଜାୟ ରଖିଛି, ସେଥିପାଇଁ ଧନ୍ୟବାଦ। ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସହିତ ଆଲୋଚନା ପ୍ରଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି। ପୁଣି 14 ତାରିଖର ଶକ୍ତିରୂପ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଥିଲା, ତେଣୁ ସେ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଶ୍ରୋତବନ୍ଧୁ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ବିଗତ କେତୋଟି କାର୍ଯ୍ୟକ୍ରମ ହେବ ଆପଣଙ୍କର ନିୟମିତ ଭାବରେ ଚିଠି ଆସୁଛି। ଆପଣ ପୁରୁଣା ଶ୍ରୋତା, ନିୟମିତ ଭାବରେ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି ଏବଂ ମତାମତ ପଠାଉଛନ୍ତି, ତେଣୁ ଆପଣଙ୍କୁ ଧନ୍ୟବାଦ। ଆମର ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା 5ଟାରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର ହୁଏ। ସେଥିରେ ଓଡ଼ିଶାର ଉନ୍ନତି କଥା, ଦେଶର ଉନ୍ନତି କଥା, ଆମ କଳାହାଣ୍ଡିର ଉନ୍ନତି କଥା ତଥା କଳାହାଣ୍ଡିର ପ୍ରତ୍ୟେକ ବ୍ଲକମାନଙ୍କରେ କ'ଣ ବିଶେଷ କାମ ହାତକୁ ନିଆଯାଇଛି ତାରି କଥା ଏବଂ ସରକାରୀ ଯୋଜନାମାନଙ୍କର କଥା ପ୍ରଚାର କରାଯାଏ। ସେଥିରେ ବିଭିନ୍ନ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ଏବଂ ଯେଉଁ ଯୋଜନାର ଲାଭାର୍ଥୀମାନେ ଅଛନ୍ତି ସେମାନଙ୍କ ସହିତ ମଧ୍ୟ ଆମେ କଥାବାର୍ତ୍ତା କରୁଛୁ ଏବଂ କେଉଁ ଯୋଜନା କେମିତି କାର୍ଯ୍ୟକାରୀ ହୁଏ, ଲୋକ କେମିତି ଲାଭ ପାଇପାରୁଛନ୍ତି ସେହି ସମ୍ପର୍କରେ ତାଙ୍କର ସାକ୍ଷାତକାର ପ୍ରଚାର କରୁଛୁ। ଆପଣ ଆଗକୁ ଶୁଣନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିବ। ଏବଂ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ୱାର୍ଡ ମେମ୍ବରମାନଙ୍କର କଥା ବି ପ୍ରଚାର କରନ୍ତୁ ବୋଲି, ଆମେ ଆଗକୁ ନିର୍ଦ୍ଦିଷ୍ଟ ୱାର୍ଡ ମେମ୍ବରମାନଙ୍କର ସାକ୍ଷାତକାର ଏହି କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଆପଣ ଆଗକୁ ଶୁଣିକି ଆମକୁ ମତାମତ ପଠାଇବେ। 14 ତାରିଖ ଦିନ ଆପଣଙ୍କୁ ଶକ୍ତିରୂପା କାର୍ଯ୍ୟକ୍ରମ ଭଲ ଲାଗିଛି, ସମ୍ପୃକ୍ତ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ଏବଂ ନିମନ୍ତ୍ରିତ ଆମର ଅତିଥି ମହାଶୟାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ। ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ଚିଠି ପାଇଁ, ସୁଚିନ୍ତିତ ମତାମତ ପାଇଁ। ତାହେଲେ ନିହାରିକା, ଶ୍ରୋତବନ୍ଧୁମାନଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ପୁଣି ଥରେ ଆମର ଶ୍ରୋତବନ୍ଧୁମାନଙ୍କୁ ଆମର ବିନମ୍ର ଅନୁରୋଧ ଯେ କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କର ମତାମତ ପଠାନ୍ତୁ, ଚିଠି ଦିଅନ୍ତୁ। ଆମକୁ ଚିଠି ଦେବା ପାଇଁ ଆପଣ ଆମର ଠିକଣା ଟିପି ରଖନ୍ତୁ ଏବଂ ହ୍ୱାଟ୍ସଆପ୍ ନମ୍ବରଟି ମଧ୍ୟ ଆପଣ ଟିପି ରଖନ୍ତୁ।
1: ହଁ ଶ୍ରୋତା ବନ୍ଧୁ, ମନେ ରଖନ୍ତୁ ଆମ ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001 ଜିଲ୍ଲା କଳାହାଣ୍ଡି। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ମୁଁ ପୁଣି ଥରେ କହି ରଖୁଛି, ଆମର ହ୍ୱାଟ୍ସଆପ୍ ନମ୍ବର 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ଆଉ ମୁଁ ନିହାରିକା ନାୟକ,
0: ଏବେ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆଜି ପାଇଁ ଶିଳ୍ପୀ ହେଲେ ହରିଓମ୍ ଶରଣ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ନିଜସ୍ୱ ରଚନାରୁ ଏହି ହିନ୍ଦୀ ଭକ୍ତି ଗୀତଟି।

ଶ୍ରୋତା ବନ୍ଧୁ, ପ୍ରଚାର କଲୁ କେତୋଟି ହିନ୍ଦୀ ଭକ୍ତିଗୀତ। ଆଜି ପାଇଁ ଶିଳ୍ପୀ ଥିଲେ ହରିଓମ୍ ଶରଣ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

6:30 6:35 ଶ୍ରୀମଦ୍ ଭାଗବତ ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:25 7:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ ଚାଷର କଥା ପ୍ରଚାର କରିବୁ 7:40 7:45 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ କିଛି ଓଡ଼ିଶୀ 8:30 ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର କୁଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ 8:45

ସକାଳ 8:30ରେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ। କବି ସମ୍ରାଟ ଉପେନ୍ଦ୍ର କୁଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସକାଳ 9:30ରେ ଓଡ଼ିଆ କଥାଚିତ୍ରର ଗୀତ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ତେବେ ଶ୍ରୋତାବନ୍ଧୁ, ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।